ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ମୁଁ କହିଲା ଆପଣମାନଙ୍କ ସାଥିରେ ଅଛି ଆଉ ମୋ ଦେଶ କାର୍ଯ୍ୟକ୍ରମରେ ଆଜି ଆମେ କଥା ହେଉଛେ ଆମ ଭାରତୀୟ ସଂସ୍କୃତି ଆଉ ଦେଶ ପ୍ରେମ ବିଷୟରେ ଗୋଟିଏ କଥା କହିବା ପାଇଁ ଚାହିଁବି ଆମ ଭାରତୀୟ ସଂସ୍କୃତି ଆଉ ଦେଶ ପ୍ରେମ ବିଷୟରେ ତ୍ରିରଙ୍ଗା ଯେତେ ଆକାଶେ ଫୁଲେ ଦେଶ ପ୍ରେମ ମୋ ହୃଦୟ ଝୁଲେ ସୈନିକ ଜାଗେ ସୀମାରେ ରାତି ଆମେ ଗାଉଛୁ ଦେଶର ଗୀତି ସ୍ୱାଧୀନତାର ସେ ତ୍ୟାଗର ଗାଥା ଭୁଲିବୁ ନାହିଁ କେବେ ସେ ପଥା ଭାରତ ମୋର ଗର୍ବ ସମ୍ମାନ ଜନନୀ ଭୂମି ମୋରି ପ୍ରାଣ ଏଇ ଭାରତ ଭୂମି ପାଇଁ ଏ ଦେଶର ସଂସ୍କୃତି ପାଇଁ କେତେ ଯେ ବୀର ଯବାନ ନିଜକୁ ବଳିଦାନ ଦେଇଛନ୍ତି ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ସେଇ ଭାରତ ମାତାର ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ତାକୁ ସୁରକ୍ଷିତ ରଖିବା ପାଇଁ ସେଇଥିପାଇଁ ତ ଆମ ଭାରତର ସଂସ୍କୃତି ଏବଂ ଆମ ଦେଶର ପ୍ରେମ ଦୁଇଟି ଯାକ ପରସ୍ପର ସହିତ ନିବିଡ଼ ଭାବରେ ଜଡ଼ିତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କୟାଲ ଆପଣମାନଙ୍କ ସାଥିରେ ଅଛି। ଆଜିର ଏଇ ସୁନ୍ଦର ଦିନଟିରେ ଆମେ ସମସ୍ତେ ମିଶି ଆଗକୁ ବଢ଼ୁଛେ, ଆଜିର ଦିନକୁ ସେଲିବ୍ରେଟ୍ କରୁଛେ। ଦିନକୁ କ'ଣ ଆମେ ଆମ ଦେଶକୁ ସେଲିବ୍ରେଟ୍ କରୁଛେ, କାହିଁକି ନା ଆମ ଦେଶର ସଂସ୍କୃତି ପରମ୍ପରା ଆଉ ଆମ ଦେଶର ଦେଶପ୍ରେମ ସବୁକିଛି ପରସ୍ପର ସହିତ ଜଡ଼ିତ। ତେବେ ଦେଶପ୍ରେମ ହେଉଛି ନିଜ ଦେଶ ପ୍ରତି ଗଭୀର ଭଲ ପାଇବା ଆଉ ସମ୍ମାନ। ସତ କଥା ନୁହେଁ କି ଯେଉଁମାନେ ଏ ଦେଶ ପାଇଁ ଗଭୀର ଭଲ ପାଇବା ଆଉ ସମ୍ମାନ ରଖିଥିଲେ ସେମାନେ ଆଜି ବି ଅଛନ୍ତି କିଛି ଜଣ, ଆଉ ବହୁତ ଏମିତି ମହାନ ବୀର ଯବାନ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ଏ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ତେବେ ଏହା କେବଳ ସୀମାରେ ନୁହେଁ, ଯୁଦ୍ଧ କରିବାରେ ସୀମିତ ନୁହେଁ, ବରଂ ଆମ ଦେଶର ଉନ୍ନତି ପାଇଁ ସତ୍ୟନିଷ୍ଠାର ସହ କାମ କରିବା ମଧ୍ୟ ଦେଶପ୍ରେମ। ଜଣେ ଛାତ୍ର ଭଲ ପଢ଼ିଲେ, ଜଣେ କୃଷକ ମାଟିରେ ପରିଶ୍ରମ କଲେ, ଜଣେ ସୈନିକ ସୀମାରେ ଚକି ରହିଲେ, ସବୁଠି ଦେଶପ୍ରେମ ଅନୁଭୂତ ହୋଇଛି ଏବଂ ଦେଶପ୍ରେମର ଅନୁଭୂତି ରହିଛି, ଯାହା ଏ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି।

ମୋଦିଶ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ ମୁକଟା ତିଲସି ଦିଲତକରେ ମୁଁ କୋହିଆଲ ଆପଣମାନଙ୍କ ସାଥିରେ ଅଛି। ସ୍ୱାଧୀନତାର ସେ ତ୍ୟାଗ ଗାଥା ଭୁଲିବୁ ନାହିଁ କେବେ ସେ କଥା। ଭାରତ ମୋର ଗର୍ବ ସମ୍ମାନ ଜନନୀ ଭୂମି ମୋର ପ୍ରାଣ। ମା ଭାରତ ପାଇଁ ମାଟି ପାଇଁ ଆମ ଜୀବନକୁ ଉତ୍ସର୍ଗ କରିଲେ ମଧ୍ୟ ଆମର ସେଇଟା କମ୍ ହବ। କାରଣ ଆମ ଦେଶରେ ଆଗରୁ ଅନେକ ବୀର ଯବାନ ନିଜ ଦେଶ ପାଇଁ ଏ ମା ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେଇଥିପାଇଁ ତ ଆଜି ଆମେ ସ୍ୱାଧୀନତାର ମିଠା ସ୍ୱାଦକୁ ଚାଖିପାରିଛେ ଆଉ ତାକୁ ଅନୁଭୂତି ମଧ୍ୟ କରିପାରୁଛେ। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେମାନଙ୍କର ତ୍ୟାଗ ବଳିଦାନକୁ ଆମେ ସବୁବେଳେ ମନେ ରଖିଛେ ଆଉ ରଖିବା ମଧ୍ୟ। ଆଉ ସେଇ ବଳିଦାନ ଆମକୁ ଶିଖାଏ ଯେ ଦେଶ

ମସିହା ମେ ମାସ 31 ତାରିଖ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 5:58:36 ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।

ସେ ଆମ ସମସ୍ତଙ୍କର ଅତି ପ୍ରିୟର ଠାକୁର, ଅତି ପ୍ରିୟର ଦେବତା ଜଗା କାଳିଆ। ସେ ହେଉଛନ୍ତି ଭକ୍ତଙ୍କର ଭଗବାନ। ସେ କେବଳ ଜଣେ ଦେବତା ନୁହନ୍ତି, ବରଂ କୋଟି କୋଟି ଭକ୍ତଙ୍କର ଆଶା, ବିଶ୍ୱାସ ଏବଂ ଭରସାର ପ୍ରତୀକ। ତାଙ୍କ ପାଖରେ ଆମେ ସମସ୍ତେ ସମାନ, ତାଙ୍କର ସବୁ ଭକ୍ତ ତାଙ୍କ ପାଇଁ ସମାନ। ସେଇଥିପାଇଁ ତ ତାଙ୍କରି ପାଖରେ ନା ଧନୀ ନା ଦରିଦ୍ର, ନା ଉଚ୍ଚ ନା ନୀଚ, ନା ଜାତି ଧର୍ମର କୌଣସି ଭେଦଭାବ ରହିଛି। ତାଙ୍କର ଅପାର କରୁଣା ଆଉ ଦୟା, ତାଙ୍କର ଆଶିଷ ସବୁ ଭକ୍ତଙ୍କ ପାଇଁ ସମାନ ରହିଛି। ଭାବର ଠାକୁର ସେ, ଭକ୍ତର ଭାବ ସାଥିରେ ତାଙ୍କ ଭାବକୁ ସେ ଯୋଡ଼ି ଦିଅନ୍ତି। ସେଇଥିପାଇଁ ତ ଭକ୍ତର ଡାକକୁ ସେ ଶୁଣିପାରନ୍ତି, ଭକ୍ତର ମନ କଥାକୁ ସେ ବୁଝିପାରନ୍ତି।

ଭକ୍ତର ଦୂରିତ ନିବାରକ ସବୁ ଦୁଃଖକୁ ସେ ନିଜର କରି ନେଇଯାନ୍ତି। ଭକ୍ତଙ୍କର ସବୁବେଳେ ସେ ସାହାଯ୍ୟ କରନ୍ତି। ଭକ୍ତଙ୍କ ଉପରେ ତାଙ୍କର ଦୟା ସବୁବେଳେ ଥାଏ। ସେଇଥିପାଇଁ ତ ଜୀବନରେ ଯେତେବେଳେ ବି ଦୁଃଖ କଷ୍ଟ କି ବିପଦ ଆସେ, ଭକ୍ତମାନେ ତାଙ୍କ ନାମ ସ୍ମରଣ କରି ଶାନ୍ତି ପ୍ରାପ୍ତ କରିଥାନ୍ତି, ଶାନ୍ତି ଲାଭ କରିଥାନ୍ତି। ସେଇଥିପାଇଁ ଗୋଟିଏ ଭକ୍ତର ମନରେ ବିଶ୍ୱାସ ରହିଛି, ନିଷ୍ଠାପୂର୍ଣ୍ଣ ଡାକକୁ ପ୍ରଭୁ ଜଗନ୍ନାଥ, ପ୍ରଭୁ କାଳିଆ ଠାକୁର ସବୁବେଳେ ଶୁଣନ୍ତି ଆଉ ଭକ୍ତକୁ ସଠିକ୍ ରାସ୍ତା ପନ୍ଥ ଦେଖାନ୍ତି। କାହିଁକି ନା ଜଗା କାଳିଆ ହେଉଛନ୍ତି ଭକ୍ତଙ୍କ ଭଗବାନ। ଭକ୍ତିରେ ବନ୍ଧା, ପ୍ରେମ ସ୍ନେହରେ ଛନ୍ଦ ଆସିଏ।

ଭାବ ଭକ୍ତିରେ ବନ୍ଧା ଚେତନାର ଦେବତା କାଳିଆ ଠାକୁର ତାଙ୍କରି ଚରଣରେ ନିଜର ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରି ଆଜିର ଏହି ସକାଳର ଆରମ୍ଭ କରିଛେ ଆମେ। ତାଙ୍କରି ଚରଣରେ ନିଜକୁ ସମର୍ପଣ କରି ପ୍ରାର୍ଥନା କରିବା ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭମୟ ଆଉ ମଙ୍ଗଳମୟ ହେଉ। ହେ କାଳିଆ ଠାକୁର।

ଏହି ଅଧ୍ୟାୟରେ ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ପୂର୍ବାଭାସ ରଚନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ତ୍ତମାନ ଆପଣମାନଙ୍କ ପାଇଁ ମର୍ଣ୍ଣିଂ ଅପଡେଟ୍ସ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଅଧ୍ୟାୟ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶ୍ରୋତା ବନ୍ଧୁ, ଆଜି ହେଉଛି ମେ ମାସର ଶେଷ ଦିନ, 31 ତାରିଖ, ମେ ମାସ 31 ତାରିଖ ଆଜି, ଏବଂ ଆଜିର ଦିନଟି ଖୁବ୍ ସୁନ୍ଦର ରହୁ ଆପଣଙ୍କ ପାଇଁ। ଆଜି ହେଉଛି ରବିବାର, ତେଣୁ ରବିବାରରେ ଆପଣମାନେ ଅନେକ ଗୁଡ଼ିଏ ପ୍ଲାନିଂ କରିଥିବେ। ସେମିତି ଆଜି ଦିନଟି ଟିକେ ଗରମ ଆଉ ଆଦ୍ରତାପୂର୍ଣ୍ଣ ରହିବାର ପୂରାପୂରା ସମ୍ଭାବନା ରହିଛି। ଆଜି ତାପମାତ୍ରା 28 ଡିଗ୍ରୀ ସେଲସିୟସ୍ରୁ ନେଇ 40-41 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ରହିପାରେ। ଦିନରେ ଖରା ଆଉ ଗରମ ଅନୁଭୂତ ହୋଇପାରେ କଟକ, ଭୁବନେଶ୍ୱର ଆଖପାଖ ଅଞ୍ଚଳରେ, ସାରା ଓଡ଼ିଶାରେ କହିବାକୁ ଗଲେ ମଧ୍ୟ ଚଳିବ। ଆଂଶିକ ମେଘାଚ୍ଛନ୍ନ ମଧ୍ୟ ରହିପାରେ ଆଜି ପାଣିପାଗ। ତା ସହିତ ସନ୍ଧ୍ୟାବେଳେ କେତେକ ଜାଗାରେ ହାଲକା ଫୁଲକା ବର୍ଷା କିମ୍ବା ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି। ଆଜି ପବନର ବେଗ ପ୍ରାୟ 15-25 କିଲୋମିଟର ଘଣ୍ଟା ପ୍ରତି ରହିବ, ଏବଂ ଆଜିର ଦିନଟି ଗରମ ରହିବା ସହିତ ଆକାଶରେ କିଛି ମେଘର ଆଗମନ ଦେଖିବାକୁ ମଧ୍ୟ ମିଳିପାରେ। ସନ୍ଧ୍ୟା ସମୟରେ ହାଲକା ଫୁଲକା ବର୍ଷା ବା ବଜ୍ରପାତର ସମ୍ଭାବନା ଥିବାରୁ ଯୁଆଡ଼େ ବି ଆଜି ଆପଣ ଯିବେ ନା, ମାନେ ଆଜି ଯେହେତୁ ରବିବାର ଆପଣ ତ ନିହାତି ଯିବେ, ଦିନରେ ଯେହେତୁ ଖରା ହେଉଛି ଆପଣ କୁଆଡ଼େ ବାହାରି ପାରିବେନି, ପ୍ରାୟ ସଞ୍ଜ ପର୍ଯ୍ୟନ୍ତ ଆପଣ ଅପେକ୍ଷା କରିବେ ସବୁ ନିଜର କାମ କରିବା ପାଇଁ। ତେଣୁ ଯେତେବେଳେ ବି ଆପଣ ଘରୁ ବାହାରୁଛନ୍ତି, ପାଣି ବୋଟଲ୍ଟି ନିଜ ସାଙ୍ଗରେ ନେବା ପାଇଁ ଜମାରୁ ଭୁଲନ୍ତୁନି। ଏ ଖରା ଗରମରେ ଆପଣଙ୍କୁ ରକ୍ଷା କରିପାରିବ ପାଣି, ତେଣୁ ପ୍ରଚୁର ପାଣି ପିଅନ୍ତୁ ଆଉ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆପଣଙ୍କ ଦିନଟି ବହୁତ ସୁନ୍ଦର ଆଉ ସକାରାତ୍ମକତାରେ ଭରି ଯାଉ। ଆଜିର ଏହି ସୁନ୍ଦର ଦିନରେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଆପଣମାନଙ୍କୁ। ତେବେ ଆଜି ହେଉଛି ମେ ମାସ 31 ତାରିଖ, ଏବଂ 31 ତାରିଖଟିକୁ ପ୍ରତିବର୍ଷ ସାରା ବିଶ୍ୱରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ମଧ୍ୟ ରହିଛି, ଏହାର ଉଦ୍ଦେଶ୍ୟ ହେଉଛି ତମାଖୁ ସେବନର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନା କରାଇବା। ତେବେ ଆଜିର ଏହି ଦିନଟିରେ ଆପଣମାନେ ଖୁବ୍ ଖୁସିର ସହିତ ପାଳନ କରନ୍ତୁ ଏହି ଦିନଟିକୁ। ସେମିତି ତ ଦେଖିବାକୁ ଗଲେ ଇତିହାସର ପୃଷ୍ଠା ଯଦି ଆମେ ଲେଉଟିବା, 1859ରେ ଆଜିର ଦିନରେ ଲଣ୍ଡନର ପ୍ରସିଦ୍ଧ ବିଗ୍ ବେନ୍ ପ୍ରଥମ ଥର ପାଇଁ ସମୟ ଦେଖାଇବା ଆରମ୍ଭ କରିଥିଲା। 1889ରେ ଆମେରିକାରେ ଆଜିର ଦିନରେ ହିଁ ଜନ୍ସ ଟାଉନ୍ ଫ୍ଲଡ୍ ଘଟିଥିଲା, ଯେଉଁଥିରେ କି ମାନେ ବହୁତ ବଡ଼ ଫ୍ଲଡ୍ ହୋଇଥିଲା, ଏବଂ ସେଥିରେ ହଜାର ହଜାର ଲୋକ ମଧ୍ୟ ନିଜର ଜୀବନ ହରାଇଥିଲେ। ଆଜିର ଦିନରେ ହିଁ ବହୁତ କିଛି ଘଟିଥିଲା, ଯେମିତିକି 1961ରେ ସାଉଥ୍ ଆଫ୍ରିକା ଗୋଟିଏ ସ୍ୱାଧୀନ ଗଣତନ୍ତ୍ର ରାଷ୍ଟ୍ର ଭାବରେ ମଧ୍ୟ ଘୋଷିତ ହୋଇଥିଲା। ଏମିତି ଅନେକ ଗୁଡ଼ିଏ କଥା ରହିଛି ଆଜିର ଏହି ସ୍ପେଶିଆଲ ଦିନରେ। ଆଜିର ଏହି ଦିନଟିକୁ ଆମେ ଖୁବ୍ ଖୁସିର ସହିତ ସେଲିବ୍ରେଟ୍ କରିବା, କାହିଁକି ନା ଆଜି ହେଉଛି ରବିବାର, ଆଜି ମେ ମାସର ଶେଷ ଦିନ। 31ଟି ଦିନର ହସ ଖୁସି ସଂଘର୍ଷ ଆଉ ସଫଳତାକୁ ସାଙ୍ଗରେ ନେଇ ମେ ମାସଟି ବିଦାୟ ନେଉଛି, ତେଣୁ ଏହି ମାସ ଆମକୁ ଅନେକ ଅନୁଭବ ଆଉ ସ୍ମୃତି ମଧ୍ୟ ଦେଇଛି, ନୂଆ ଆଶା, ନୂଆ ସ୍ୱପ୍ନ ଆଉ ନୂଆ ସମ୍ଭାବନା ମଧ୍ୟ ଦେଇଛି। ଏହିସବୁ ସହିତ ଆମେ ଜୁନ୍ ମାସକୁ ସ୍ୱାଗତ କରିବାର ସମୟ ଆଜି। ଆସନ୍ତାକାଲିଠାରୁ ଗୋଟିଏ ନୂଆ ମାସ ଆରମ୍ଭ ହୋଇଯିବ, ଦିନ ପରେ ଦିନ ବିତିଯାଏ ସତ, କିନ୍ତୁ ଯେତେବେଳେ ଆମେ ଆମର ହୃଦୟରେ ପଜିଟିଭନେସ୍ ରଖିଥିବା, ସକାରାତ୍ମକ ଚିନ୍ତାଧାରା ଆମେ ରଖିଥିବା, ନା ସବୁ କାମ ବଢ଼ିଆସେ ହେବ। ଆଜି ଯେହେତୁ ରବିବାର, ଆପଣ ନିହାତି ବାହାରକୁ ଟିକେ ବୁଲାବୁଲି କରିବାକୁ ଯାଆନ୍ତୁ, ନିଜକୁ ରିଫ୍ରେଶ୍ କରନ୍ତୁ, ନିଜ ସହିତ ନିଜେ ସମୟ ତ ସ୍ପେଣ୍ଡ

କରିବେ ତା ସହିତ ଫ୍ୟାମିଲିକୁ ମଧ୍ୟ ଟାଇମ୍ ଦିଅନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଖୁସିରେ ଆଉ ଉଦ୍ଦୀପନାର ସହିତ ଭରିଛ। ଏଇ ବେଶ ସହିତ ଆଗକୁ ବଢ଼ିବା। ସକାଳ 6:55 ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ହେବା ପାଇଁ ଯାଉଛି ଏବଂ ଶୁଣିପାରିବେ ଆପଣମାନେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ସଂସ୍କୃତରେ ସମ୍ବାଦ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ କହିବାର ଅଛି ଆପଣମାନଙ୍କ ସାଥିରେ ମୋ ତରଫରୁ ଆପଣମାନଙ୍କୁ ଅ ଭେରି ଗୁଡ୍ ମର୍ଣ୍ଣିଂ। ସକାଳ 7:00 ହୋଇସାରିଛି ଆଉ ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଆଜି ଦିନର କାର୍ଯ୍ୟକ୍ରମ ସୂଚନା। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ 7:10। ଏଥିରେ ଆଜିର ବିଷୟ ରହିଛି ଅର୍ଷ ରୋଗର ଚିକିତ୍ସା। ଆଲୋଚନା କରିବେ ଡକ୍ଟର ସୁଜାତା ପ୍ରିୟମ୍ବଦା ପାଢ଼ୀ। 7:25 ଶୁଣିବେ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ ଶୁଣିପାରିବେ 8:30। ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ 9:00 ଶୁଣିବେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ 10:00। ଦିନ 11:00 ଶୁଣିବେ ମନ୍ କି ବାତ୍। ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଏବଂ ପରେ ପରେ ଶୁଣିବେ ମନ୍ କି ବାତ୍। ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଆଜି 12:30 ଶୁଣିବେ କିଛି କଥା କିଛି ଗୀତ କାର୍ଯ୍ୟକ୍ରମ। ଆଜିର ଚର୍ଚ୍ଚାରେ କାର୍ଯ୍ୟକ୍ରମ ଶୁଣିବେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ମଧ୍ୟ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଶୁଣିବେ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିବେ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ 4:50। 5:02 ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମ୍ ରହିଛି। ଏଥିରେ ଫୋନ୍ କଲ୍ ଯୋଗେ ନିଜର ମତ ଆପଣ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 34ତମ ଭାଗ ଶୁଣିପାରିବେ 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ 6:30। ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିପାରିବେ 7:00। 7:25 ଶୁଣିବେ ସନ୍ଧ୍ୟା ଆସର କାର୍ଯ୍ୟକ୍ରମ। ରାତି 8:00 ଶୁଣିବେ ମନ୍ କି ବାତ୍। ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ରାତି 8:30 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍ମୃତି ଶୁଣିବେ 9:15। 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ତେବେ ଇଏ ଥିଲା ଆଜି ଦିନର କାର୍ଯ୍ୟକ୍ରମ ସୂଚନା। ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି କିଛି ବିଜ୍ଞାପନ ବିରତି। ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ଭାଦ।

ଅଧିକ ବିଷାକ୍ତ ପଦାର୍ଥ ରହିଛି ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୀଳାଦ୍ରୀ ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶା ନିଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 5 ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ୱର୍ଶ

0: ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ୱର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ଗତ ଚବିଶ ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଛଅ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆସନ୍ତୁ ବର୍ତ୍ତମାନ ଶୁଣିବା ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ଆଜିର ବିଷୟବସ୍ତୁ ରହିଛି ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚନା କରିବେ ଡକ୍ଟର ନିରଞ୍ଜନ ରାଉତ।
2: ଆଜି ମେ ମାସ 31 ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସମଗ୍ର ବିଶ୍ୱରେ ଆଜିର ଦିବସକୁ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଅଛି। ଆସନ୍ତୁ ଜାଣିବା ତମାଖୁ କ'ଣ ଏବଂ ଏହା ଆମର କି କି କ୍ଷତି କରେ। ଧୂଆଁପତ୍ରର ଗଛର ପତ୍ରରୁ ତମାଖୁ ଉତ୍ପାଦନ ହୋଇଥାଏ। ଆମ ଦେଶରେ ବହୁ ପ୍ରାଚୀନ କାଳରୁ ତମାଖୁ ପ୍ରଚଳନର ପ୍ରମାଣ ରହିଅଛି। ଦ୍ୱାଦଶ ଶତାବ୍ଦୀ ସମୟରେ ତମାଖୁ ଏକ ଉପଭୋଗ୍ୟ ପଦାର୍ଥ ହିସାବରେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଆମ ଦେଶରେ ବିଭିନ୍ନ ରୂପରେ ତମାଖୁ ବ୍ୟବହାର ହୋଇଥାଏ। ବିଡ଼ି, ସିଗାରେଟ୍, ସିଗାର, ଚୁରୁଟ, ପିକା, ହୁକା ଆଦି ଧୂଆଁ ହିସାବରେ ଗ୍ରହଣ କରାଯାଉଥିବା ବେଳେ ଗୁଡ଼ାଖୁ, ଗୁଣ୍ଡିପାନ, ଗୁଟ୍ଖା, ଖଇନି, ପୁଡ଼ିଆ, ମିଶ୍ରି ପ୍ରଭୃତି ଖାଇବା ପଦାର୍ଥ ଭାବେ ସେବନ କରାଯାଇଥାଏ ଏବଂ ନାଶ ନାକ ଦ୍ୱାରା ଆଘ୍ରାଣ କରାଯାଇଥାଏ। ତମାଖୁରେ ଥିବା ନିକୋଟିନ୍ ନାମକ ପଦାର୍ଥ ସାମୟିକ ଭାବେ ମନକୁ ପ୍ରଫୁଲ୍ଲ କରୁଥିବାରୁ ମଣିଷ ବାରମ୍ବାର ତମାଖୁ ବ୍ୟବହାର କରି ନିଶାଗ୍ରସ୍ତ ହୋଇପଡ଼େ। ଫଳରେ ତମାଖୁରେ ନିକୋଟିନ୍ ସହିତ ରହିଥିବା ପ୍ରାୟ 1200 ରାସାୟନିକ ପଦାର୍ଥ ମଣିଷର ଜିନ୍ ତଥା ଜୀବକୋଷକୁ ପ୍ରଭାବିତ କରି ନାନା ପ୍ରକାର ରୋଗ ସୃଷ୍ଟି କରେ। ବେଞ୍ଜପାଇରିନ୍, ଫେନଲ, ପୋଲୋନିୟମ, ପଟାସିୟମ, ଆର୍ସେନିକ ଆଦି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ। ଆପଣମାନେ ଜାଣନ୍ତି ଧୂମପାନ କରୁଥିବା ବ୍ୟକ୍ତି ଫୁସ୍ଫୁସ୍, ଗଳା, ଅଗ୍ନାଶୟ, ମୂତ୍ରାଶୟ ଆଦି କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ତମାଖୁ ସେବନ କରୁଥିବା ବ୍ୟକ୍ତି ମୁଖ ଗହ୍ୱର, ଜିହ୍ୱା, ଖାଦ୍ୟନଳୀ, ପାକସ୍ଥଳୀ, ବୃହତନ୍ତ୍ର ଆଦି କର୍କଟ ରୋଗର ଶିକାର ହୋଇଥାନ୍ତି। କର୍କଟ ରୋଗ ବ୍ୟତୀତ ହୃଦରୋଗ, ରକ୍ତଚାପ, କାଶ, କଫ, ଶ୍ୱାସ ଆଦି ଫୁସ୍ଫୁସ୍ ରୋଗ, ପେଟମରା ଓ ଅମ୍ଳରୋଗ ଆଦି ବ୍ୟାଧି ତମାଖୁ ବ୍ୟବହାର ଯୋଗୁଁ ହୋଇଥାଏ। ଧୂମପାନ କଲେ ପୁରୁଷମାନେ ଯୌନ କ୍ଷମତା ହରାଇବା ସହିତ ମହିଳାମାନେ ଅନିୟମିତ ଋତୁସ୍ରାବର ଶିକାର ହୋଇଥାନ୍ତି। ଆଜିକାଲି ପରୋକ୍ଷ ଧୂମପାନ ଏକ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରିବା ପରେ ବାୟୁମଣ୍ଡଳକୁ ଧୂଆଁ ଛାଡ଼ିଥାନ୍ତି, ଫଳରେ ସେହି ପରିବେଶରେ ଥିବା ଅନ୍ୟ ଲୋକ ବା ପିଲାମାନେ ଧୂଆଁ ମିଶା ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହାକୁ ପରୋକ୍ଷ ଧୂମପାନ କୁହାଯାଏ। ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଅଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90% ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35% ଲୋକ ହୃଦ୍ଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50% ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25% ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ।

0: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏଥିରେ ଆଜିର ବିଷୟବସ୍ତୁ ରହିଥିଲା ସ୍ତମାଖୁଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆଲୋଚନା କରିଲେ ଡାକ୍ତର ନିରଞ୍ଜନ ରାଉତ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କୋପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ମ୍ୟାମାର ରାଷ୍ଟ୍ରପତି ହ୍ଲାଇଙ୍କ ଏହା ପ୍ରଥମ ଭାରତ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସନ୍ଧ୍ୟାରେ ଶ୍ରୀ ହ୍ଲାଇଙ୍କୁ ସାକ୍ଷାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ମ୍ୟାମାର ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଦୃଢ଼ କରିବା ପ୍ରତି ସକାରାତ୍ମକ ଭାବନାକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ସହଭାଗିତାକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶ୍ରୀ ହ୍ଲାଇଙ୍କ ସାକ୍ଷାତକୁ ସେ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ। ମ୍ୟାମାର ରାଷ୍ଟ୍ରପତି ଏକ ବ୍ୟବସାୟିକ ମଞ୍ଚରେ ମଧ୍ୟ ଅଂଶଗ୍ରହଣ କରିବେ। ସେ ମଙ୍ଗଳବାର ଦିନ ମୁମ୍ବାଇ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ଆୟୋଗ ନୂଆଦିଲ୍ଲୀରେ ପରାମର୍ଶଦାତାଙ୍କ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରିଛନ୍ତି। ଆୟୋଗର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ନିରପେକ୍ଷ ଭୋଟର ତାଲିକା ଦ୍ୱାରା ହିଁ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଥାଏ। ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତିରେ ବୁଥ୍ସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୁମାର ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ନ୍ୟାୟାଳୟରେ କମିଶନଙ୍କ ପ୍ରତିନିଧିତ୍ୱ କରିବାରେ ପରାମର୍ଶଦାତାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କାଏ କାଷ୍ଟ ବ୍ୟବସ୍ଥା ଆରମ୍ଭ କରାଯିବାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସ୍କାଏ କାଷ୍ଟ ଭଳି ଉନ୍ନତ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗ ସମୟରେ ବିମାନ ଉଡ଼ାଣ ପରିଚାଳନାରେ ସହାୟକ ହେବ। ସେ କହିଛନ୍ତି ଏହି ପ୍ରଯୁକ୍ତିବିଦ୍ୟା ଦେଶର ଅନ୍ୟାନ୍ୟ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯିବ।

ଫଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିଭିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା, ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ ପହିଲାରୁ ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି କିମ୍ବା ସୀମା ବନ୍ଦ ରଖିଛନ୍ତି, ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପଭିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଟ୍ରେଡସ୍ ଆଧନମ୍ ଘେବ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି ଏଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବାବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଲା କହିଛନ୍ତି ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ 2026 ସିଜିନ୍ର ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022ରେ ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025ରେ ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟ୍ରେ ଗତକାଲି ରାତିରେ ବ୍ରିଷ୍ଟଲ୍ରେ ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ 1-1 ସମାନ ରହିଛି। ସିରିଜ୍ର ତୃତୀୟ ଏବଂ ଶେଷ T20 ଆସନ୍ତା ମଙ୍ଗଳବାର ଟାଉନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ଼ ହଂକଂରେ ଅନୁଷ୍ଠିତ 22ତମ ଏସୀୟ 20 ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ରେ ଡେକାଥଲନ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 ବର୍ଷରୁ କମ୍ ବୟସ ବର୍ଗରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପାଣିପାଗ ବିଭାଗ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଓଡ଼ିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ମାସିକ ରେଡିଓ କାର୍ଯ୍ୟକ୍ରମ

0: ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଆପଣମାନେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସକାଳର ପ୍ରଥମ ହସ ହେଉଛି ସାରା ଦିନର ସୁନ୍ଦର ଆରମ୍ଭ। ନମସ୍କାର ଶ୍ରୋତା ବନ୍ଧୁ, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ, ସୁନ୍ଦର ରବିବାରର ସକାଳ, ଅନେକ ଅନେକ ଶୁଭେଚ୍ଛା ଏହି ନୂଆ ସକାଳର ଆପଣମାନଙ୍କୁ। ଗୋଟିଏ ନୂଆ ଦିନ ଆସିଛି, କିଛି ନୂଆ ଆଶା ଆଣିଛି, କିଛି ନୂଆ ସମ୍ଭାବନା ସହିତ ମଧ୍ୟ ଆରମ୍ଭ ହୋଇଛି ଆଜିର ଏହି ସକାଳଟି। ତେବେ ଆଜିର ଆପଣଙ୍କର ଏହି ଦିନ ପୁରା ଖୁସିରେ ଭରିଯାଉ, ଆଉ ବହୁତ ଉତ୍ସାହରେ ଭରିଯାଉ। ସପ୍ତାହର ଆଜିର ଏହି ଦିନଟି ବିଶେଷ ହୋଇଯାଉ ଆପଣମାନଙ୍କ ପାଇଁ, କାହିଁକିନା ଆଜି ଦିନଟି ହେଉଛି ରବିବାରର ଦିନ। ତେବେ ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଚାଲନ୍ତୁ ନା ଆଜିର ଏହି ସକାଳକୁ ସଙ୍ଗୀତ, ହସ ଆଉ କିଛି ସକାରାତ୍ମକ ଚିନ୍ତାଧାରାରେ ଭରିଦେବା। କିଛି ମିଠା ମିଠା ଗୀତ ଯାହା ଆପଣଙ୍କୁ ଏନର୍ଜି ବି ଦେବ, ଆଉ ଆପଣଙ୍କ ସକାଳରେ ସତେଜତା ବି ମଧ୍ୟ ଭରିଦେବ। ସେମିତି କିଛି ସୁନ୍ଦର ସୁନ୍ଦର ଗୀତ ଆଉ ଗରମା ଗରମ ଚାଏ କପ୍ ସହିତ ଆଜିର ଏହି ସକାଳକୁ ଆରମ୍ଭ କରିବା। ଏବଂ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଆପଣଙ୍କୁ ଗୋଟିଏ ନୂଆ ସୁଯୋଗ ଯେହେତୁ ଏହି ସକାଳ ଦେଉଛି, ତାକୁ ମଧ୍ୟ ଆପଣ ଗ୍ରହଣ କରନ୍ତୁ। ଉର୍ଜା ଭରା ଏହି ସକାଳକୁ ସ୍ୱାଗତ କରୁଛି ଆପଣମାନଙ୍କୁ ଏହି ସୁନ୍ଦର ଗୀତଟି ସହିତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ସୁଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କହିଲା ଆପଣମାନଙ୍କ ସାଥିରେ ଅଛି ଆଜିର ଏ ଲଭ୍ଲି ବ୍ୟୁଟିଫୁଲ୍ ନୂଆ ଦିନରେ ନୂଆ ସକାଳଟା ଆମକୁ ଯେମିତି ହାତ ଠାରି ସ୍ୱାଗତ କରୁଛି ଆମେ ସେମିତି ଏଇ ନୂଆ ସକାଳକୁ ସ୍ୱାଗତ କରିବା ଏଇ ନୂଆ ସକାଳରେ ଯେତେ ଭଲ ପାଇବା ଅଛି ନା ଯେତେ ଫ୍ରେଶନେସ୍ ଅଛି ନା ତାକୁ ସ୍ୱାଗତ କରିବା କାହିଁକି ନା ଗୋଟେ ନୂଆ ସକାଳ ହିଁ ଆମକୁ ସେତିକି ଉର୍ଜା ଦେଇପାରେ କି ଆମେ ପୁରା ଦିନ ସାରା ସେଇ ଉର୍ଜାର ସହିତ ନିଜ କାମକୁ ବଢିଆସେ କରିପାରିବା। ପ୍ରଥମରୁ କହିଦେଉଛି ଯଦି ଆଜି ଆପଣଙ୍କର ଜନ୍ମଦିନ ଥିବ ଯେହେତୁ ରବିବାର ଅଛି ଆପଣ ବହୁତ ଖୁସିର ସହିତ ବହୁତ ସ୍ପେଶିଆଲ ୱେରେ ସେଲିବ୍ରେଟ କରିବା ପାଇଁ ଭାବିଥିବେ ତେଣୁ ଆପଣଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ ଯେଉଁମାନଙ୍କର ଅଛି ହାପି ୱାଲା ଆନିଭର୍ସରୀ ସେମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ସେମିତି ଯଦି ଆଜି ଆମେ ଦେଖିବାକୁ ଯିବା ତାହେଲେ 1819ରେ ଆଜିର ଦିନରେ ପ୍ରସିଦ୍ଧ ଆମେରିକୀୟ କବି ଯିଏକି ଲିଭ୍ସ ଅଫ୍ ଗ୍ରାସ୍ର ରଚୟିତା ୱାଲ୍ଟ ୱିଥ୍ ମ୍ୟାନ୍ଙ୍କର ହେଉଛି ଜନ୍ମଦିନ ତା ସହିତ 1930ରେ ଆଜିର ଦିନରେ ହଲିଉଡ୍ର ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ କ୍ଲିଣ୍ଟ ଇଷ୍ଟ ୱୋର୍ଡ ଜନ୍ମ ହୋଇଥିଲେ ତେଣୁ ଆଜି ତାଙ୍କର ମଧ୍ୟ ଜନ୍ମଦିନ 1943ରେ ଆଜିର ଦିନରେ ଆମେରିକୀୟ ଫୁଟବଲ ଜଗତ

ଜଣେ ଦିଗ୍ଗଜ ଖେଳାଳି ଜୋ ନାମଥଙ୍କର ଜନ୍ମ ହୋଇଥିଲା, ତେଣୁ ଆଜି ହେଉଛି ତାଙ୍କର ଜନ୍ମଦିନ। ତା ସହିତ 1976 ଆଜିର ଦିନରେ ଜନ୍ମ ହୋଇଥିଲେ ଆଇରିଶ ଅଭିନେତା ଏବଂ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ନାୟକ କୋଲିନ୍ ଫାରେଲ। ତେବେ ଏହି ସମସ୍ତଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ତା ସହିତ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଗୋଟିଏ ନୂଆ ଦିନର, ଗୋଟିଏ ନୂଆ ସ୍ୱପ୍ନର, ଗୋଟିଏ ନୂଆ ସମ୍ଭାବନାର।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ

ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆପଣଙ୍କ କୋୟାଲ ଶ୍ରୋତବନ୍ଧୁ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣମାନଙ୍କ ସାଥିରେ ଆପଣଙ୍କ କୋୟାଲ ଅଛି ସେମିତି ତ ଆଜି ହେଉଛି ରବିବାର ଆଉ ରବିବାରର ଦିନଟି ଆପଣମାନଙ୍କ ପାଇଁ ବହୁତ ଖାସ୍ ସକାଳୁ ସକାଳୁ କ'ଣ କରୁଛନ୍ତି ପୁରା ପ୍ଲାନିଂ ନା କି ଦିନ ସାରା କେମିତି କ'ଣ କରିବେ ସପିଂ କରିବାକୁ ଯିବେ ବୁଲିବାକୁ ଯିବେ କ'ଣ ଆଜି ଖାଇବା ଘରେ ରୋଷେଇ ହବ ଏମିତି ବହୁତ କିଛି ପ୍ଲାନିଂ ଚାଲିଥିବ ଆପଣଙ୍କର ତା ଭିତରେ ମୁଁ ଗୋଟେ କଥା ଆପଣଙ୍କର ମନେ ପକାଇଦେବା ପାଇଁ ଚାହୁଁଛି କିଛି ସମୟ ଆପଣଙ୍କ ଠାରୁ ମାଗିବାକୁ ଚାହୁଁଛି କାହିଁକି ନା ମୋ ପାଖରେ ଯେଉଁ କଥାଟି ଅଛି ନା ସେଇ କଥାଟି ଶୁଣିଲା ପରେ ଆପଣ ମୋତେ କଲ୍ ନ କରି ରହିପାରିବେ ନାହିଁ କାହିଁକି ନା ଏମିତି ଗୋଟିଏ କଥା ଯାହା ଆମ ସମସ୍ତଙ୍କର ଅତି ପସନ୍ଦର ଆମ ନିଜ ମନର କଥା ଆମ ସ୍ମୃତିର କଥା ଆଜି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ପ୍ରୋଗ୍ରାମ

ଆରମ୍ଭ ହେଇସାରିଛି, ସକାଳ 9 ବାଜି ସାରିଛି। ଆଉ ଆଜି ଆମେ କଥା ହେବା ଆପଣଙ୍କ ଛୋଟବେଳର କୌଣସି ଏମିତି ଦୁଷ୍ଟାମୀ ଯାହା ଆଜି ବି ମନେ ପଡ଼ିଲେ ଆପଣ ବହୁତ ହସନ୍ତି, ଅନ୍ୟମାନଙ୍କୁ ବି ହସେଇ ଦିଅନ୍ତି। ପିଲାଦିନେ ଆମେ ସମସ୍ତେ କିଛି ନା କିଛି ଦୁଷ୍ଟାମୀ କରିଥାନ୍ତି, ଆଉ କିଛି କିଛି ଦୁଷ୍ଟାମୀ ଆମର ସବୁଦିନ ପାଇଁ ମନେ ରହିଯାଇଥାଏ, ଯାହା ବହୁତ ହି ଫନି ଥାଏ ବେଳେବେଳେ, ଯାହାକୁ ମନେ ପକାଇଲେ ଆଜି ବି ଆମକୁ ହସ ଲାଗେ। ଆମେ ଆମର ସାଙ୍ଗମାନଙ୍କ ସହିତ, ଆମ ନିଜ ଲୋକମାନଙ୍କ ସହିତ, ବନ୍ଧୁ ପରିଜନମାନଙ୍କ ସହିତ ତାକୁ ସେୟାର କଲେ ବି ଆମକୁ ବହୁତ ହସ ଲାଗେ, ସମସ୍ତେ ବହୁତ ହସନ୍ତି, ଆଉ ସେଇ ସ୍ମୃତି ଗୋଟେ ହସର ଜରିଆ ପାଲଟିଯାଏ ସମସ୍ତଙ୍କ ପାଇଁ। ସେମିତି କିଛି ସ୍ମୃତି ଯଦି ଅଛି ଆପଣଙ୍କ ସାଥିରେ, ଆପଣଙ୍କ ପାଖରେ, ମୋ ସହିତ ସେୟାର କରନ୍ତୁ। 0671230315 ନମ୍ବରରେ କଲ୍ କରେ, ଜଲ୍ଦି ଜଲ୍ଦି କଲ୍ କରନ୍ତୁ, ତା ଭିତରେ ଗୋଟେ ଲଭ୍ଲି ଟ୍ରାକ୍ ଆପଣମାନଙ୍କ ପାଇଁ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ମୁକୟଲ ଆପଣମାନଙ୍କ ସାଥିରେ ଶ୍ରୋତା ବନ୍ଧୁ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମ ଆରମ୍ଭ ହୋଇଯାଇଛି ଆଉ ମୁଁ ଜାଣିଛି ଆଜି ରବିବାର ଆପଣମାନଙ୍କ ପାଖରେ ବହୁତ ସମୟ ଅଛି ଆପଣମାନେ ବହୁତ ସାରା କଥା ମୋ ସହିତ ସେୟାର କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ପିଲାଦିନର ଏମିତି କିଛି ଦୁଷ୍ଟାମୀ ଯାହା ଆଜି ବି ମନେ ପଡ଼ିଲେ ଆପଣ ବହୁତ ହସନ୍ତି ସେହି ଦୁଷ୍ଟାମୀ ସେହି ସ୍ମୃତି ଆଜି ମୋ ସହିତ ବାଣ୍ଟିବେ ନମ୍ବରଟି ଆଉଥରେ କହିଦେଉଛି 06712303153 ବର୍ତ୍ତମାନ ଆଜି ଶୋର ଫର୍ଷ୍ଟ କଲ୍ ଆସିଯାଇଛି କଲ୍ଟି ନେଇଯିବା ଏବେ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ ଗୁଡ୍ ମର୍ଣ୍ଣିଂ
1: ଜନ ରାଇଜରେ ତୁମରି ସାଥିରେ ରହିବାକୁ ମନ ହୁଏ ଶ୍ରାବଣ ରାତିରେ ତୁମରି ସାଥିରେ ଭିଜିବାକୁ ମନ ହୁଏ ସାଗର ବେଳାରେ ବାଲିର ସେଜରେ ତୁମ ଛବି ଆଙ୍କିବାକୁ ମନ ହୁଏ ଆଉ ସ୍ୱପ୍ନ ରାଇଜରେ ତୁମ ପ୍ରତିଛବି ଦେଖିବାକୁ ମନ ହୁଏ ଆଉ ସୁନେଲି ସକାଳେ ତୁମରି ସାଥିରେ କପିବାକୁ ମନ ହୁଏ କହିବାକୁ ମନ ହୁଏ ଗୁଡ୍ ମର୍ଣ୍ଣିଂ କହିଲା ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି
0: ଆଚ୍ଛା ତ ଚନ୍ଦ୍ରକାନ୍ତ କଣ ରହିଛି ପିଲାଦିନର ଏମିତି କିଛି ଦୁଷ୍ଟାମୀ ଯୋଉଟା ମନେ ଅଛି ଆଜି ବି ମନେ ପଡିଲୁ ବହୁତ ହସ ଲାଗେ ସେମିତି କିଛି ଅଛି ସ୍ମୃତି
1: ନିଶ୍ଚିନ୍ତ ପିଲାଦିନେ ବହୁତ ମୁଁ ଦୋଷମୀ ଏମିତି ଆମେ କରୁନା ଆମେ ମୁଁ ସ୍କୁଲକୁ ଯେତେବେଳେ ମାନେ ମାନେ ସ୍କୁଲ ଟାଇମ୍ ହେଇଯାଏ ତ ମୁଁ ସେତେବେଳେ ସ୍କୁଲକୁ ନ ଯାଇକି କଣ କରେ ନା ଆମ ସାଙ୍ଗର ଗୋଟେ ବାରି ଥିଲା ଆଉ ସେଠି ମଧ୍ୟ ପିଜୁଳି ଗଛ ଥିଲା ମୁଁ କଣ କରେ ନା ସକାଳୁ ପଳେଇଯିବି ଘରେ ସାର୍ଟ ପ୍ୟାଣ୍ଟ ପିନ୍ଧିକି କିନ୍ତୁ ଦେଖିଲାକୁ ଆଉ ସ୍କୁଲ ନ ଯାଇକି ସେ ବ୍ୟାଗ୍ଟାକୁ ନେଇକି ପିଜୁଳି ଗଛ ଡଙ୍ଗେଇଦେବି ମୋ ସାଙ୍ଗର ଯୋଉ ପିଜୁଳି ଗଛ ସେ ଡଙ୍ଗେଇ ଦେବି ପିଜୁଳି ମନ ଶାନ୍ତି କରି ଖାଇବି ଆଉ ସେ ଗଛରେ ବସିବି ସେଟା ଗଛଟା ଖାଇ ଜାଗାଟା ଯାହା ପୁରା ବଢିଆ ଲାଗେ ତାପରେ ଯେମିତି ପୁଣି ଗୋଟାଏ ବାଜିବ ସେ ଘରକୁ ଆସିବି ଖାଇବାକୁ ଖାଇଦେଇକି ପୁଣି ପଳେଇବି ପୁଣି ସେ ପିଜୁଳି ଗଛରେ ବସିବି ପିଜୁଳି ଖାଇବି ଚାରିଟା ବେଳେ ପୁଣି ଘରକୁ ପଳେଇ ଆସେ
0: ଆଚ୍ଛା ତାମାନେ ସ୍କୁଲ ବନ୍ଦ କରାଯାଉଥିଲା ପିଜୁଳି ଖାଇବା ପାଇଁ
1: ଆଜ୍ଞା ପିଜୁଳି ବନ୍ଦ ସ୍କୁଲରେ ମାଡ଼ ହଉଥିଲା ସେତେବେଳେ ତ ମାଡ଼ ଯେମିତି ଆଜି ଅଛି ଇଂଲିଶ ଅଛି ପଚାରିବେ ସାର୍ ସବୁ କହିବେ ଆସିକି କଳାପଟାରେ ବ୍ଲାକବୋର୍ଡରେ ଆସିକି ନିଜେ କର କଷିବାକୁ ପଡିବ ଅଙ୍କ ତ ମତେ ତ ଆସିବନି ତ ମୁଁ ସେଥିପାଇଁ ମୁଁ ଯାଏ ନା ମାଡ଼ ସହିତ ଡରରେ ଭୟରେ ମୁଁ ଯାଏ ନା ଆଉ
0: ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଲେ ଆଉ ଆପଣଙ୍କ ସ୍ମୃତି ଆମ ସହିତ ବାଣ୍ଟିଲେ ବହୁତ ବହୁତ ଧନ୍ୟବାଦ ରହିଲି ବାଏ ଗୁଡ୍ ନାଇଟ୍ ଗୁଡ୍ ନାଇଟ୍ ଏବେଠୁ କହିଦେଲିଣି ନାଇଁ ନାଇଁ ଆଉ ତ ଆମେ କଥା ହବାନି ନା ସେଇଥିପାଇଁ କହିଦେଲି କିଛି କଥା ନାହିଁ ବାବାଏ ରହିଲି
1: ବାଏ
0: ଶ୍ରୋତା ବନ୍ଧୁ ଆପଣମାନେ ବି କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ଆପଣଙ୍କର ସେଇ ମିଠା ମିଠା ସ୍ମୃତି ପିଲାଦିନର କଥା ଯେତେବେଳେ ବି ପଡ଼େ ନା ସେତେବେଳେ ବହୁତ କିଛି ସ୍ମୃତି ଆମ ମନ ଭିତରେ ଆଙ୍କି ହେଇଯାଏ ତା ଭିତରେ ଗୋଟେ ଏଇ ଗୋଟେ ହେଉଛି ସ୍ମୃତି ମାନେ ଆମେ ପିଲାବେଳେ ବହୁତ ଦୁଷ୍ଟାମୀ କରନ୍ତି ଆଉ ସେଇ ଦୁଷ୍ଟାମୀ ଭିତରୁ ଏମିତି କିଛି ଦୁଷ୍ଟାମୀ ଯୋଉଟା ଆମକୁ ବହୁତ ହସାଏ ଅନ୍ୟମାନଙ୍କୁ ବି ହସାଏ ଆଉ ଗୋଟେ କଲ୍ ଆସିଯାଇଛି ବର୍ତ୍ତମାନ କଲ୍ଟି ନେଇଯିବା ହ୍ୟାଲୋ ହ୍ୟାଲୋ
2: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
2: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଚର୍ତ୍ତିକା ବଜାର ଜଗତସିଂହପୁର
0: କେମିତି ଅଛନ୍ତି ରବିବାର ସକାଳରେ କଣ କରୁଛନ୍ତି
2: ସକାଳ କଣ କରିବି ନିତ୍ୟକର୍ମ ସାରିକି ବସିକିରି
0: ରେଡିଓ ଶୁଣୁଛନ୍ତି
2: ବୃହସ୍ପତି ଚଳନ ହଉଥିଲା ଜ୍ୟୋତିଷଙ୍କ ସହିତ ଟିକେ କଣ୍ଟାକ୍ଟ କରିଥିଲି ନ୍ୟୁଜ ଦେଖୁଥିଲି ଅନ୍ୟାନ୍ୟ ପ୍ରୋଗ୍ରାମ ଶୁଣୁଥିଲି ଏବେ ଆପଣଙ୍କର ଶୁଣିଲି
0: ବହୁତ ହି ବଢିଆ କଥା ମାନେ ଆଜି ବୃହସ୍ପତିଙ୍କର ଯୋଉ ଚଳନ ହେଇଛି ସେଟା ଆପଣଙ୍କ ପାଇଁ ବହୁତ ଭଲ ଅଛି ବୋଧେ
2: ମୋର ମେଷ ରାଶି ମୀନ ଲଗ୍ନ ତ ମୋର ଟିକେ ଲେଟ୍ ମ୍ୟାରେଜ୍ ଲେଟ୍ ଇନକମ୍ ହଉଛି ସେଥିପାଇଁ ମୁଁ ଜ୍ୟୋତିଷଙ୍କୁ କ୍ୱେଶ୍ଚିନ୍ ପଚାରିଥିଲି ଆଉ
0: ଆଚ୍ଛା ତ ଆପଣଙ୍କ ପିଲାଦିନର କିଛି ସ୍ମୃତି ଯୋଉ ଦୁଷ୍ଟାମୀର ସ୍ମୃତି ଅଛି
2: ମୁଁ ଗୋଟେ ଯୋଡ଼ାଏ କହୁଛି ଥରେ ଆମେ ଯେତେବେଳେ ଏମ୍ଇ ସ୍କୁଲରେ ପଢୁଥିଲେ ଆମର ଜଣେ ସାର୍ ଥିଲେ ତାଙ୍କୁ ଆମେ ତାକୁ ବୋକଡ ସାର୍
0: ଆଉ
2: ଗୋଟେ ଖୋଇ ଅଛି ସେ ଖାଲି ମାନେ ପିଲାମାନଙ୍କୁ କହିବେ ଆଉ ତମେ ପାଣି ମାର ଆମେ ଟ୍ୟୁବୱେଲ ମାରି ମାରି ନୟାନ୍ତ ହବୁ ସେ ଗୋଡ ହାତ ଧୋଉଥିବେ ଧୋଉଥିବେ ଅଧଘଣ୍ଟାଏ ଘଣ୍ଟାଏ ଯାଏ ଆଉ ସିଏ କଣ କରନ୍ତି ପାଠ ନ ପଢି ଯିଏ ଯିଏ ଟିକେ ଦୁଷ୍ଟାମୀ ହବ ତାକୁ ଡଷ୍ଟର ଫୋପାଡିବେ ନହେଲେ ମନ୍ଦାର ଛାଟ ନହେଲେ ଏ ଯୋଉ ଜାଉଁଳି ବ୍ୟସ୍ତ ଏଥିରେ ପିଟିବେ ଯେ ନଳା ଫଟେଇ ଦେବେ ମୁଁ କଣ କରେ ମୁଁ ସାରଙ୍କୁ ଥରେ ନାମ ଦବା ଆଉ ସାରଙ୍କର କଣ କହିବି ନା ଭଲପିନ ଖୋଲିକିରି ଫୋପାଡ଼ି ଦେବି ସେଠି ଗୋଟେ ବଡ ପୋଖରୀ ଥିଲା ଡିଗି ପୋଖରୀ ତା ଭିତରୁ ଫୋପାଡ଼ି ଦିଏ ନହେଲେ ଲମ୍ବା ଛୁଞ୍ଚି ନେଇକିରି ସାରଙ୍କର ମାତ୍ର ସାତ ଆଠଟି କଣା କରେ
0: ଯେତେବେଳେ
2: ସନ୍ଧ୍ୟାବେଳେ ବାହାରିବେ ସ୍କୁଲ ସାରିକି ଘରକୁ ଭାଲ ଆଳୁ ଚକାରେ ପମ୍ପ ନଥିବ ଆଉ
0: କେବେ ଧରା ପଡ଼ିଛନ୍ତି
2: ନାଇଁ ମୁଁ ପିଲାମାନଙ୍କୁ କହିଦେଇଥାଏ ଯିଏ ମୋ ନାଁ କହିବ ତା ଉପରେ ବି ମାଡ଼ ହୁଏ

0: ସମସ୍ତଙ୍କୁ ଧମକେଇକି ରଖିଥିଲେ
1: ଏମିତି କ୍ରିକେଟ ଖେଳୁଥିଲୁ ଆମେ ସବୁ ପିଲାମାନେ ମିଶିକିରି କାରଣ ଆମେ ସେତେବେଳେ ତ ମାନେ ଗରିବ ସଂସ୍ଥା ଆପଣଙ୍କର ନଡିଆରେ ହେଇଥିବ ନଡିଆ ବାଙ୍ଗରେ ବ୍ୟାଟ ତାଳ ଗୋଟମାରେ ବଲ ତେଣୁ ଖେଳ ଚାଲେ ଖେଳ ଚାଲିଲା ଭିତରେ ଥରେ ଏମିତି ଝଗଡା ହେଇଗଲା ଆମ ଭିତରେ ମୁଁ କହୁଛି ମୁଁ ରନ୍ ଆଉଟ୍ ହେଇନି ସିଏ ଆଉ ଜଣେ କହିଲା କିପର କହିଲା ରନ୍ ଆଉଟ୍ ହେଇଛି ତେଣୁ ଆମ ଭିତରେ ଯୁକ୍ତି ତର୍କ ଚାଲିଲା ସିଏ କଣ କହିଲା ନା ମୋ କହଣୀକି କାମୁଡ଼ି ଦେଲା ଯେମିତି କାମୁଡ଼ି ଦେଲା ମୁଁ ସିଧା ଷ୍ଟମ୍ପ ଉଠେଇଲି ପିଟିଦେଲି ତା ମୁଣ୍ଡକୁ

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ ଚାଲିଛି କୋୟଲ ଆପଣଙ୍କ ସାଥିରେ ହିଁ ଅଛି ବର୍ତ୍ତମାନ ଆଉ ଗୋଟିଏ କଲ୍ ବି ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ
1: ନମସ୍କାର ଜୟ ଜଗନ୍ନାଥ ମାଇ ମୋଷ୍ଟ ବ୍ୟୁଟିଫୁଲ ଆର୍ଜେ ମଲ୍ଟି ଟ୍ୟାଲେଣ୍ଟ ରାଜେ କୋୟଲ ମ୍ୟାମ୍
0: ନମସ୍କାର ଜୟ ଜଗନ୍ନାଥ କି କହୁଥିଲେ
1: ମୁଁ ସୋମନାଥ ସାହୁ କହୁଥିଲି ମଣ୍ଟୁ ସାର୍ ଯିବା
0: ନାଁଟା ଶୁଣା ଗଲାନି ଆପଣଙ୍କର
1: ମୁଁ ସୋମନାଥ ସାହୁ କହୁଥିଲି
0: ଆଚ୍ଛା କୁହନ୍ତୁ କୋଉଠି କହୁଥିଲେ
1: ଜିବେରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାର
0: ଆଚ୍ଛା କେମିତି ଅଛନ୍ତି
1: ଭଗବାନଙ୍କ କୃପା ଆଉ ଆପଣଙ୍କର ମାନେ ଭଲ ପାଇବାର ବହୁତ ଭଲ ଅଛି
0: କାଇଁ କେତେ ଦିନ ହେଲାଣି ଆପଣଙ୍କର ମେସେଜ ଫେସେଜ କିଛି ଆସୁନି ମୋ ସୋରେ କଥା କଣ ଡାକିଛନ୍ତି
1: ମ୍ୟାଡାମ ମୁଁ କେବେ ରାଗିନି ରାଗିଲେ ତ ମଣିଷର ମାନେ ନେଗେଟିଭ ଭାଇବ୍ସ ଆସିବ ବ୍ରେନରେ କିନ୍ତୁ ମୁଁ ଏତିକି ସାଇଲେନ୍ସ ରହିଛି କିଛି ନୂଆ ନୂଆ ଲିସନର ମାନେ ସ୍ଥାନ ପାଆନ୍ତୁ
0: ହଉ ଠିକ ଅଛି ବଢିଆ କଥା କହିଲେ ସକାଳୁ ସକାଳୁ ରବିବାର ଅଛି ଆଜି ଆପଣଙ୍କର କିଛି ସ୍ମୃତି ସାଉଣ୍ଟିବା ଆମେ କିଛି ସ୍ମୃତି ଆମ ସହିତ ସେୟାର କରନ୍ତୁ ପିଲାଦିନେ କଣ ସବୁ ଦୁଷ୍ଟାମି କରିଥିଲେ
1: ଗୋଟେ ଲାଇନ ଲାଗେ ଗାଇବି ଫାଷ୍ଟ
0: ହଁ ଗାଇ ଦିଅନ୍ତୁ
1: ରେ ସମୟ ଫେରିଆ ଫେରିଆ ମୋ ପିଲାଦିନ

0: ମ୍ୟାଡ଼ାମ ଶୁଣନ୍ତୁ ମୁଁ ମାନେ କହିବି କଣ, ଛୋଟବେଳେ ମାନେ ମୁଁ ବହୁତ ଦୁଷ୍ଟ ଥିଲି, ମାନେ କୋଉ ଟାଇପ୍ ର ଦୁଷ୍ଟ କହିଲେ ମାନେ ଖାଇବାରେ ବହୁତ ଦୁଷ୍ଟ ଥିଲି, ମୁଁ ପଢିବାକୁ ବେଶୀ ଭଲ ପାଏ। ସପୋଜ ମତେ ମାମା କହିବେ, କହିବେ ତୁ ଏ ମ୍ୟାଥ କରିଦିଏ ଦଶ ଖଣ୍ଡ, ତତେ ଧର ଏଇଟା ଦିଆହବ ପୁରୀ ଆଉ ତରକାରୀ ସୋଲା ତରକାରୀ ହେଇଥିବ, ମୁଁ ଖାଇବାକୁ ଭଲ ପାଏ। ଯଦି ମୁଁ କରିଦେଇଥିବି, ଯଦି ମୋ ଆଉ ଗୋଟେ ଭାଇ ଖାଇଦେଇଥିବ, ମୁଁ ତା ସହିତ ପାଟିମୁଣ୍ଡ କରିବି। ଗୋଟେ ମାମା ରାଗିଯିବି, ଫେର ଏମିତି କରିକରି ଦଶଟା ଦଶଟା ଖଣ୍ଡ ରାତିରେ ବି ମାମା ଫେର ମତେ ପୁରୀ ବେଲିକି ଦେବେ ଖାଇବା ପାଇଁ। ଯେକୌଣସି ଛତୁଆ ଯଦି ନଥିବ, ବାଧ୍ୟ ହେଇକି ଚୁଡା ବିସ୍କୁଟ ପକେଇକି ତାକୁ ଛତୁଆ କରାଯିବ,
1: ତାହେଲେ ଖାଇବା ପିଇବାରେ ବହୁତ ଦୁଷ୍ଟାମୀ ଆପଣ କରିଛନ୍ତି।
0: ବହୁତ ଦୁଷ୍ଟାମୀ, ବହୁତ ଦୁର୍ବଳତା। ଆଉ ଆପଣ ଏତେ ସୁନ୍ଦର ଟପିକ ରଖୁଛନ୍ତି, ମାନେ ପିଲାଦିନ କଥା କଣ, ଚାଇଲ୍ଡ ଲାଇଫ ତ ମିଳିବ ନା, ମାନେ ସମସ୍ତଙ୍କର ଚାଇଲ୍ଡ ଲାଇଫ ହିଜ୍ ବେଷ୍ଟ। ଆଉ ଆପଣଙ୍କର ଏତେ ଏତେ ମାନେ ବଢିଆ ମାନେ ମାନେ ଶବ୍ଦ ଆଉ ସଂଯୋଜନାରେ ଆଉ ଏତେ ବଢିଆ ବିଷୟ ପାଇଁ ଆପଣଙ୍କୁ ସବୁବେଳେ ହୃଦୟରୁ ଅଭିନନ୍ଦନ।
1: ସେ ଆପଣ ଟିକେ ଅଧିକା ମତେ ପ୍ରଶଂସା କରିଦଉଛନ୍ତି, ଟିକେ ଅଧିକା ଭଲ ପାଆନ୍ତି ତ ସେଇଥିପାଇଁ ଟିକେ ଅଧିକା, ହଁ ସେଇଥିପାଇଁ ଆପଣ ଟିକେ ଅଧିକା ପ୍ରଶଂସା କରିଦଉଛନ୍ତି। ବହୁତ ଧନ୍ୟବାଦ, ଏତେ ସୁନ୍ଦର କଥା କହିଲେ, ଏତିକି ହିଁ ମୋ ପାଇଁ ବହୁତ ବଡ। ଏତେ ବର୍ଷ ହେଲାଣି ଏଇ କାମ କରୁଛି, ଆଉ ଆପଣ ମାନଙ୍କର ଏତିକି ଭଲ ପାଇବା ମୋ ପାଇଁ ବହୁତ ବହୁତ ଆବଶ୍ୟକ। ବହୁତ ଧନ୍ୟବାଦ ଆପଣଙ୍କୁ,
0: ନମସ୍କାର, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ରହିଲି ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରିପାରିବେ, ଜଲ୍ଦି ଜଲ୍ଦି ମୋତେ କଲ୍ କରନ୍ତୁ, ଆଉ ଆପଣଙ୍କ ପିଲାଦିନର ସେ ନଟଖଟ ଭରା ଦୁଷ୍ଟମୀ ଭରା ସ୍ମୃତି ମୋ ସହିତ ସେୟାର କରନ୍ତୁ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ, ଯା କଲ୍ ଆସିଛି, କହୁ କହୁ କଲ୍ଟି କଟିଗଲା। ମୁଁ ଜାଣିଛି ଆପଣମାନଙ୍କର କଲ୍ ବନ୍ଦ ହବନି, କାହିଁକି ନା ଆପଣମାନେ ଏତେ ସୁନ୍ଦର କଥା ମୋ ସହିତ ସେୟାର ନ କରିକି ରହିପାରିବେନି। ଆଉ ଗୋଟେ ବି କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ, ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ?
2: ବିଜୟ କୁମାର ଦାସ, ସୌରି ହାଟ।
1: ଏତେ ସ୍ପିଡ୍ ରେ କହିଲେ?
2: ନାଇଁ, ବିଜୟ କୁମାର ଦାସ, ସୌରି ହାଟ।
1: ସୌରି ହାଟ?
2: ଆଜ୍ଞା।
1: ସେଇଟା କୋଉଠି ଅଛି?
2: ସାଲେପୁର ମିଠା ପାଖରେ। ଆଉ
1: ଆରେ ବାପାରେ, ସାଲେପୁର ମିଠା କଥା କହିଲେଣି ସକାଳୁ ସକାଳୁ।
2: ସାଲେପୁର ବ୍ଲକ ଆଉ ମଧୁବାବୁ ଜନ୍ମସ୍ଥାନ।
1: ଆଚ୍ଛା,
2: ସତ୍ୟମାପୁର ସେଇ ପାଖ।
1: ଆଚ୍ଛା ଆଚ୍ଛା, କଣ କହିଲେ? ସୌରି ହାଟ।
2: ସୌରି ହାଟ,
1: ଆଚ୍ଛା,
2: ସାଲେପୁର ବ୍ଲକ କଟକ ଜିଲ୍ଲା। ଆଉ
1: ବହୁତ ବଢିଆ,
2: ସାଲେପୁର ମିଠା ଠୁ 6 କିଲୋମିଟର ମାତ୍ର,
1: ମାନେ 6 କିଲୋମିଟର ଗଲେ ସାଲେପୁର ମିଠାଟା ମିଳିଯିବ। ହଁ, କେବେ ସାଲେପୁର ମିଠା ଟିକେ ପଠାନ୍ତୁ ଇଆଡେ, ମୁଁ ବି ଷ୍ଟୁଡିଓରେ ବସି ବସି ଟିକେ ଖାଇବି। ହଁ ଠିକ ଅଛି, କଣ କରୁଛନ୍ତି ରବିବାର ସକାଳରେ? ମିଠା ଖାଇ ସାରିଲେଣି ନା ନାଇଁ?
2: ମିଠା ତ ଖାଇ ହଉନି, କିନ୍ତୁ ପିଲାମାନଙ୍କୁ ଦେବାକୁ ପଡୁଛି ଆଉ।
1: ତ କଣ ଆପଣଙ୍କର ପିଲାଦିନର ଦୁଷ୍ଟାମୀ ସବୁ ଅଛି?
2: ବହୁତ ଦୁଷ୍ଟାମୀ ଆଉ ବହୁତ ମାଡ।
1: ଆଚ୍ଛା, କଣ ସବୁ ଦୁଷ୍ଟାମୀ କରିଥିଲେ କହିଲେ?
2: ଆମେ ହେଲୁ ତିନି ଭାଇ, ଗୋଟେ ଭଉଣୀ, ବଡ ଭଉଣୀ। ତାକୁ ପିଲାବେଳେ ଆମେ ଖେଳୁଗଲୁ, ରାଗିଗଲୁ, ରାଗିକି ଛୁରୀଟା ପକେଇଦେଲି ଆଉ।
1: ଛୁରୀ?
2: ଛୁରୀ,
1: ବାପରେ,
2: ସେ ପୁରା ତାର ଡାଣ ବେକ ଠୁ 4-5 ମିନିଟ ଦୂରରେ ମାନେ ଏମିତି ରହିଗଲା ଲାଗି।
1: ଏ ଭଗବାନ,
2: ମାନେ ଏତେ ଦୁଷ୍ଟ ଥିଲି, ଏତେ ରାଗିଥିଲି ଆଉ।
1: ଆଚ୍ଛା, ତାପରେ କଣ ହେଲା? ମାଡ ହେଲା? ଧୁମ
2: ମାଡ ମାନେ ବହେ ମାଡ ଆଉ।
1: ଆଚ୍ଛା, ସେତେବେଳେ କେତେ ମାଡ ଖାଉଥିଲେ ନା ଆମେ ମାନେ ସବୁ, ମାନେ
2: ମାଡ ମାନେ
1: ଏବେ ତ ଆମେ ଆମ ଛୁଆ ମାନଙ୍କୁ ଗୋଟେ ବି ମାରୁନେ।
2: ନାଇଁ ନାଇଁ, ଯୋଉ ଖଇ ଭଜା ହୁଏନି, ସେ ଯୋଉ ଜିନିଷ ସେଇଥିରେ ମାଡ ଆଉ।
1: ଠିକ କହିଲେ, ବହୁତ ମାଡ ହଉଛି।
2: ବାପା ଭାଉଜୀ ଏତେ ପାଇଲେ କୁଟିଲେ ଆଉ।
1: ତାପରେ ଆପଣଙ୍କ ଭଉଣୀଙ୍କର ସେଟା ଭଲ ହେଇଗଲା ତ?
2: ଭଲ ହେଇଗଲା।
1: ଭଉଣୀ ରାଗିଲେ କି ନାଇଁ ଆପଣଙ୍କ ଉପରେ, ଏମିତି କରିଦେଲୁ ମୋର?
2: ହଁ, ସିଏ ବାପା ଯାଇ କହିଲା, ସବୁ କହିଲା ତ ଏମିତି ରକ୍ତ ବ୍ଲଡ ବାହାରିଲା ଜୋର, ସିଏ ସବୁବେଳେ ମାଡ଼ଗୋଳ ହଉ, ସେଇ କଥାଟା ସବୁ ମନେ ପଡେ ଆଜିକାଲି ଆଉ।
1: ବହୁତ ବହୁତ ଧନ୍ୟବାଦ।
2: ଆଜି ଯାଏଁ ସିଏ କହେ ମତେ ମାରିଥିଲି, ମୁଁ ନାଇଁ, ମୁଁ ଆଉ ସେତେବେଳେ ପିଲାବେଳେ ମୁଁ କଣ ଜାଣିଥିଲି ଆଉ, ରାଗିରେ ପକେଇଦେଲି ଆଉ।
1: ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ସେୟାର କଲେ। ରହିଲି, ନମସ୍କାର,
2: ଜୟ ଜଗନ୍ନାଥ।
1: ଶ୍ରୋତା ବନ୍ଧୁ, ଜଲ୍ଦି ଜଲ୍ଦି କଲ୍ କରନ୍ତୁ, ମୋ ସହିତ ସେୟାର କରନ୍ତୁ ଆପଣଙ୍କ ପିଲାବେଳର କିଛି ଦୁଷ୍ଟାମୀ। ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ।
3: ଆସିଥିଲେ ଏକା, ଯିବା ତିନି ଜଣ, ମୁଁ ନିଜା, କର୍ମ ଆଉ ଉପରବାଲା।

0: नमस्कार आज्ञा।
1: नमस्कार, की कहुतले?
0: प्रशांत कहुतली, राजंश कटकरे।
1: प्रशांत बाबू, सकाळ सकाळ कोन करचंदी रबर रे? आज भी काम को जाईचंद ना? कोन
0: नाय मैम, निज काम अछि त नित्य कर्म सारी आपन प्रोग्राम रे ही शामिल समय कटैछि।
1: कोन गले दुष्टमी कहिले?
0: ଆଜ୍ଞା,
1: କଣ ପିଲାଦିନ ରେ ସବୁ ଦୁଷ୍ଟାମି କରିଥିଲେ କହିଲେ?
0: ମ୍ୟାମ, ପିଲାଦିନ ଦୁଷ୍ଟାମି ଟିକେ ମନେ ପଡ଼ିଗଲେ ବହୁତ ଏବେ ବି ହସ ଲାଗେ। ଆମେ ଦୁଇ ଭାଇ କଣ କରୁ ନା, ପିଣ୍ଡାରେ ବସିଯିବୁ, ବସି ଯାଇଛି କହିଲୁ, ତୁ ଏଇ ଯୋଉ ଗଛଟା ଛିଡା ହେଇଛି ନା, ତା ପତ୍ର ଟିକେ ଗଣି କରିଥିଲେ, ଅନ୍ୟମାନେ ସମସ୍ତେ ଶୁଣିକି ହସୁଥିଲେ। ମୁଁ କହିଲି ନାଇଁ ମୁଁ ଗଛଟା ଗଣିପାରିନି, କିନ୍ତୁ ତମ ମୁଣ୍ଡରେ ଚୁଟି ଯେତେ ଅଛି ତାକୁ ଗଣିଦେଲେ ଗଛଟା ଚୁଟିରେ ପତ୍ର ସଂଖ୍ୟା ସେତିକି।
1: ଏମିତି ତାହେଲେ ସବୁ ଦୁଷ୍ଟମୀ ହଉଥିଲା ପିଲାଦିନେ।
0: ଅନ୍ୟମାନେ ଦେଖିକି ଶୁଣିକି ଏବେ ବି ପରିହାସ କରନ୍ତି, ପିଲାବେଳେ ତମେ ଯିବା ଏମିତି ଗଛର ପତ୍ର ଖାଲି ଗଣୁଥିଲ।
1: ମତେ ବି ହସ ଲାଗିଲା ସିରିୟସଲି ଏଇଟା ଶୁଣିକି। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ, ଶେୟାର କଲେ। ରହିଲି, ନମସ୍କାର।
0: ନମସ୍କାର।

0: ବହୁତ ଭଲ ଅଛି, ଖରା ତ ଟିକେ ଟିକେ ଆରମ୍ଭ ହେଲାଣି, ଆଉ ଟିକେ ଗୁଳୁଗୁଳି ହେଲେ ଦିହ ଯାକ ତ ମୋର ଦାଦୁ ଭଳିଆ ହେଇଯାଇଛନ୍ତି ଆଉ।
1: ଓହୋ, ବହୁତ କଷ୍ଟ ନା?
0: କଷ୍ଟ କଥା କହୁଛନ୍ତି ବାବ, ଖାଲି କିଲି ବିଲି ହଉଛି, ଗୋଟେ ଯୋଡ଼େ ପାର୍ଟର ସରିଲାଣି, ତଥାପି ଭଲ ହଉନି, ତେଲ ଗୋଟେ ସରିଲାଣି ଶୀତଳ, ତଥାପି ଭଲ ହଉନି, ଆଉ କଣ କରିବା, ଏମିତି ହଇରାଣ ଆଉ।
1: ଖରା ଗରମଟା ବି ଏଇ ବର୍ଷ ବହୁତ ଅଧିକା ପଡିଛି। ତେବେ ଆପଣଙ୍କ ପିଲାଦିନର କିଛି ଦୁଷ୍ଟାମି ଭରା ସ୍ମୃତି ଆଜି ସେୟାର କରିବେ?
0: ହଁ ନିଶ୍ଚିତ, ଦୁଷ୍ଟାମି ଭରା ସେୟାର କରିବି, ତା କଣ କରିବା,
1: କୁହନ୍ତୁ କୁହନ୍ତୁ, ଜଲ୍ଦି ଜଲ୍ଦି କୁହନ୍ତୁ ତାହେଲେ।
0: ମାମ ଶୁଣନ୍ତୁ, ଆମେ ପିଲାଦିନେ ପ୍ରାୟତଃ ଆମର କାକୁଡ଼ି ଜହ୍ନି କାକୁଡ଼ି ଗହିରେ ହୁଏ, ଆଉ ମୁଁ ଆଉ ମୋ ସାଙ୍ଗ ତାହେଲେ ସିନି ପ୍ରଧାନ, ଆମର ପ୍ରଧାନ ତାଙ୍କର ପ୍ରଧାନ, ସମ୍ବଲପୁରଗଣି ବିଲ, ଆମେ ସଦାବେଳେ ଯାଉ, ଦିନ ଯାକ ପାଣି ପାଣି ବୁହାବୁହି କରୁ, ଯୋଉ ସବୁ ହେଇଥାଏ ଯନ୍ତ ଲାଗିଥାଏ କୁମ୍ଭୀ, କୁମ୍ଭୀରେ ସବୁ ପାଣି ବୁହାଉଥିଲୁ, ତଳେ ଏମିତି କହିଲେ ଆମେ ଡିଆଡି କରୁଛୁ ଆଉ, ଦୌଡିକି ଡେଉଁଛୁ ଆଉ, ଦି ଜଣ ଯାକ ଡେଇଁଲା ଭିତରେ କିଏ କେତେ ଶୀଘ୍ର ଡେଇଁପାରୁଛୁ, କେତେ ଥର କିଏ ଅଧିକା ଡେଇଁପାରୁଛି ଆଉ, ଏ ଛୁଆଟା ନାଁ ହଉଛି ଭଣ୍ଡାର, ଯାଇକି ଗଲା ଭିତରେ ଆମେ ତ ସେତେବେଳେ ମୋଟା ମୋଟା କଳା ପେଣ୍ଟ ପିନ୍ଧିଥିବୁ ନା, କଳା ପେଣ୍ଟ ଗୋଟେ ଗୋଟେ ଗଞ୍ଜି ଆଉ ପିନ୍ଧିକି ଲଢିକି ଦେବୁ ଆଉ, ତା ଭିତରେ ତାର କଣ ହେଇଛି, ପଛକରେ ଶାମୁକା ଯୋଉ ଛୁଆ ମାନେ ଥାନ୍ତି, ଶାମୁକା ପଛକଟା କାଟି ହେଇଯାଇଛି, କାଟି ହେଇଯିବ, ଆମର ନିଶା ତ ଆମେ ଦୌଡୁଛୁ, ସେତେବେଳେ ପେଣ୍ଟ ଯାକ ବୋହିଲା, ବ୍ଲଡ ହେଇଗଲା, ମୁଁ କହିଲି କି କଣ ହେଲା, ତୋର ନାଲି ପଛକର କହିଲା କଣ ହାତ ମାରିଦେବାକୁ, ବ୍ଲଡ ଗୁଡା ଦେଖିକି ତା ଚେତା ବୁଡ଼ିଗଲା ହେରି ଆଉ, ମୋର ଆଉ କିଛି ବୁଦ୍ଧି ପାଇଲାନି, ମୁଁ ଯଦି କଣ କରିବି, ପାଣି ଆଣିକି ତା ମୁଣ୍ଡରେ ବାଡ଼େଇକି ସେଠି ତାକୁ ଉଠେଇକି ଉଠେଇଲି, ଏଠୁ ପୁରା ତା ପ୍ୟାଣ୍ଟ ଟା ବାହାର କରିକି କେଡେ କେଡେ ତ ଆମେ ହେଇଗଲୁ, ପ୍ୟାଣ୍ଟ ଟାକୁ ବାହାର କରିବା ପୋତିଲି, ତାକୁ ଏଠୁ ମୋ ଗାମୁଛାଟା ଦେଲି ପିନ୍ଧିଲା, ଏଠୁ ତାକୁ କହିଲି ହଁ ଯିବା ଘରକୁ, ତାଙ୍କ ଘର ଠିକି ଛାଡ଼ିଦେଇକି ମୁଁ ମୋର ଘରକୁ ପଳେଇ ଆଇଲି ଏବେ।
1: ଆଚ୍ଛା, ଏମିତି ସବୁ ଦୁଷ୍ଟାମି ତାହେଲେ ହେଇଥିଲା ପିଲାଦିନେ। ଥ୍ୟାଙ୍କ ୟୁ ସୋ ମଚ୍।
0: ଆହୁରି ଗୋଟେ କଥା ଶୁଣନ୍ତୁ, ଖୁଦୁରୁକୁଣି ଟାଇମରେ ବଳକୁ ପାଟି ଆସା ଆରମ୍ଭ ହେଇଛି, ଆମ ଘର ପାଖରେ ବାଲି ଅଛି, ବାକି ସବୁ ସାଇ ଭିତର ସେ ସୁର ଦାସ ଦେବରାଜ ଧୋନି ଆଉ ପଦଲ, ଏମିତି ଆମେ ଗୋଟେ ଗ୍ରୁପ
1: ପ୍ରାୟ
0: ଯିବୁ, ରାତି ଆଠଟା ନଅଟା ହେଲାକୁ ଯିବୁ, ସବୁ ବଢିଆ ଚୋରି କରିକି ଆଣିବୁ, ବୁଲି ବୁଲି ପାଞ୍ଚଟା ଗାଁରୁ ଛଅଟା ଗାଁରୁ ବଢିଆ ଦେଇକି ଆଣିବୁ, ଆମରି ଘର ପାଖରେ ବାଲିରେ ତାକୁ ପୋତି ଦବୁ, ଆଉ ଆମ ଘର ପାଖରେ ତ ସବୁ ସେ ଜାଗାକୁ ଯିବେ, ତିନି ଦିନ ହେଲା ମୁଁ କହୁଛି ନିଜେ ସବୁ ଆସିକି ରାତିରେ ଆଣି ଆଣିଆ ଦେବି, ଯୋଉଟା ପାଟି ଦବ ମୁଁ ଖାଇଦେଇକି ଏଠି ପୋତି ଦେବି, ମୁଁ ଆଉ ଯୋଉ ଖାଇଦେବି ତୁମେ ଖୋଇବାକୁ ଯିବ, ମୁଁ ଯିବିନି ଆଉ,
1: ବହୁତ ମଜା ବହୁତ ମଜା। ପିଲାଦିନଟା ସବୁଠୁ ମଜାଦାର ଥିଲା, ଆଉ ପିଲାଦିନ ମାନେ ସମସ୍ତଙ୍କ ପାଇଁ ବହୁତ ସ୍ମୃତି ଭରା ଥାଏ। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।
0: ନମସ୍କାର।
1: ଶ୍ରୋତା ବନ୍ଧୁ, ଆପଣ ଯେତେବେଳେ ମୋ ସହିତ ଆପଣଙ୍କ ପିଲାଦିନର ସ୍ମୃତି ବାଣ୍ଟୁଛନ୍ତି ନା, ମାନେ ଆପଣଙ୍କ ଉଠରେ ବି ହସ ଆସିଯାଉଛି, ମାନେ ପିଲାଦିନର ସ୍ମୃତି ଏତେ ସୁନ୍ଦର, କୋଉ ମୁହୂର୍ତ୍ତରେ ବି ଜୀବନରେ ଆମକୁ ସେ ଖୁସି ଦେଇପାରେ। ଆଜିର ପରବର୍ତ୍ତୀ କଲ୍ଟି କି କରିଛନ୍ତି ଦେଖିନେବା ବର୍ତ୍ତମାନ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ,
1: କେମିତି ଅଛନ୍ତି?
2: ଭଲ ଅଛି, ଆପଣ ତ ବିନ୍ଦାସ ଅଛନ୍ତି?
1: ହଁ ମୁଁ ତ ବଢିଆ ଅଛି। ଆଚ୍ଛା କୁହନ୍ତୁ, ଆପଣଙ୍କ ପିଲାଦିନର କିଛି ଦୁଷ୍ଟାମି ଭରା ସ୍ମୃତି କୁହନ୍ତୁ।
2: ପିଲାବେଳେ ତ ଅନେକ ଦୁଷ୍ଟାମି ହେଇଛି, ଆଉ ଗୋଟେ ସେୟାର କରୁଛି। ଗୋଟେ ଝିଅର ମୋର ସାଙ୍ଗ ହେଇକି ଗଲୁ କୋଳି ତୋଳିବାକୁ, ସେ ଝିଅଟା କଣ ଟିକେ ମତେ କହିଦେଲା, ମୁଁ ରାଗିକି ତାକୁ କଣ୍ଟା ବୁଦାକୁ ଠେଲିଦେଲି,
1: ଭଗବାନ,
2: କଣ୍ଟା ବୁଦାରେ ପଡିଗଲା, ତାର ଦେହ ହାତ ସବୁ କଣ୍ଟାରେ ଫୁଟିଗଲା,
1: ଏ ପ୍ରଭୁ,
2: ବହୁତ କଷ୍ଟରେ ତାକୁ ପକେଇଦେଲି ଆଉ ଉଠେଇଲିନି,
1: ପଳେଇ ଆସିଲି ଘରକୁ,
2: ମୁଁ ପଳେଇ ଆସିଲି ଘରକୁ।
1: ତାପରେ ମାଡ ହେଲା କି ନାଇଁ?
2: ସିଏ ବହୁତ କଷ୍ଟରେ ଉଠିକି ଆସିକି ଯାଇ ତା ଘରେ କହିଲା, ତା ଘର ଲୋକ ଆସି ମୋ ଘର ଲୋକକୁ କହିଲେ, ଆଉ ଯୋଉ ମାଡ,
1: ଗୋଟେ ବି ତଳେ ପଡିନଥିବ, ସବୁ ପିଠିରେ ପଡିଯିବ ନା,
2: ଯେତେ ଯେତେ ଜୋର ପାଟି କରି ମୁଁ କାନ୍ଦୁଥିଲି ସେତେ ଜୋରରେ ମାଡ ହଉଥିଲା।
1: ଠିକ ଅଛି, ତାଙ୍କୁ ସରି କହିଲେ କି ନାଇଁ?
2: ନାଇଁ, ଆଉ ସେ ପିଲାଗୁଡା କଣ ସରି କହିବ,
1: ସରି ଫରି କିଛି ନାହିଁ ନା, ଯାହା କରିଦେଲି କରିଦେଲି ଆଉ। ଏନିୱେ, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର,
2: ଧନ୍ୟବାଦ।
1: শ্রোতা বন্ধু এবার সময় আছে আপনার কল করে পেয়ে 0671 123031।

0: 153 ନମ୍ବର ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ଆଜ୍ଞା ମ୍ୟାଡ଼ାମ ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମ୍ୟାଡ଼ାମ ଆଜ୍ଞା ମୁଁ ରାଜେନ୍ଦ୍ର ରମନା କହୁଛନ୍ତି।
0: କେମିତି ଅଛନ୍ତି ଆପଣ?
1: ଆଜ୍ଞା ମୋର ଏଇ ପୂଜା ପାଠ କାମ ଟିକେ ବଢ଼ିଗଲାଣି, ମୁଁ ସେ ସୁନୀଲ ପଣ୍ଡା ଫୋନ କରୁଥିଲେ, ମୁଁ ଲଗେଇଲି ମନେ ଲାଗିଲା ଆଉ ମୁଁ କହିଲି ମୋର ଗୋଟା ପିଲାଦିନ ସ୍ମୃତି ମ୍ୟାଡ଼ାମ ଯଦି କହିବେ।
0: କୁହନ୍ତୁ କୁହନ୍ତୁ, କଣ ସବୁ ଦୁଷ୍ଟାମି କରିଥିଲେ ଆପଣ?
1: କାଇଁ ଦୁଷ୍ଟାମି
0: ନୁହଁ,
1: ଆମ ଘର ପାଖରୁ ଅଧ କିଲୋମିଟର ଖଣ୍ଡେ ବାଟ, ବହୁତ ଭଲ ଜଙ୍ଗଲିଆ ଜାଗା ଯିଏ, ଏ ଠାକୁର ଅଛନ୍ତି ହନୁମାନ ଠାକୁର। ମୁଁ ଏଇ ଯୋଉ କଥା କହୁଛି ଏଇଟା ହଉଛି 40-50 ବର୍ଷ ତଳ କଥା ହେଇପାରେ, 40 ବର୍ଷ ତଳ। ଯେତେବେଳେ ଆମେ ଚାଲିଚାଲି ସେ ଠାକୁରଙ୍କ ପାଖକୁ ଯାଉ, ମୁଁ ପୂଜା କରେ, ଆମ ଗାଁ ଆଉ ଜଣେ ଲୋକ ଥିଲେ ବିଜୟ, ସେ ଚାଲିଗଲାଣି, ଆମେ ସାଙ୍ଗ ହେଇ ଯାଉ, ସେ ଠାକୁର ସବୁବେଳେ ପୂଜା ହଉଛନ୍ତି, 7-8 ଦିନ ଥରେ ଯିବୁ ପୂଜା କରିବୁ ଆମେ, 8 ଦିନ ଆଉ ବହୁତ ମାଙ୍କଡ ଆଉ ଜଙ୍ଗଲିଆ ଜାଗା। ଆଉ ସେତେବେଳେ ସେ ଯୋଉ ଜଙ୍ଗଲିଆ ଜାଗାରେ ବହୁତ ଲୋକ ମଇଁଷି ରଖିଥାନ୍ତି, ମଇଁଷି ମଇଁଷ ସବୁ ଶୋଇଥାନ୍ତି, କିନ୍ତୁ ଏଇ ଯୋଉ ତିନିଟା ଜିନିଷ ସେଠି ଫଳେ ଆମେ ଖାଉ, ଗୋଟେ କ୍ଷୀରି କୋଳି, ଗୋଟେ ଭଇଁଷ କୋଳି ଆଉ ଗୋଟେ ମଇଁଷି କ୍ଷୀର କୋଳି, ତା ମନକୁ ସେ ଗତ କଣ୍ଟା କଥା ସହିତ ଆମେ ତାକୁ ବି ଖାଉ। ଆଉ ମଇଁଷି ଯୋଉମାନେ ରଖିଦେବେ, ମଇଁଷି କ୍ଷୀର ପ୍ରବଳ ସେଠି ହୁଏ, ତାକୁ ବି ସେ ଆମକୁ ଦିଅନ୍ତି ଖାଉ। ତାପରେ ସେ ଲୋକ କଣ କରନ୍ତି ନା, ସେ ମଇଁଷି ଗୋବରକୁ ନିଆଁ କରିଦେବ, ନିଆଁ କରିକି ସବୁ ଯାହା ଖାଇବ ସେଇ ସବୁ ପୋଡ଼ିକିରି ଖାଉ, ତମେ ବାଇଗଣ ପୋଡ଼ିବ, କଖାରୁ ପୋଡ଼ିବ, ଜହ୍ନି ପୋଡ଼ିବ, ମାଛ ବି ବଡ ବଡ ମାଛ ପୋଡ଼ିଦେବ। ମୁଁ ଯେତେବେଳେ ମାଛ ସେ ପୋଡ଼ି ଖାଇ ଦେଖିଛି, ଏଇଖା ତେଲ 200 ଟଙ୍କା ଆଣିବି କମନ, କି ସେମିତିଆ ମାଛ ଲୋକ ପାଇଲେନି, ବଡ ବଡ ମାଛ 3-4 କିଲୋ ବଡ ବଡ ମାଛକୁ ସେଟା ଇଏ କରି ଭଲ ଦିନ ବୋଲି ସେଟା ପୋଡ଼ି ଖାଇଦେବ ସେ ନିଆଁରେ, ଆମେ ଦେଖୁ ଆଉ। କିନ୍ତୁ ବାଇଗଣ ପୋଡ଼ା ପୋଡ଼ା ଆମେ ତାଙ୍କଠୁ ଖାଇଛୁ,
0: କିନ୍ତୁ
1: ସେଇ ଯେଉଁ ଜିନିଷ ଥିଲା ପ୍ରାକୃତିକ ଜିନିଷ, ସେ ଜିନିଷ ଆମ ଟ୍ରେନ୍ରେ ଦେଖିଲି, ଆଉ ସେମିତିଆ କ୍ଷୀର ଆଉ ସେ ଯୋଉ କୋଳି ଚିନ୍ତା କରିବି, ଆଉ ଏମିତି ଯୋଉ ପୋଡ଼ିକିରି ସବୁ ଖାଇବା, ସବୁ ମଇଁଷି ଗୋବର ଯୋଉ ନିଆ ସେ ବଢିଆ ଖାଉ, ଆଉ ସେ ଜିନିଷ ଆଉ ଆଉ ଦେଖିବାକୁ ମିଳିବନି
0: ସେତେବେଳେ, ସେଇ ସବୁ ଜିନିଷ ଆଉ କାଇଁ ଏବେ। ବାକି
1: ଆପଣ ଦେଖିବେ ଗ୍ୟାସରେ ପୋଡ଼ନ୍ତୁ, ଗୋବର ନିଆଁରେ ପୋଡ଼ନ୍ତୁ, କାଠ ନିଆଁରେ ପୋଡ଼ନ୍ତୁ,
0: ବହୁତ ବହୁତ ସୁନ୍ଦର କଥା ସବୁ, ବହୁତ ସୁନ୍ଦର କଥା ସବୁ ଆପଣ ସେୟାର କଲେ, ବହୁତ ବହୁତ ଧନ୍ୟବାଦ।
1: ହୋମ ପୂଜା କରେ, କଟକ ଲୋକ ଆସନ୍ତି ମତେ ଡାକନ୍ତି, ଆଉ କିଏ ଜାଣିଛି କି, ମୁଁ ଜାଣେ ନା, ଆଉ ମତେ ଡାକନ୍ତି ମୁଁ ଯାଇ କରେ, ମୁଁ ଜାଣେ କିଛି ପଇସା ରୋଜଗାର କରେ।
0: ଯାହା ହଉ, ଏତେ ସୁନ୍ଦର ସୁନ୍ଦର ସ୍ମୃତି ଆପଣଙ୍କ ଜୀବନରେ ସବୁ ରଖିଛନ୍ତି ଆପଣ ହୃଦୟରେ ସାଇତିକି, ସେଇଟା ବହୁତ ବଡ କଥା, ସବୁବେଳେ ସମୟ ତ ସମାନ ନଥାଏ।
1: ମ୍ୟାଡାମ ଆଜ୍ଞା
0: ଆଜ୍ଞା,
1: ଆମ କଟକ ଯେତେ ଆସନ୍ତି ସବୁ ଭକ୍ତମାନେ, ସେମାନେ ମତେ ଜାଣିଛନ୍ତି, ସେମାନେ ରାଜଭବନା ଓଡ଼ିଆ ପୂଜା କରିବେ, ହୁମ କରିବେ, ଆଉ ମୁଁ ବି ହୁମ କରିକି କେତେ ଲୋକଙ୍କର କାର୍ଯ୍ୟକ୍ରମ
0: ହେଇଯାଇଛି। ତାହେଲେ ଆମ ଘରକୁ ଦିନେ ଆସନ୍ତୁ, ମୋର ବି ଟିକେ ମନସ୍କାମନା ପୂର୍ଣ୍ଣ ହେଇଯାଉ ଆପଣଙ୍କ ହାତ ପୂଜାରେ। ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ, ସକାଳୁ ସକାଳୁ ବହୁତ ସୁନ୍ଦର ସ୍ମୃତି ସବୁ ବାଣ୍ଟିଲେ, ରହିଲି, ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ଡ୍ରେନ୍ ବୋକଟେକ୍ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତା ବନ୍ଧୁ, ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମ୍ରେ ଆଜି ଆମେ ଆପଣଙ୍କ ପିଲାଦିନର କିଛି ସ୍ମୃତିକୁ ସାଉଣ୍ଟୁଛେ। ତେବେ ବର୍ତ୍ତମାନ ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ
1: ହ୍ୟାଲୋ, ଶୁଭ ସକାଳ କହିଲି ମ୍ୟାମ୍। ନମସ୍କାର
0: ନମସ୍କାର, କିଏ କହୁଥିଲେ?
1: ମୁଁ ମୁନାପଣ୍ଡା କୋଟିଲା କନପୁର ଦଶମରୁ କହୁଥିଲି।
0: ଆଚ୍ଛା, କେମିତି ଅଛନ୍ତି? ସନ୍ଡେରେ ସକାଳ ସକାଳ କଣ କରୁଛନ୍ତି?
1: ଆଶାଦେବୀ ମା ଶାରଳାଙ୍କ ଆଶୀର୍ବାଦରେ ଆପଣ ବିନ୍ଦାସ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ସୁସ୍ଥ ହେଇଥାନ୍ତୁ, ମା ଶାରଳା ଆପଣ ମଣ୍ଡ ଗୋଟେ ରଖିଥାନ୍ତୁ। ଆଜି ବିଶେଷ କରି ଅର୍ଘ୍ୟତାଳି ଶୁଭ ସକାଳ ଆଉ ମଳିମ ମେଲୋଟା ଏତେ ସୁନ୍ଦର ଉପସନା ଶୈଳୀ, ଏତେ ଖୁସି ଲାଗିଲା, ତାକୁ ବିଭିନ୍ନ ବିଷୟରେ ଆଲୋଚନା କଲେ ବହୁତ ଖୁସି ଲାଗିଲା। ଆଜି
0: ବହୁତ ଧନ୍ୟବାଦ ଆପଣଙ୍କୁ କି ମୁଁ ଯାହା କହିଲି ଆପଣଙ୍କୁ ଭଲ ଲାଗିଲା।
1: ଗୋଟେ ଭଲ କାମ କରିଛନ୍ତି, ଦୁଇ ତିନି ଆସିଲେ ଶନି ରବି, ଇଏ ପୁଣି କାଲି ଆସିଛନ୍ତି ପୁଣି ଆଜି ଆସିଛନ୍ତି, ତାହେଲେ ଶନି ରବିବାର ଆପଣଙ୍କ ପାଳି।
0: ମୁଁ ଆକ୍ଚୁଆଲି ସେଇ ମାନେ ୱିକେଣ୍ଡ ଦେଖିକି ଆସୁଛି ନା, ଯୋଉଦିନ ଆପଣ ମାନେ ଟିକେ ଅଧିକା ଫ୍ରି ଥିବେ ଆଉ ବେଶୀ ବେଶୀ କଲ୍ ଆସିବ ମୋ ପାଖକୁ, ଆଉ ମୁଁ ବହୁତ ଅଧିକା ଅଧିକା କଥା ହେବି।
1: କଲ୍ ଆସେ, ବିଶେଷ କରି କଲ୍ କେତେ ଆସେ ସେଇଟା ବଡ କଥା, ମତେ ବେଶୀ ଭଲ ଲାଗେ ଆପଣ ଯୋଉ ଅର୍ଘ୍ୟତାଳି ଆଲୋଚନା କରନ୍ତି, ମଳିନ ମେଲୋଡି ଆଉ ଶୁଭ ସକାଳ, ସେ ତିନିଟା ପ୍ରୋଗ୍ରାମ ମତେ ବହୁତ ବେଶୀ ଭଲ ଲାଗେ।
0: ବହୁତ ଧନ୍ୟବାଦ, ଆପଣ ମାନେ ନା ମତେ ବହୁତ ଅଧିକା ଭଲ ପାଉଛନ୍ତି, ସେଇଥିପାଇଁ ଏତେ ପ୍ରଶଂସା କରୁଛନ୍ତି, ଆଉ କିଛି ନାହିଁ। ନହେଲେ
1: ଆପଣ ପ୍ରୋଗ୍ରାମ କରୁଛ, ପ୍ରୋଗ୍ରାମ ଯିଏ ଭଲ କଲା ସେ ଯେକୌଣସି ଆସୁଛନ୍ତି, ଯିଏ ବି ଭଲ କରେ ସେ ମୁଁ କୁହେ।
0: ହଉ, ବହୁତ ବହୁତ ଧନ୍ୟବାଦ,
1: ନୁହନ୍ତୁ ଯେମିତି ଇଏ ଭଲ ସେ ଖରାପ ସେମିତି
0: ନା। ହଉ ଠିକ ଅଛି,
1: ଭଲ କଲା ଆମ ପାଇଁ ସେ ଭଲ
0: ନିଶ୍ଚୟ। ତାହେଲେ ଆପଣଙ୍କ ପିଲାଦିନର କିଛି ଦୁଷ୍ଟାମୀ ଭରା ସ୍ମୃତି ବି ସେୟାର କରନ୍ତୁ।
1: ଦେଖନ୍ତୁ ମ୍ୟାଡମ, ପିଲାଦିନ ତ ବହୁତ ଦୁଷ୍ଟାମୀ କରିଛି, କାରଣ ସେତେବେଳେ ଯୋଉ ପରିବେଶ ଥିଲା ଦୁଷ୍ଟାମୀ କରିବା ବୟସ, ତାପରେ ମାଟି ବି ଥିଲା, ବହୁତ ଦୁଷ୍ଟାମୀ କରିଦେଲୁ। ଆଉ ଦେଖନ୍ତୁ ମ୍ୟାଡମ, ପିଲାଦିନ ତ ଦୁଷ୍ଟାମୀ

0: ବିଶ୍ୱାସ କରିକି ବର୍ଷା ଦିନ ଆସିଲେ ବେଶୀ ଦୃଷ୍ଟାନ୍ତ ହେବେ, କାହିଁକିନା ବର୍ଷା ଦିନେ ଯୋଉ କାଦୁଅ ମାଟି ରାସ୍ତା ଥିବ, କାଦୁଅ ପଦ ଚାରିଆଡେ
1: ଡଙ୍ଗା ବସାନ୍ତି କି ନାହିଁ,
0: ପିଲାମାନେ ସ୍କୁଲ ଯେତେବେଳେ ପାଣି ଛାଟିବା ସେ ମଜା ଲାଗେ, ତାପରେ ସାଇକେଲ ଯୋଉଠି ପାଣି ଅଧିକା ଥିବ ସେଠି ସାଇକେଲ ଚଲାଇବା ବହୁତ ଭଲ ଲାଗେ,
1: କାଗଜ ଡଙ୍ଗା ବସାଉଥିଲେ କି ନାହିଁ
0: ଟିକେ ମଜା ଲାଗେ, ବିଶେଷ କରି ବର୍ଷା ଦିନ ଯୋଉ ମାଟି ରାସ୍ତା ଥିବ ଆମେ ଏଭଳି ଆଗରେ ମୁଁ କାଦୁଅ କରିଦେବି, ଖାଲି ଲୋକ ଥିବ ତଳି ଆଣି ରୁହେ
1: ବାକି କାଗଜ ଡଙ୍ଗା ଭସଉଥିଲେ କି ନାହିଁ କହିଲେ,
0: ସିଏ ତ ପିଲାମାନଙ୍କର ପ୍ରିୟ ଖେଳ, କାରଣ ବର୍ଷା ଦିନ ଆସିଲେ ରଫ ଖାତା ଚିରା ହେଲା କାଗଜ ଡଙ୍ଗା ଭାସୁଥିବ, ତାପରେ ମତେ ବି ଗାଁରେ ଟିକେ ବେଶୀ ଭଲ ପାଆନ୍ତି ସେଥିପାଇଁ ବିଛାତି ଭାଇଟାଙ୍କୁ ଡାକନ୍ତି ଆଉ।
1: ଆଚ୍ଛା, ତାହେଲେ ଏତେ ଦୁଷ୍ଟ ଥିଲେ ଆପଣ ପିଲା ଦେଲେ
0: ଦଣ୍ଡା ବଳକା ଟିମ୍ ନାଁ ଦେଇଦେଲୁ, ତାପରେ ଆଉ ଗୋଟେ ମଜା ଅଦା ଶୁଣନ୍ତୁ ମ୍ୟାଡମ, ଆମେ ଯାହା ବାଟେ ଯାହା ଚୋରି କରି ଖାଇ ତାରି ଦରମୂଳ ନେଇ କୋଡ଼ିଏ ଦେଇ ପଳେଇ ଆସିବୁ,
1: ଭଲ
0: ସକାଳୁ ଯୋଉ ତାଙ୍କ ଦେଶ ଜେଜେମା ସମ୍ପା ଗାଳିବା ଦେଶଟା ଶୁଣିବା ଭଲ ମଜା ଲାଗିଲେ, ଖାଇବୁ ପିଇବୁ ତାଙ୍କ ଦ୍ୱାର କୋଡ଼େଇବୁ, ନହେଲେ ଅଧା ଖାଇବୁ କାକୁଡ଼ି ଅଧା ଖାଇ ଅଧା ଟଙ୍କା ପଳେଇ ଆସିବୁ।
1: ଆଚ୍ଛା, ଏତେ ପ୍ରକାର ଏତେ ପ୍ରକାର ଦୁଷ୍ଟମୀ ସବୁ ଚାଲିଥିଲା ନା ପିଲାଦିନେ,
0: ଦୁଷ୍ଟ କରୁଥିଲା ବହୁତ ମଜା ବି ଲାଗୁଥିଲା ସେତେବେଳେ, ମଜା କୁଆଡେ ହେଲା ସେ ସାଙ୍ଗସାଥି କୁଆଡେ ହେଲେ ଚିହ୍ନା ମାଟି ଅଚିହ୍ନା ମଣିଷ ହେଇଗଲେ ଆଉ,
1: ସମୟ ସବୁ ବଦଳି ଯାଏ, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ, ଆଉ
0: ଆମେ ବଦଳିଯାଏ ତା ବିଶ୍ୱାସ କରେ ଆପଣଙ୍କ ପାଇଁ ଆସୁଛି ଆଗକୁ ଆଷାଢ଼ ମାସ କଳାଣ୍ଡିଆ ତାଳ ଦି ତିନିଟା ଅସ ଅଛି ଆମର ଆସନ୍ତି କଳାଣ୍ଡିଆ ତାଳ ପିଠା କରି ଖାଇବା ଆପଣ,
1: ମୁଁ ନିଶ୍ଚୟ ଯିବି ଏଇଥର ତ ଯିବି ଆଉ ନେଇକି ଆସିବି, ଆଉ
0: ଆପଣଙ୍କ ଫେଭରେଟ୍ ଜିନିଷ ସେଇଟା, କାରଣ ଯୁଆଡେ ଯାଆନ୍ତି ହାପଡ଼େ ପଳେ ଗୋଟେ ନେଇ ପଳାନ୍ତି ଆପଣ,
1: ନିଶ୍ଚୟ ଥ୍ୟାଙ୍କ ୟୁ ସୋ ମଚ, ଆପଣ ମନେ ରଖିଛନ୍ତି ଭଲ ପାଉଛନ୍ତି, କଲ୍ କଲେ ଆଉ ସେୟାର କଲେ, ରହିଲି ନମସ୍କାର,
0: ରହୁଛି ମାଙ୍କ ଆଗେ ପାଟନା କଥା, ଆପଣ ସବୁବେଳେ ଖୁସି ଥାନ୍ତୁ ସୁସ୍ଥ ରୁହନ୍ତୁ, ମା ଝାଳ ଆପଣ ମଣ୍ଡ ଗୋଟେ ରଖିଥାନ୍ତୁ, ରହୁଛି ନମସ୍କାର।
1: ଶ୍ରୋତା ବନ୍ଧୁ ଆପଣଙ୍କର ଭଲ ପାଇବା ନା ଓ ସକାଳୁ ସକାଳୁ ମନଟାକୁ ମାନେ ପୁରା ଖୁସି କରେଇ ଦେଉଛନ୍ତି ଆପଣମାନେ, ଦେଖିବା ଆଉ ଗୋଟେ କଲ୍ ଆସିଯାଇଛି, କିଏ କଲ୍ କରିଛନ୍ତି, ହ୍ୟାଲୋ,
2: ଦିଦି ନମସ୍କାର, ମୁଁ ଭୁବନେଶ୍ୱର ସାଲିଆ ସାହି ପକାଚନ୍ଦ ସାହୁ କହୁଛି।
1: ଆଚ୍ଛା, କଣ କହିବେ ଆଜି ଆପଣଙ୍କ ପିଲାଦିନର କଣ ସବୁ ଦୁଷ୍ଟମୀ ଭରା ସ୍ମୃତି ଥିଲା,
2: ପିଲାମାନଙ୍କର ବହୁତ ଦୁଷ୍ଟମୀ, ଆପଣ ଭଲ ଭଲ ଟପିକ ଜାଣିଛନ୍ତି, ଶୁଣିକି ଆଉ ସଜ ହଉନି, ସବୁବେଳେ ଫୋନ ଚେଷ୍ଟା କରୁଛି, ଆଜି ଯାହା ହଉ ଫୋନ ଟା ଲାଗିଯାଇଛି।
1: ଆଚ୍ଛା, ତ କଣ କୁହନ୍ତୁ କିଛି ପିଲାଦିନର ଦୁଷ୍ଟମୀ ଆପଣଙ୍କର,
2: ବହୁତ ଦୁଷ୍ଟମୀ ଅଛି, ଆଉ ଛୋଟବେଳେ ଯେତେବେଳେ ଯାହାର ଭୋଜି ମୋଜି ଘର ହବ ଆମେ ସେତେବେଳେ ସାଙ୍ଗସାଥି କଣ କରିବୁ ନୂଆ ନୂଆ ଡ୍ରେସ ପିନ୍ଧିକି
1: ଆଚ୍ଛା
2: ଆଉ ଭୋଜି ଖାଇବାକୁ ପଳେଇମୁ,
1: ଡାକିଥାନ୍ତୁ ନ ଡାକିଥାନ୍ତୁ,
2: ହଁ ଡାକି ନାହାନ୍ତି, ଆମେ ବଡ଼ ଜାତି ହେଇକି ଆମେ ଭୋଜି ଖାଇବାକୁ ପଳଉ,
1: ବଢିଆ,
2: ଆଉ ଯେତେବେଳେ ଭୋଜି ଖାଇବାକୁ ପଳଉ ଆମେ ସବୁ ବସିକି ପକେଟରେ ପଲିଥିନ ନେଇଯାଉ,
1: ଆଚ୍ଛା,
2: ଆଉ ଯେତେବେଳେ ମିଠା ସବୁ କ୍ୟାଟରିଂ ମାନେ ଦିଅନ୍ତି ଆଉ ମିଠା ଆମେ ଇଆଡେ ଖାଉଥିମୁ ଇଆଡେ ପଲିଥିନରେ ଭରୁଥିମୁ,
1: ଭଲ,
2: ଆଉ କ୍ୟାଟରିଂ ବାଲା ସାଙ୍ଗରେ ବାଜି ଲଗେଇମୁ ସେ କହିବ ଯଦି 100ଟା ଖାଇପାରିବ ଆଉ ମୁଁ 200 ଟଙ୍କା ଦେମି, ଏମିତି ସବୁ ବାଜି ଲଡା ରଡି ହଉଥିଲେ,
1: ଭୋଜିରେ ବି ଏସବୁ ହୁଏ,
2: ହଁ ହୁଏ, ଆଉ କେଟିନି ବାଲା ତ ଆମକୁ ଚିହ୍ନିଥାନ୍ତି ଆଉ ସିଏ ଆମକୁ କିଛି କରନ୍ତି ନାହିଁ, ସିଏ ଭାବନ୍ତି ବଡ ଜାତି ଲୋକ ଆଇଛନ୍ତି ଆଉ ଖାଇବାକୁ ତ ଆଇଛନ୍ତି ଖାଇବେ ଆଉ କଣ,
1: ଆଉ ଘରେ ମାଡ ହୁଏନି ଏସବୁ କରିବା ଦ୍ଵାରା,
2: ହଁ ଏସବୁ ଘରେ ଆସିକି ସେମାନେ କୁହନ୍ତି ନାହିଁ ଆଉ ଆମେ ନୁଚା ଚୁଡା ହେଇକି ପଳଉ, ଆଉ
1: ତାପରେ ସେ ଯୋଉ ପଲିଥିନ ରେ ମିଠା ଆସିଥାଏ ତାକୁ କଣ କରନ୍ତି ରାସ୍ତାରେ ହିଁ ଖାଇଦିଅନ୍ତି ନା କଣ,
2: ହଁ ତାକୁ ଏଇ ସାଙ୍ଗ ମାଙ୍ଗ ସବୁ ବାଣ୍ଟିକି ଆମେ ଖାଇଦେଉ, ଏ ଆଜି ବଡ ଜାତି ଯାଇଥିନୁ ଆଉ ମିଠା ଆଣିଛୁ ମାଛ ଆଣିଛୁ ଚିକେନ ଆଣିଛୁ ଏମିତି ସବୁ।
1: ଆଚ୍ଛା, ତାହେଲେ ଏମିତି ସବୁ ଦୁଷ୍ଟମୀ ହଉଥିଲା ବହୁତ ବହୁତ,
2: ଆଉ ଛୋଟବେଳେ ମାଛ ଧରିବାକୁ ଛୋଟ ଛୋଟ ମାଛ ଧରିକି ଆଣିମୁ ଆଉ ତାକୁ ବିଲେଟରେ ପିସ୍ ପିସ୍ କରିମୁ ଲୁଣ ପକେଇକି ରଖିଥିମୁ ରାତିରେ ଆଉ ସକାଳ ପାଇଁ ଆମେ ନଈକି ପଳେଇମୁ ବଇଁଶ ଛଡ଼ ପକେଇକି କଣ୍ଟିଆ ମାଛ ପୋବଦା ମାଛ ଜଲା ମାଛ ସବୁ ଧରିକି ଆଣିଥିମୁ ଆଣିଥିମୁ ବଡ ମାଆକୁ ଦମୁ ସେ କମଳା ଚିପିଡିକି ଚଚରି କରିଦବ ପଖାଳ ଆମେ ଖାଇମୁ।
1: ବାଃ, ବହୁତ ଭଲ ଭଲ ପିଲାଦିନ ବିତେଇଛନ୍ତି ଆପଣ, ବହୁତ ଭଲ ଭଲ ସ୍ମୃତି ଅଛି,
2: ଆମ ବନ୍ଧ ଉପରେ ବଡ ଗଛ ଦିଟା ଅଛି ଆଉ ଶୁଖୁଲା ଶୁଖୁଲା ଝଟା ଆମେ ଭାଙ୍ଗିକି ଆଣୁ ଆମର ଚୁଲି ଜଳା ହେନେ ଭାତ ରନ୍ଧା ହବ, ଏମିତି ସବୁ ଛୋଟ ବେଳେ ବହୁତ ଦୁଷ୍ଟମ ଅଛି ଆଉ।
1: ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି ନମସ୍କାର। ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରନ୍ତୁ ଆଉ ସେୟାର କରନ୍ତୁ ଆପଣଙ୍କ ପିଲାଦିନର ସେଇ ନଟଖଟ ଦୁଷ୍ଟମୀ, ଆଉ ବର୍ତ୍ତମାନ ଆଉ ଗୋଟେ ବି କଲ୍ ଆସିଯାଇଛି, କଲ୍ଟି ନେଇଯିବା, ହ୍ୟାଲୋ,
3: ହ୍ୟାଲୋ ନମସ୍କାର,
1: ନମସ୍କାର, କିଏ କହୁଥିଲେ,
3: ମୁଁ ଜଗତ

0: ଆଚ୍ଛା ଜ୍ୟୋତିର୍ମୟୀ, କଣ ସବୁ ପିଲାଦିନର ଦୁଷ୍ଟାମି ଅଛି?
1: ପିଲାଦିନର ତ ସେତେବେଳେ ତ ଯୋଉ ଦୁଷ୍ଟାମି, ବର୍ତ୍ତମାନ କାଇଁ ପିଲାଙ୍କ ପାଖରେ ସମୟ ନାହିଁ, ପିଲା ସାଙ୍ଗସାଥି ହବା ପାଇଁ ବି ନାହିଁ ସମୟ ପିଲାଙ୍କ ପାଖରେ,
0: ପିଲା ଖାଲି ପାଠ ପଢିଲେ ଏବେ ଆଉ ପାଠ ଛଡା କିଛି ଦେଖାଯାଉନି ପିଲାଙ୍କୁ।
1: ସେଇଆ, କିନ୍ତୁ ଆମ ସେତେବେଳେ ଯୋଉ ମାନେ ସ୍ମୃତି ସବୁ ନା, ସେ ସବୁ ଏବେ ବି ସୁଦ୍ଧା ମନେ ରହୁଛି।
0: ନିହାତି ନିହାତି,
1: ମାନେ 40 ବର୍ଷର ତଳର ଯୋଉ ସ୍ମୃତି ସବୁ ସେ ଏବେ ବି ସୁଦ୍ଧା ମନେ ଅଛି।
0: କଣ ତାହେଲେ ମ୍ୟାଡାମ ଗୋଟେ ଦିଟା ସ୍ମୃତି ସେୟାର କରନ୍ତୁ।
1: ସେତେବେଳେ ତ ଯୋଉ ଆମେ ପାଠ ପଢୁଥିଲୁ, ପିଲାଦିନେ ଆମେ ସେତେବେଳେ ତ ଆମର ଥିଲା ମାନେ ସ୍କୁଲ ନଥିଲା, ଗାଁ ଗାଁ ସ୍କୁଲ, ମାନେ ଗାଁରେ ଘାଟି ମାଟି ଘର, ସେଠି ସ୍କୁଲ ହଉଥିଲା, ଆମେ ସବୁ ପାଠ ପଢୁଥିଲୁ ହେଲା। ଆଉ ସେତେବେଳେ କଣ ହୁଏ ନା, ଆମ ସେତେବେଳେ ସବୁ ମାନେ ଗୋଟେ ବୁଢ଼ିଆଣୀ ବୁଢ଼ୀ ଆମ ଗାଁରେ ଥିଲା, ବୁଢ଼ିଆଣୀ ମାନେ ବୁଢ଼ିଆ ହେର ମା ଜଣେ।
0: ଆଚ୍ଛା, ଗୁଡ଼ିଆଣୀ ବୁଢ଼ିଆ। ଆଚ୍ଛା, ହ୍ୟାଲୋ।
1: ସେତେବେଳେ କଣ ହେଇଛି ନା, ସେ ସବୁଦିନେ ମାନେ ସିଝେଇକିରି ଯୋଉ ବୁଟ ପିଆଜ ଛୁଙ୍କ କରିକିରି ବୁଟ ଭଜା, ସେଉ ଆଉ ବୁନ୍ଦି ଲଡୁ ଆଉ ମଟର ଭଜା ସବୁ ସବୁ ମାନେ ଜେତାରେ ପୁରେଇକିରି ଆମେ ସ୍କୁଲକୁ ନେଇକି ଯାଏ। ତାପରେ ସେତେବେଳେ ହଉଛି କଣ କହିଲ, ସେତେବେଳେ ବେଶୀ ହଉଛି 5 ପଇସା 10 ପଇସା ସବୁ ଥିଲା ଯୋଉ କଏନ ସବୁ, ଏବେ ସିନା ସବୁ ହେଇଗଲା। ଆମ ପିଲାବେଳେ ସେତେବେଳେ ମାନେ 20 ପଇସା 5 ପଇସା 10 ପଇସା 3 ପଇସା 2 ପଇସା ମୁଁ ସବୁଦିନ ନେଇକି ଯାଏ ପଇସା। କିନ୍ତୁ ଆମର ଦୋକାନ ଥିଲା, ଦୋକାନରେ ପଶିବି ମିଠା ଲେଖା ପଇସା ଡ୍ର ଧରୁ କ୍ୟାସ ଧରୁ ଧରିବି ପଳେଇବି ନେଇକିରି ନେଇକି ଯାଏ ସବୁଦିନେ ଖାଏ। କିନ୍ତୁ ଦିନେ କଣ ହେଇଛି, ମୋ ହାବୁଡ଼େ ଆଉ ମୋର ପଇସା ପଡିଲାନି, ମୋ ବାପା ରହିଗଲେ ଦୋକାନ ଭିତରେ, ମୁଁ ଆଉ ନେଇପାରିଲିନି, ହାବୁଡ଼େ ପଡିଲାନି ଆଉ। କିନ୍ତୁ ସେଦିନ ସେ ଯାଇଛି କିନ୍ତୁ ମତେ ଦେଲାନି, ମୁଁ କହିଲି ଆଚ୍ଛା ହଉ, ସବୁଦିନ ପଇସା ଦେଇ ଖାଉଥିଲି ମୋତେ ଦଉଥିଲୁ, ଆଜି ମୋ ପାଖରେ ପଇସା ନାହିଁ ବୋଲି ମତେ ଦେଲିନି, ଆଚ୍ଛା ହଉ ଠିକ ଅଛି। ପୁଣି ଛୁଟି ହେଲା, ସେ ସେଠୁ ବେତା ମୁଁ ନେଇକି ଚାଲିଛି, ମୁଁ କଣ କଲି ତା ପଛେ ପଛେ ଆସିଲି ଆଉ। ଆସିକିରି କିଛି ବାଟ ଆସିଲା ପରେ ଡେଇଁକି ତା ବେତାକୁ ଧରିକି ଘୋଷାଡ଼ି ଦେଲି,
0: ଯା ସବୁ ଢାଳିଗଲା,
1: ଘୋଷା ଦେଲେ ବେତା ତ ସବୁ ବୁଡ଼ିଗଲା, ତା ସବୁ ବୁଡ଼ିଗଲା, ସବୁ ଅଧେ କଣ କଲି ଗୋଟେ ଗାଡ଼ି ନେଇ ପଳେଇଲି, ପୁରେଇ ନେଇ ପଳେଇଲି ଆଉ। ପଳେଇକି ଯାଇକି ଆମ ବାଡି ପଛରେ ପଟରେ ଗୋଟେ ବଗିଚା ଭଳିଆ ଅଛି, ମାନେ ବାଉଁଶ କତ୍ର ପତ୍ର ସବୁ ଅଛି, ମୁଁ ସେଠି ଯାଇ ନିଶ୍ଚିତ ଆଉ। ସିଏ କଣ କରୁଛି ନା, ସାର୍ଙ୍କୁ କହିଛି, ତାପରେ ଆମ ଘରକୁ ଯାଇକି ବାପାଙ୍କ ଆଗରେ କହିଛି ହେଲା, ସେ କହିବା ଭିତରେ ମୁଁ ଆଉ ସେଦିନ ମାନେ ପୁରା ସନ୍ଧ୍ୟାବେଳେ ଯାଏ ରହିଗଲି ଲୁଚିକିରି, ସନ୍ଧ୍ୟାବେଳେ ଯାଏ ଲୁଚିକି ରହିଗଲି, ମୁଁ ଆଉ ବାହାରିଲିନି ଆଉ। ମତେ ଘରେ ଖୋଜାଖୋଜି କରୁଛନ୍ତି, କୁଆଡେ ଗଲା, ମୁଁ ମାଡ ଭୟରେ ଲୁଚିଛି ଆଉ, ମୋ ବାପା କିନ୍ତୁ ବହୁତ ରାଗିଥିଲେ, ମାରି ହେଇକିରି ମୁଁ ଲୁଚିଛି ଆଉ, ମୁଁ ସବୁ କଣ କହିଲି ମାଡ ଭୟରେ ଲୁଚିଛି ଆଉ। ଏମିତି ଏଇ ଅନ୍ଧାର ହେଲା ବାହାରିକି ଆଇଲି, ବାହାରିକି ଆସିଲି ବାପା ଜଗିଛନ୍ତି ମାରିବେ, ତାର ନଷ୍ଟ କରିଦେଇଛି ମୁଁ ଆଉ, ରାଗିକିରି ତାର ନଷ୍ଟ କରିଦେଇଛି ଆଉ।
0: ତାପରେ ମାଡ ହେଲା,
1: ଆଜ୍ଞା
0: ମାଡ ହେଲା, ମାଡ
1: ମାଡ ମାନେ ବାପା ଏପର୍ଯ୍ୟନ୍ତ ବି ମୋର ଚିହ୍ନ ଅଛି, ଚିହ୍ନ ଦେଖିଲେ ମୋ ବାପା ତ ପଳେଇଲି ନାହାନ୍ତି, ଏକ୍ସପର୍ଟ କରିଗଲେଣି, ଚିହ୍ନ ଦେଖିଲେ ମୋର ବି ବହୁତ ମନେ ପଡେ। ଆଉ ତ ବହୁତ ଦୁଷ୍ଟାମି ଅଛି,
0: ହଉ ମ୍ୟାଡାମ ଜ୍ୟୋତିର୍ମୟୀ ମ୍ୟାଡାମ, ବହୁତ ସୁନ୍ଦର ସ୍ମୃତି ଆପଣ ସେୟାର କଲେ, ଆମେ ଆହୁରି ବି ଅନ୍ୟ ଶ୍ରୋତା ମାନଙ୍କୁ ଟିକେ ମକା ଦବା ସେୟାର କରିବା ପାଇଁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର। ଶ୍ରୋତା ବନ୍ଧୁ ଆପଣ ବି କଲ୍ କରିପାରିବେ ମତେ, ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା କୋଉ କଲ୍ଟି କଟିଗଲା, ଏଥିରେ ମୋର କଣ ଦୋଷ ଅଛି, ଆପଣ ଆଉ ଥରେ ବି କଲ୍ କରନ୍ତୁ, ଆଉ ଗୋଟେ ବି କଲ୍ ଆସିଛି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ

0: ମାନେ ପରିଶ୍ରା ହେଇଗଲାଣି।
1: ଆଚ୍ଛା
0: ଆଜ୍ଞା।
1: ତାପରେ ମାଡ ହେଲା, ମାଡ ହେଲା ଆପଣଙ୍କୁ?
0: ଆଜ୍ଞା।
1: ମାଡ ଖାଇଲେ?
0: ମାଡ଼ିଲେନି ବା, ଦେଖିଲେ ଗୋଡ଼ ହାତ ପରିଶ୍ରା ହେଲା, ମାଡ଼ିଲେନି। ଏଣୁ ଗେଲ କଲେ ଆସିକି ଘରେ ମତେ ଦେଲେ ଖାଇବାକୁ, କାଳେ ତୁ ଖାଇକି ଶୋ।
1: ଆପଣ ମେଡିସିନ ଖାଉଛନ୍ତି କି ନାହିଁ? ଏତେ ଜୋରରେ ଥଣ୍ଡା ହେଇଯାଇଛି।
0: ମେଡିସିନ ତ କାଲି ଖାଇଥିଲି ଆଉ ଆଜି ଖାଇନି।
1: ଟିକେ କାଢା ପିଅନ୍ତୁ, ଭଲ ଲାଗିବ ଆପଣଙ୍କୁ, ରିଲାକ୍ସ ଲାଗିବ, ନାକ ଫାକ ଖୋଲିଯିବ, ତଣ୍ଟି ଟିକେ ଯୋଉ ବସିଯାଇଛି ଟିକେ ଖୋଲିଯିବ,
0: ଥଣ୍ଡାଟା ଟିକେ ହେଇଯାଇଛି
1: ତ। ହଁ ହଉ ଠିକ ଅଛି, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆଜି ତ ଅନେକ ଗୁଡ଼ିଏ ସ୍ମୃତି ଆପଣ ମୋ ସହିତ ବାଣ୍ଟିଲେ, ଆଉ ଗୋଟେ କଲ୍ ଆସିଯାଇଛି, ନେଇଯିବା ଲାଷ୍ଟ କଲ୍ଟି ଆଜି ସୋର। ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ,
2: ନମସ୍କାର
1: ନମସ୍କାର, କିଏ କହୁଥିଲେ? କଣ ସବୁ ପିଲାଦିନର ଦୁଷ୍ଟାମି ଅଛି?
2: ପିଲାଦିନ ଦୁଷ୍ଟାମି ମାନେ ଛୋଟବେଳେ ମୁଁ ବହୁତ ଦୁଷ୍ଟାମି କରୁଥିଲି, ଯେତେବେଳେ ମାମା ମତେ ଚକୋଲେଟ୍ ଆଣିକି ନ ଦିଅନ୍ତି ମୁଁ ଭାତ ଖାଏ ନା, ଆଉ ବହୁତ ଦୁଷ୍ଟାମି ହୁଏ, ଆଉ ବହୁତ ବି ଖେଚରାଣି ଥିଏ, ମାନେ ଯେମିତି କୁହନ୍ତି ଯେ ଚାଲିଗଲା ସେପଟରେ ହାତ ମାରିଦିଏ। ଆଉ ପିଲାଦିନର କଥାକୁ ମୁଁ ସେସବୁ ଆଜି ବି ମାନେ ପାଖରୁ ବାହାରି ହସ ଲଗେଇଛି, ମୁଁ ଏତେ ଦୁଷ୍ଟାମି ଥିଲି, ମାନେ ତା ଗଛରୁ ପିଜୁଳି ପାରି ଖାଉଥିଲି କିଏ ପୁଣି ଆସି ପାଟି କରୁଥିଲା, ତା ଗଛରୁ ପୁଣି ଆମ୍ବ ପାରି ଖାଉଥିଲି କିଏ ପୁଣି ପାଟି କରୁଥିଲା, ଆଉ ସେସବୁ ମନେ ପଡ଼ିଲେ ମତେ ଭାରି ହସ ଲାଗେ।
1: ଥ୍ୟାଙ୍କ ୟୁ ସୋ ମଚ୍ ସୁନିତା, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ବାଏ।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଟ୍ୟୁନ୍ କରିଛନ୍ତି ଆପଣମାନେ ଆପଣଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟଲ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 10:00 ହେଇସାରିଲାଣି ଆଉ ଡେରି ନ କରି ଆରମ୍ଭ କରିଦେବା ଆପଣଙ୍କ ଫେଭରେଟ୍ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆପଣମାନେ ଶୁଣିପାରିବେ ନିଜ ମନପସନ୍ଦର ଗୀତ ଏହି ପ୍ରୋଗ୍ରାମ୍ରେ ତା ପାଇଁ ଆପଣମାନଙ୍କୁ ମେସେଜ୍ କରିବାକୁ ହେବ କେମିତି ମେସେଜ୍ କରିବେ କହିଦେଉଛି ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯିବେ କ୍ୟାପିଟାଲ୍ ଲେଟର୍ରେ ଲେଖିବେ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଲେଖିବେ ଫିଲ୍ମ ବା ଆଲବମ୍ର ନାଁ ସ୍ପେସ୍ ଦେଇ ଲେଖିବେ ଗୀତର ନାଁ ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇଦେବେ ଆମ ନମ୍ବର 09499563210 ନମ୍ବର କୁ ଆଉଥରେ କହିଦେଉଛି ନମ୍ବରଟି 09499563210

ଆପଣ ବି ଏମିତି ଗୁଣୁଗୁଣ ହେଇ ମୋ ଭଳିଆ ଗୀତ ଗାଇବେ ଯେତେବେଳେ ମୁଁ ଆପଣଙ୍କ ପସନ୍ଦର ଗୀତଟି ଆପ୍ଲାଏ କରିବି। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି। ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ଆଉ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆପଣ ମୋତେ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ୍ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହିଦେଉଛି 8895254200 8895254200। ଜଲ୍ଦି ଜଲ୍ଦି ମେସେଜ୍ କରନ୍ତୁ, ତା ଭିତରେ ଆଜିର ଫର୍ଷ୍ଟ ମେସେଜ୍ଟି ମୋ ପାଖରେ ପହଞ୍ଚି ସାରିଛି। ଲେଖୁଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆ ପାଟନା ବଡମ୍ବାରୁ ଶୁଣିବା ପାଇଁ ଚାହିଁଛନ୍ତି ୟେ ଦୋସ୍ତି ହମ୍ନେ ହି ତୋଡ଼େଙ୍ଗେ ସୋଲେ ଚଳଚ୍ଚିତ୍ରରୁ। ଗୁଡ୍ ମର୍ଣ୍ଣିଂ କୋୟଲ ଦିଦି, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ମର୍ଣ୍ଣିଂ।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ଟି ବର୍ତ୍ତମାନ ଅଛି ମୋ ପାଖରେ। ଏହି ମେସେଜ୍ଟିକୁ ଲେଖୁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଆସିକି ଚଳଚ୍ଚିତ୍ରରୁ ସାସୁ କି ଜରୁରତ ହେ ଜୈସେ।

0: କଟକର ଦହିବରା କଟକର ଦହିବରା ପାସରି ଯିବ ନାହିଁ ମାଣିକ ପାଟଣା ବସା ଦହିକୁ ମାଣିକ ପାଟଣା ବସା ଦହିକୁ ଏ ଗରି ଆଲୋ ଟିକେ ଅନା ଇଏ କଣ ଦଉଛ ଆରେ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ମଣ୍ଡା କାକରା ଚକୁଳି ଆରିସା ବନେଇଛି ଏ ନନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା।
1: ଆଜିର ପରବର୍ତ୍ତୀ ମେସେଜ୍ଟିକୁ ଲେଖୁଛନ୍ତି ସୁମନ୍ତ ଏବଂ ତାଙ୍କ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି। ଗୁଲାମ ଚଳଚ୍ଚିତ୍ରରୁ ଆଖୁସି ତୁ ନେଇ କ୍ୟା କହି ଦିଆ।

ଆଜିର ପରବର୍ତ୍ତୀ ମେସେଜଟି ବର୍ତ୍ତମାନ ଅଛି ମୋ ପାଖରେ। ସ୍ୱର୍ଣ୍ଣଲତା ରାଉତ ସନ୍ଥପୁରା କେନ୍ଦ୍ରାପଡ଼ାରୁ ଲେଖିଛନ୍ତି, ଫୁଲଚନ୍ଦନ ଓଡ଼ିଆ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି, ତୋ ବିନା ଲାଗେନା ଭଲ କିଛି।

0: ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ମିଟର ରେସ୍, 100 ମିଟର ଦୌଡ଼ ପ୍ରତିଯୋଗିତା। ମାତ୍ର 2 ଦିନ ମଧ୍ୟରେ ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ 3 ଥର ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
1: ନମସ୍କାର ସାର୍।
2: ନମସ୍କାର ସାର୍।
0: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି, ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପିଣ୍ଟର। ଏଥର ମୁଁ 100 ମିଟରରେ 10.09ର ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫାସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି। ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି, ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେହି ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି।

0: ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବୀନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇ ଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି, କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ। ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୁହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
0: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମଅପ୍ କରୁଥିଲୁ

0: ସେତେବେଳେ ମୁଁ ଅନିମେଷକୁ ବତାଉଥିଲି, ଅନିମେଷ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼୍ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ, ପରସ୍ପରକୁ ସାହାଯ୍ୟ କଲେ ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ, ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସ୍ମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ, ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାତରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥି ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ, ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ

ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସର କଥା କହିବି ଯେଉଁଠି ଆପଣ ଆଡମିଶନ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ଉଲ୍ଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3ଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୁରୁ ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି

ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ୍ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରୟନ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ ୱାଇଟ୍ ନେଟ୍ୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲ୍ଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲ୍ଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା' ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲ୍ଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲ୍ଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍କୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍କୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍କୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟାର ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲ୍ରେ ଜଣେ ଶିକ୍ଷକଙ୍କ

0: ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ ତିନି ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବ ଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15ଟି ସ୍କୁଲ୍ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଲ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲ୍ର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ ଗୋଟିଏ ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ୍ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11ଟା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर मां भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया तो लोगों का साथ भी मिलता चला गया और एक प्रकार से ये सिलसिला चल पड़ा। रंग और रेखाओं में कोई आवाज भले ही न होती हो, लेकिन इनसे बनी तस्वीरों से जो इंद्रधनुष बनते हैं उनका संदेश हजारों शब्दों से भी कहीं ज्यादा प्रभावकारी सिद्ध होता है और स्वच्छता अभियान की खूबसूरती में भी ये बात हम अनुभव करते हैं।

0: ଷ୍ଟୁଡିଓ ଗଡ଼ିରେ ମଧ୍ୟାହ୍ନ 12 ବାଜି 3 ମିନିଟ 44 ସେକେଣ୍ଡ ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ଜୀବନ ଆଗକୁ ବଢ଼ି ଚାଲିଛି, ନୂଆ ସମୟ, ନୂଆ ସ୍ୱପ୍ନ, ନୂଆ ଦାୟିତ୍ୱ, କିନ୍ତୁ କେବେ କେବେ ହଠାତ୍ କୌଣସି ଗୀତ, କୌଣସି ସୁଗନ୍ଧ କିମ୍ବା କୌଣସି ପୁରୁଣା ଫଟୋ ଆମକୁ ଫେରି ନେଇଯାଏ ସେହି ସୁନେଲି ଦିନଗୁଡ଼ିକୁ, ସେହି ସ୍କୁଲ ଦିନ, ବର୍ଷାରେ କାଗଜ ଡଙ୍ଗା ବସାଇବା, ସାଙ୍ଗମାନଙ୍କ ସହ ଅକାରଣରେ ହସିବା, ଆଉ ଘରକୁ ଫେରିଲେ ମାର ସେହି ସ୍ନେହଭରା ଡାକ। ହଁ, ସତରେ ସମୟ ବଦଳିଯାଏ, କିନ୍ତୁ ସ୍ମୃତି କେବେ ବଦଳି ହୁଏ ନା। କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ମନ ଖୋଜେ ପୁରୁଣା ଦିନ, କିନ୍ତୁ ତା ପୂର୍ବରୁ ଶୁଣିଦେବା ଏଇ ବ୍ୟୁଟିଫୁଲ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍।
1: ରୋଶନୀ ହେତୁ ରୋଶନୀ, ଚାଷନୀ ହେତୁ ଚାଷନୀ।

ଫ୍ରେଣ୍ଡସ୍, ଛୋଟବେଳେ ନା ଆମ ପାଖରେ ବେଶୀ କିଛି ସମୟ ଥିଲା, ନା ଦାମୀ ମୋବାଇଲ, ନା ଇଣ୍ଟରନେଟ୍ର ଦୁନିଆ, କିନ୍ତୁ ମନରେ ଥିଲା ଅନେକ ଖୁସି। ସନ୍ଧ୍ୟା ଆସିଲେ ଖେଳ ପଡ଼ିଆରେ ଖେଳ ହଉ, ଗ୍ରୀଷ୍ମ ଛୁଟିରେ ମାମୁଁ ଘର ଯିବା ହଉ, ଆଉ ରାତିରେ ଜେଜେମାର ସେଇ କାହାଣୀ ଶୁଣିବା ହଉ। ଆଜି ସବୁକିଛି ଅଛି, କିନ୍ତୁ ସମୟ ନାହିଁ। ସେଥିପାଇଁ ହୁଏତ ଏ ମନ ବାରମ୍ବାର ସେଇ ପୁରୁଣା ଦିନଗୁଡ଼ିକୁ ଖୋଜିଥାଏ, କାରଣ ସେଇ ଦିନଗୁଡ଼ିକରେ ଥିଲା ସରଳତା, ନିଷ୍କପଟତା ଆଉ ସତ ଖୁସି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆଜି ଯେତେବେଳେ ଆମେ ମୋବାଇଲ୍ ଆଉ ସୋସିଆଲ୍ ମିଡିଆ ଦୁନିଆରେ ବ୍ୟସ୍ତ ରହୁଛେ, ସେତେବେଳେ ମନେ ପଡ଼ିଯାଏ ସେହି ଦିନଗୁଡ଼ିକ ଯେତେବେଳେ ଖୁସିକୁ ଯିବାକୁ କୌଣସି ସ୍କ୍ରିନ୍ ଦରକାର ପଡ଼ୁନଥିଲା। ମନେ ଅଛି ତ, ସକାଳୁ ସ୍କୁଲ୍ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିବା ଆଉ ଛୁଟି ଘଣ୍ଟି ବାଜିବା ମାତ୍ରେ ଘରକୁ ଫେରି ଆସିବାର ଖୁସି। ହଁ ବିଲକୁଲ, ବହି ଭିତରେ ଲୁଚି ରହିଥିବା ସେହି କମିକ୍ସ, ଟିଫିନ୍ ବେଳେ ସାଙ୍ଗର ଖାଦ୍ୟ ଖାଇବା, ଆଉ ପରୀକ୍ଷା ଶେଷ ହେଲେ ମନରେ ଉଡ଼ୁଥିବା ଖୁସିର ପକ୍ଷୀ। ସେହି ଦିନଗୁଡ଼ିକରେ ଟଙ୍କା କମ୍ ଥିଲା, କିନ୍ତୁ ଖୁସି ବହୁତ ଥିଲା।

வெல்கம் பேக் டூன் கொச்சின் மியூசிக்கல் ஹியூர் 100.4 ஆகாஷவாணி எஃப்எம்ரின் ବକଡକ ଦେ ଚଲେଲ ତକରେ ରେଡିଓ ହାନ୍ସ ପର ସାଗର ଅଛି ଆପଣଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ପୁରୁଣା ଦିନରେ ଆଉ ଗୋଟେ ସୁନ୍ଦର ଅଧ୍ୟାୟ ହେଉଛି ସମ୍ପର୍କ ଘରକୁ ଅତିଥି ଆସିଲେ ଘରେ ଭରି ଯାଉଥିଲା ଖୁସିରେ ଖାଇବା ଟେବୁଲଠାରୁ ଅଧିକ ମୂଲ୍ୟବାନ ଥିଲା ଏକାଠି ବସି କଥା ହେବା ଆଜି ଘର ବଡ଼ ହୋଇଛି କିନ୍ତୁ ସମୟ ଛୋଟ ହୋଇଯାଇଛି ଆଗରୁ ଲୋକ ହୃଦୟରେ ଲଉଥିଲେ କିନ୍ତୁ ଏବେ ମୋବାଇଲର କଣ୍ଟାକ୍ଟ ଲିଷ୍ଟରେ ହଁ ଆଉ ଗୋଟେ କଥା ବର୍ଷା ଆସିଲେ ମନେ ପଡ଼େ କାଗଜ ଟଙ୍କା ଗ୍ରୀଷ୍ମ ଛୁଟି ଆସିଲେ ମନେ ପଡ଼େ ଆମର ସେଇ ମାମୁଘର କଥା ଦୀପାବଳି ଆସିଲେ ମନେ ପଡ଼େ ସେଇ ଛୋଟ ଛୋଟ ଫୁଲଛଡ଼ି ଆଉ ହଁ ରଜା ଆସିଲେ ମନେ ପଡ଼େ ତୋଳିରେ ଚୁଲା ସମୟ ବଦଳିଛି କିନ୍ତୁ ସେହି ଅନୁଭୂତି ଆଜି ବି ହୃଦୟରେ ସେମିତି ତାଜା ହୋଇ ରହିଛି ସେସବୁ ଆମ ପାଇଁ ଗୋଟିଏ ଗୋଟିଏ ମିଠା ସ୍ମୃତି

ଫ୍ରେଣ୍ଡସ୍, ପୁରୁଣା ଦିନକୁ ଆମେ ଫେରିପାରିବା ନାହିଁ, କିନ୍ତୁ ସେହି ଦିନର ଭଲ ପାଇବା, ସରଳତା ଆଉ ମଣିଷପଣିଆକୁ ଆମ ଜୀବନରେ ପୁରୀ ଫେରାଇ ଆଣିପାରିବା। ଆସନ୍ତୁ ନା ଆଜି ଜଣେ ପୁରୁଣା ସାଙ୍ଗକୁ ଫୋନ୍ କରିବା, ବାପା ମାଙ୍କ ସହ କିଛି ସମୟ ବସି କଥା ହେବା, ପୁରୁଣା ଆଲବମ୍ ଖୋଲି କିଛି ସ୍ମୃତି ସାଉଁଟିବା। କାରଣ ସ୍ମୃତି କେବଳ ଅତୀତ ନୁହେଁ, ସେ ଆମ ଜୀବନର ସବୁଠାରୁ ସୁନ୍ଦର ସମ୍ପଦ। ପୁରୁଣା ଦିନ କେବେ ଫେରି ଆସେନା, କିନ୍ତୁ ତାର ସ୍ମୃତି ସାରା ଜୀବନ ଆମ ସାଥୀ ହୋଇ ରହିବ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟାକ୍ ଦିଲ୍ ସେ ଦେଲ୍ ଥାକ୍।

ಟ್ಯೂನ್ ಕೊಚ್ಚಿನ ಮ್ಯೂಸಿಕಲ್ ಯೋರ್ಸ್ 100.4 ಆಕಾಶವಾಣಿ ಎಫ್ಎಂ ರೈನ್ಬೋ ಕಟಕ್ ದಲ್ ತಕ್ರೆ ರೇಡಿಯೋ ಮಾಂಸಭಾರ ಸಾಗರ ಅಛ ಆಪಣ ಸಹಿತ ଷ୍ଟୁଡିଓ ଗୋଟେ ସମୟ ଗୋଟାଏ ବାଜି 11:40 ଆରମ୍ଭ କରିବା ପ୍ରୋଗ୍ରାମ ଆଜି ଚର୍ଚ୍ଚାରେ। ଫ୍ରେଣ୍ଡସ୍, ଜୀବନରେ କେବେ ନା କେବେ ଆମେ ସମସ୍ତେ କୌଣସି ନୂଆ ସ୍ଥାନକୁ ଯାଇଥାଉ।

ଯେତେବେଳେ ସେହି ଯାତ୍ରା ଏକାକୀ ହୁଏ ସେତେବେଳେ ଅନୁଭବ ହୋଇଥାଏ ଗୋଟେ ଅଲଗା ପ୍ରକାରର, ନୂଆ ଲୋକ, ନୂଆ ପରିବେଶ, ଅଜଣା ରାସ୍ତା ଆଉ ଅନେକ ନୂଆ କାହାଣୀ। ଆରମ୍ଭରୁ ଭୟ ଲାଗିପାରେ, କିନ୍ତୁ ଧୀରେ ଧୀରେ ସେହି ଯାତ୍ରା ଆମକୁ ଆତ୍ମବିଶ୍ୱାସ ଦେଇଥାଏ ବା ଆତ୍ମବିଶ୍ୱାସ ବଢ଼ାଇଥାଏ। ଅନେକ କହନ୍ତି ଗୋଟେ ଯାତ୍ରା କଲେ ନିଜକୁ ଭଲ ଭାବରେ ଜାଣିହୁଏ, ନିଜ ନିଷ୍ପତ୍ତି ନିଜେ ନେବା, ସମସ୍ୟାର ସମାଧାନ କରିବା ଆଉ ପରିସ୍ଥିତି ସହ ଖାପ ଖୁଆଇବାରୁ ଶିକ୍ଷା ମିଳେ। କେବେ କେବେ ଅଜଣା ଲୋକଙ୍କ ସହ ଛୋଟ ସାହାଯ୍ୟ ମଧ୍ୟ ମନରେ ଚିରଦିନ ପାଇଁ ରହିଯାଏ। ତେବେ ଆଜିର ଚର୍ଚ୍ଚାର ବିଷୟ ଏଇଆ କି, ଆପଣମାନେ କେବେ ଅଜଣା ଜାଗାକୁ ଏକା ଯାଇଛନ୍ତି କି? ଯଦି ଯାଇଛନ୍ତି ତେବେ ଆପଣଙ୍କର ଅନୁଭୂତି ନିହାତି ଭାବରେ ମୋ ସହିତ ଆଜି ସେୟାର କରିପାରିବେ। ସେୟାର କରିବା ପାଇଁ ଲେଖନ୍ତୁ FMRC, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖି ତାକୁ ପଠାଇ ଦିଅନ୍ତୁ 9495963210 କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉଥରେ କହି ରଖୁଛି, ଆପଣ କେବେ ଅଜଣା ଜାଗାକୁ ଏକା ଯାଇଛନ୍ତି କି? ଯଦି ଆପଣଙ୍କର କିଛି ଏମିତି ଅନୁଭୂତି ଅଛି ତେବେ ମୋ ସହିତ ସେୟାର କରନ୍ତୁ। ଷ୍ଟେ ଟ୍ୟୁନ୍ଡ।

ଆଉ ବସ୍ ଭଡ଼ା ଦେବାକୁ ବି ମୋ ପାଖରେ ପଇସା ନଥିଲା। କିନ୍ତୁ ଜଣେ ବଦାନ୍ୟ ବ୍ୟକ୍ତି ମୋତେ ପଇସା ଦେଇଥିବାରୁ ମୁଁ ବସ୍ରୁ ଓହ୍ଲାଇଲି ଏବଂ ପରେ ପରେ ମୋ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିଲି। ଗୋଟେ ବଢ଼ିଆ ଏକ୍ସପିରିଏନ୍ସଟେ ଲେଖିଛନ୍ତି ହିମାଂଶୁ ବାବୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏଇ ବ୍ୟୁଟିଫୁଲ୍ ଅନୁଭୂତି ସେୟାର କରିବା ପାଇଁ। ତ ଫ୍ରେଣ୍ଡସ୍, ଯଦି ଆପଣମାନେ ବି ଏଭଳି ସମସ୍ୟାର ପଡ଼ିଛନ୍ତି ତେବେ ନିହାତି ଭାବରେ, ଯଦି ଆପଣ ବସ୍ରେ ଜର୍ଣ୍ଣି କରୁଛନ୍ତି ତେବେ ନିହାତି ଭାବରେ ସଚେତନ ରହିବା ଦରକାର। କାରଣ ପକେଟ୍ ମାର୍ ଯଦି ହେଇଯାଉଛି ତେବେ ଆପଣ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ନିହାତି ଭାବରେ ଯଦି ବସ୍ ଜର୍ଣ୍ଣି ହେଉ କି ଟ୍ରେନ୍ ଜର୍ଣ୍ଣି ହେଉ, ଯେଉଁଥିରେ ବି ଜର୍ଣ୍ଣି କରୁଛନ୍ତି, ନିହାତି ଭାବରେ ସଚେତନ ରହିବା ଦରକାର। ତ ଫ୍ରେଣ୍ଡସ୍, ଅନେକ କୁହନ୍ତି କି ଗୋଟେ ଯାତ୍ରା କଲେ ନିଜକୁ ଆମେ ଭଲ ଭାବରେ ଜାଣିପାରିବା, ନିଜେ ନିଷ୍ପତ୍ତି ନେବା, ସମସ୍ୟାର ସମାଧାନ କରିବା, ପରିସ୍ଥିତି ସହ ଖାପ ଖୁଆଇବାରେ ଆମକୁ ବିଭିନ୍ନ ପ୍ରକାର ଶିକ୍ଷା ମିଳେ। କେବେ କେବେ ଅଜଣା ଲୋକଙ୍କ ଛୋଟ ସାହାଯ୍ୟ ମଧ୍ୟ ମନରେ ଚିରଦିନ ପାଇଁ ରହିଯାଏ, ଯେମିତି ହିମାଂଶୁ ବାବୁ ତାଙ୍କର ଅନୁଭୂତିଟି ସେୟାର କଲେ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ଅନୁଭୂତି ମୋ ସହିତ ସେୟାର କରିବେ। ଲେଖନ୍ତୁ ଏଫ୍ଏମ୍ ଆର୍ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉ ଥରେ କହି ରଖୁଛି, ଅଜଣା ଜାଗାକୁ ଆପଣ କେବେ ଏକା ଯାଇଛନ୍ତି କି? ଯଦି ଆପଣଙ୍କର କିଛି ଅନୁଭୂତି ଅଛି ତେବେ ମୋ ସହିତ ସେୟାର କରନ୍ତୁ। ଲେଖନ୍ତୁ ଏଫ୍ଏମ୍ ଆର୍ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। ଷ୍ଟେ ଟ୍ୟୁନ୍ଡ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ವೆಲ್ಕಮ್ ಬ್ಯಾಕ್ ಟು ಕೊಚ್ಚಿನ್ ಮ್ಯೂಸಿಕಲ್ ಯೋರ್ ಹಂಡ್ರೆಡ್ ಪಾಯಿಂಟ್ ಫೋರ್ ಆಗಸ್ವಾಣಿ ಎಫ್ಎಂ ರೇನ್ಬೋ ಕಡೆಗ್ ಚಲಲ್ ತಕ್ರೆ ರೇಡಿಯೋ ಹಂಸ ಪರ್ ಸಾಗರ್ ಅಚ್ಚ ಆಪಣಕ್ಕೂ ಸಹಿತ ಸೊ ಚಲ್ಚಿ ಆಜಿ ಚರ್ಚಾರೆ ଆଉ ଆଜି ଚର୍ଚ୍ଚାରେ ମୁଁ ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ କ୍ୱେଶ୍ଚିନ୍ କରିଥିଲି କି ଆପଣ ଅଜଣା ଜାଗାକୁ କେବେ ଏକା ଯାଇଛନ୍ତି କି ଯଦି ଆପଣଙ୍କର କିଛି ଏମିତି ଅନୁଭୂତି ଅଛି ମୋ ସହିତ ସେୟାର କରିବା ପାଇଁ ମୋ ପାଖରେ ଦୁଇଟି ମେସେଜ ଆସି ପହଞ୍ଚିଯାଇଛି ଦେଖିବା କିଏ ମେସେଜ କରିଛନ୍ତି ଆଉ କୋଉଠି ମେସେଜ କରିଛନ୍ତି ମେସେଜଟି କରିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ ସେ ଲେଖିଛନ୍ତି ହଁ ମୁଁ ଏକା ଦିନେ ଉଡ଼ାଜାହାଜରେ ଚେନ୍ନାଇ ଯାଇଥିଲି ଅନେକ ନୂଆ ଜିନିଷ ଦେଖିଲି ଅନୁଭବ କଲି ବହୁତ ନୂଆ ଜିନିଷ ଜାଣିଲି ସାଙ୍ଗରେ କେହି ନଥିଲେ ସେଇଦିନ ବୁଝିଲି କି ନିଜେ ନିଜର ଦାୟିତ୍ୱ ନେଇପାରିଲେ ସବୁ ଅଜଣା ଜାଗା ପରିଚିତ ଲାଗେ ବହୁତ ବଢିଆ ଏକ୍ସପିରିଏନ୍ସଟି ସେୟାର କରିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ ତାପରେ ସେ ଲେଖିଛନ୍ତି କି ଭାଇ ଉପସ୍ଥାପନା ଖୁବ୍ ଉଚ୍ଚକୋଟୀର ଏହି ବିଷୟ ପାଇଁ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ବିପିନ ବାବୁ ଆପଣଙ୍କର ଏହି ବ୍ୟୁଟିଫୁଲ୍ ମେସେଜ ପାଇଁ ପରବର୍ତ୍ତୀ ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ ସେ ଲେଖିଛନ୍ତି ହଁ ଜୀବନରେ ଥରେ ଏକ ଅଜଣା ଜାଗାକୁ ଯିବାର ସୁଯୋଗ ମିଳିଥିଲା ଆରମ୍ଭରେ ମନରେ ଟିକେ ଭୟ ଆଉ ଦ୍ୱିଧା ଥିଲା କାରଣ ସେଠାର ରାସ୍ତା ଲୋକମାନେ ପରିବେଶ ସବୁକିଛି ଆମ ପାଇଁ ନୂଆ ଥିଲା କିନ୍ତୁ ଧୀରେ ଧୀରେ ସେହି ଅଜଣା ପରିବେଶ ସହ ଖାପ ଖୁଆଇବା ପରେ ଏକ ଅଲଗା ଆତ୍ମବିଶ୍ୱାସ ଅନୁଭବ କରିଥିଲି ନୂଆ ଲୋକଙ୍କ ସହିତ କଥା ହେବା ନୂଆ ଜାଗା ଦେଖିବା ଏବଂ ନିଜ ନିଜ ନିଷ୍ପତ୍ତି ନେବାର ଅନୁଭୂତି ବହୁତ ଶିକ୍ଷାଦାୟକ ଥିଲା ସେହି ଯାତ୍ରା ମୋତେ ଶିଖାଇ ଦେଇଥିଲା ଯେ ଅଜଣା ରାସ୍ତାରେ ପାଦ ରଖିଲେ ହିଁ ନୂଆ ଅନୁଭବ ଓ ଆତ୍ମବିଶ୍ୱାସର ଦ୍ୱାର ନିହାତି ଭାବରେ ଖୋଲିଯାଇଥାଏ ବହୁତ ବଢିଆ ମେସେଜଟି ଲେଖିଛନ୍ତି ପୂଜା ଭୁବନେଶ୍ୱରରୁ ଫ୍ରେଣ୍ଡସ୍ ଏହି ଦୁଇଟା ମେସେଜରୁ ମୁଁ ଏଇଆ କହିବାକୁ ଚାହିଁବି କି ପ୍ରଥମେ କୁହାଯାଏ କି ଯଦି ଯାତ୍ରା କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନୁହେଁ ବରଂ ନିଜକୁ ନୂଆ ଭାବରେ ଖୋଜିବାର ଗୋଟିଏ ନିହାତି ଭାବରେ ସୁଯୋଗ ଆଉ ସେହି ଯାତ୍ରା ଯେତେବେଳେ ଏକାକୀ ହୁଏ ତାର ଅନୁଭବ ଆହୁରି ନିଆରା ହୋଇଯାଏ ଯେମିତି ବିପିନ ଦଳେଇ ଲେଖିଛନ୍ତି କି ପୂଜା ନିଜର ଏକ୍ସପିରିଏନ୍ସ ସେୟାର କରିଛନ୍ତି ତ ପ୍ରଥମ ଥର ଯଦି ଆମେ କୌଣସି ଅଜଣା ସହର କିମ୍ବା ଗାଁକୁ ଯିବା ମନରେ ଅନେକ ପ୍ରଶ୍ନ ଆସିଥାଏ ରାସ୍ତା ଠିକ୍ ମିଳିବ କି ନାହିଁ ଲୋକମାନେ

କେମିତି ହୋଇଥିବେ, କୌଣସି ଅସୁବିଧା ହେଲେ ଆମେ କ'ଣ କରିବା, କିନ୍ତୁ ସେହି ଭୟ ଭିତରେ ଲୁଚିଥାଏ ଗୋଟେ ଅଦ୍ଭୁତ ଉତ୍ସାହ, ଗୋଟେ ଯାତ୍ରା ଆମକୁ ଶିଖାଇକି ନିଜ ଉପରେ ଭରସା କରିବାକୁ, ଅଜଣା ଲୋକଙ୍କ ସହ କଥା ହେବା, ନୂଆ ସଂସ୍କୃତିକୁ ଜାଣିବା, ନୂଆ ଖାଦ୍ୟର ସ୍ୱାଦ ନେବା ଏବଂ ନୂଆ ପରିବେଶରେ ନିଜକୁ ଖାପ ଖୁଆଇବା, ଏସବୁ ଅନୁଭୂତି ଜୀବନକୁ ନିହାତି ଭାବରେ ସମୃଦ୍ଧ କରିଥାଏ। तो फ्रेंड्स आपण भी आपणकर बहुमूल्य मतामत मो सहित शेयर करंतु, लेखतो एफएम आरसी गोटे स्पेस दियंतु, कोन लिखिबाकु चाहुचोंदि लिखी ताकु पठाइ दियंतु 9495963210 को। आपण मते व्हाट्सएप मते करि परिबे, हमर व्हाट्सएप नंबर टी होची 8895254200। क्वेश्चन टी आउथरे कहि रखुची, अजण जगह को आपण केबे एका जाइछंती कि, जदि जाइछंती तबे निहाति भाबरे आपणकर अनुभूति मो सहित शेयर करंतु। स्टे ट्यून्ड।

ଫ୍ରେଣ୍ଡସ୍, ସମୟ ସରି ସରି ଆସୁଛି ମୋ ପାଖରେ, ଆଉ କିଛି ମିନିଟ୍ ମାତ୍ର ବାକି ଅଛି। ଦେଖିବା ପରବର୍ତ୍ତୀ ମେସେଜ୍ଟି କିଏ କରିଛନ୍ତି ଏବଂ କୋଡ୍ କରିଛନ୍ତି। ମେସେଜ୍ଟି କରିଛନ୍ତି ରାଜକୁମାର ଭରଦ୍ୱାଜ ଆଭାସେନ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସାଗର ଭାଇ, ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ସାଗର ଭାଇ, ମୁଁ ଯେବେ ରାଞ୍ଚି ଟାଟାକୁ ପ୍ରଥମେ ଟ୍ରେନିଂ ଯିବାବେଳେ ଟାଟା ପ୍ଲାଣ୍ଟରୁ ବହୁତ ଅସୁବିଧାରେ ପଡ଼ିଥିଲି। ବାଟରେ ଅଟୋବାଲା ମୋଠାରୁ ଅଧିକ ଟଙ୍କା ନେଇଯାଇଥିଲା ଆଉ ବୁଲାଇ ବୁଲାଇ ବହୁତ ଆଡ଼େ ବୁଲାଇଥିଲା। ଶେଷରେ ମୁଁ ତାକୁ ପଚାରିଥିଲି ଆଉ ବହୁତ ଲୋକଙ୍କୁ ଡାକି ଆଣିଥିଲି। ଲୋକମାନେ ତାକୁ ପାର୍ଟି କରିବାରୁ ସେଠାରେ ମଧ୍ୟ ମୋତେ ହେଲ୍ପ କରିଥିଲେ। ଲେଖିଛନ୍ତି ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ବହୁତ ବହୁତ ଧନ୍ୟବାଦ ରାଜକୁମାର ଭରଦ୍ୱାଜ ଆପଣଙ୍କର ଏଇ ବ୍ୟୁଟିଫୁଲ୍ ମେସେଜ୍ ପାଇଁ। ତ ଫ୍ରେଣ୍ଡସ୍, ଆମ ଜୀବନରେ କିଛି ଯାତ୍ରା ଏମିତି ଥାଏ ଯାହା କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଏ ନାହିଁ, ବରଂ ଆମ ଭିତରେ ଥିବା ଜଣେ ନୂଆ ମଣିଷ ସହ ଆମର ପରିଚୟ କରାଇ ଦିଏ। ବିଶେଷ କରି ସେହି ଯାତ୍ରା ଯଦି ଏକା ହୋଇଥାଏ ଏବଂ ଗନ୍ତବ୍ୟସ୍ଥଳ ଯଦି ସମ୍ପୂର୍ଣ୍ଣ ଅଜଣା ଥାଏ। ପ୍ରଥମଥର ଗୋଟେ ଅଜଣା ଜାଗାକୁ ଯିବାବେଳେ ହୁଏତ ହାତରେ ଥାଏ ଟିକେଟ, ମନରେ ଉତ୍ସାହ ଥାଏ ଆଉ ସାଙ୍ଗରେ ଥାଏ ଟିକେ ଭୟ।

ସିଜନ୍ର ଭିଡ଼ ହେଉ କି ବସ୍ଷ୍ଟାଣ୍ଡର କୋଳାହଳ, ନୂଆ ସହର, ନୂଆ ରାସ୍ତା, ଅଜଣା ସବୁକିଛି ଥାଏ, କିନ୍ତୁ ଅନୁଭବ ଆମେ ନିହାତି ଭାବରେ କରିଥାଉ। କେବେ ରାସ୍ତା ଭୁଲି ଯାଇଥାଉ, କେବେ ଗୁଗୁଲ୍ ମ୍ୟାପ୍ ମଧ୍ୟ ଆମର ସାଥ ଛାଡ଼ି ଦେଇଥାଏ, ଆଉ କେବେ କେବେ ଅଜଣା ଲୋକଙ୍କ ସାହାଯ୍ୟ ଆପଣମାନଙ୍କ ପାଇଁ ବା ଆମମାନଙ୍କ ପାଇଁ ଆଶୀର୍ବାଦ ହୋଇଯାଇଥାଏ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟାକ୍ ଦେଲ୍ ସେ ଦେଲ୍ତା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ରେ ବକାଟକ୍ ଦିଲ୍ ସେ ତେଲ୍ ତାକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରର।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ, ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏବଂ ଆଇପିଏଲ୍ କ୍ରିକେଟ୍ର ଟାଇଟଲ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଏବଂ ଗୁଳୁଗୁଳି ସମୟରେ ସତର୍କତା ଅବଲମ୍ଭନ କରିବାକୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଭନ କରିବାକୁ ଶ୍ରୀ ମୋଦି କହିଛନ୍ତି।
2: इसके ज्यादातर हिस्सों में बहुत गर्मी पड़ रही है, तेज धूप गर्म हवाएं, ऐसे मौसम में अपना ध्यान रखना बहुत जरूरी है। पानी पीते रहिए, धूप में अगर निकलना ही पड़े तो थोड़ा संभल कर निकले। इस दिशा में सरकार की भिन्न भिन्न डिपार्टमेंट्स ने जो गाइडलाइंस जारी की है वो भी भूलिएगा नहीं।
1: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତାମ୍ବପାତ୍ରଗୁଡ଼ିକୁ ଭାରତକୁ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଷ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ ହୋଇଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜତୀ ବଳର ସମ୍ପର୍କରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଲିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତି

0: ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଅନିମେଶ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି।
1: बड़ा इंटरेस्टिंग विषय रहा है आपका। मैं चाहता हूं कि मन की बात के श्रोताओं को पता चले।
2: नमस्ते सर, मेरा नाम अनिमेश कुजूर है। 200 मीटर और 4x100 मीटर का नेशनल रिकॉर्ड होल्डर हूं। मैं छत्तीसगढ़ से बिलोंग करता हूं सर, एंड अभी मैं उड़ीसा से खेलता हूं। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶର ଏକ କେନାଲରେ ଫସି ରହିଥିବା ଡଲ୍ଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷାଲାଭ କରି ନିଜେ କିଛି ଭଲ କାର୍ଯ୍ୟରେ ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ଦିନ 15,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏ କ୍ଷେତ୍ରରେ ଦେଶରେ ନୂତନ ରେକର୍ଡ ସ୍ଥାପନ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ 4,700 ସୌର ପ୍ରକଳ୍ପ ସ୍ଥାପନ ପାଇଁ ପଞ୍ଜିକରଣ ହୋଇଛି। ମହାରାଷ୍ଟ୍ର ପରେ ଗୁଜରାଟ ଏ କ୍ଷେତ୍ରରେ ଦ୍ୱିତୀୟ ରାଜ୍ୟ ହୋଇଛି। ଗୁଜରାଟରେ ଇତିମଧ୍ୟରେ 6,00,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସ୍ୱଚ୍ଛ ଶକ୍ତିର ବ୍ୟାପକତାକୁ ଏହା ପ୍ରତିଫଳନ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଭାରତର 37ତମ ନୌସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡମିରାଲ ଦିନେଶ କେ ତ୍ରିପାଠୀଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଆଡମିରାଲ ସ୍ୱାମୀନାଥନ କହିଛନ୍ତି ଦେଶର ସ୍ୱାର୍ଥ ସୁରକ୍ଷା ଦିଗରେ ଭାରତୀୟ ନୌସେନା ସର୍ବଦା ସଜାଗ ରହିଛି। ନୌସେନା ଦକ୍ଷତା ବୃଦ୍ଧି ଏବଂ ଆଧୁନିକକରଣ ଦିଗରେ ଗତିଶୀଳ ହେଉଛି ବୋଲି ଆଡମିରାଲ ସ୍ୱାମୀନାଥନ କହିଛନ୍ତି। ବିଦାୟୀ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି ଭାରତୀୟ ନୌସେନାର ନେତୃତ୍ୱ ନେବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା। ଆମେରିକା ଇରାନ ସହିତ ଏକ ପରମାଣୁ ଚୁକ୍ତିର ନିକଟତର ହେଉଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଯଦି ଆଲୋଚନା ବିଫଳ ହୁଏ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି ପରମାଣୁ ଅସ୍ତ୍ରଠାରୁ ଇରାନକୁ ଦୂରେଇ ରଖିବା ପାଇଁ ଆମେରିକା ପ୍ରଶାସନ ପ୍ରାଥମିକତା ପ୍ରଦାନ କରୁଛି। ପରମାଣୁ ଅସ୍ତ୍ର ବିକାଶ ଏବଂ ହାସଲଠାରୁ ଦୂରେଇ ରହିବା ପାଇଁ ଇରାନ ସହମତ ହୋଇଥିବା ଶ୍ରୀ ଟ୍ରମ୍ପ ଦାବି କରିଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ତଥାପି ଏକ ସକାରାତ୍ମକ ଢଙ୍ଗରେ ଆଗଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ଏକ ଶାନ୍ତିପୂର୍ଣ୍ଣ ଚୁକ୍ତିରେ ପହଞ୍ଚିବାକୁ ଇଚ୍ଛା ପ୍ରକାଶ କରୁଛି ତେବେ ଦାବି ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟାବସାୟିକ କୋଠା ଭୁଶୁଡ଼ି ପଡ଼ିବାରୁ 3 ଜଣଙ୍କର ମୃତ୍ୟୁ ହୋଇଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ 11 ଜଣଙ୍କର ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏମ୍ସ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ 5 ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଚିକିତ୍ସା ପରେ ଅନ୍ୟ 3 ଜଣ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ମେହେରୋଲି ପୁଲିସ୍ ଷ୍ଟେସନରେ ଏ ନେଇ ଏକ ଫୌଜଦାରୀ ମାମଲା ଦାୟର କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାରଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଭନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଭନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: ତୋ କାଫି ଜଗା ଆପକୁ ମିଳେଗା ଆମ ପନ୍ନା କଚ୍ଚେ ଆମ କା ସ୍ୱାଦ ଔର ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏଗା ତୋ ଲସି ମିଲ ଯାଏଗି, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ ଜେସେ ହର ଖାନେ କି ସାଥି ବନ ଜାତି ହେ। ଔର ବିହାର ଝାରଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ ସତ୍ତୁ କା ସରବତ ଉସକି ତୋ ବାତ ହି କ୍ୟା ହେ, ପେଟ ବି ଭରେ ତାକତ ବି ଦେ। କଣକଣ ଔର ଗୋଆ ମେ କୋକମ ସରବତ ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ ନିରମୋର ସମ୍ବାରମ ଔର ଓଡ଼ିଶା ମେ ବେଲପନା। ବୋ ସିର୍ଫ ପେୟ ନହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ର କି ପରମ୍ପରା କା ହିସ୍ସା।
0: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଷ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଷ କୁଜୁରଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
2: एंड मैं छत्तीसगढ़ से बिलोंग करता हूँ सर, एंड अभी मैं उड़ीसा से खेलता हूँ। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया, एंड मैं एथलेटिक्स 2021 से चालू किया। जब मैं स्कूल से पास आउट हुआ, मैं सैनिक स्कूल अंबिकापुर से पास आउट हूँ। एंड मैं पहले फुटबॉल खेला करता था, एंड मेरे पेरेंट्स कोविड के समय मुझे थोड़ी बहुत छूट देते थे कि तू जाके बाहर

0: ले या खेल ले। तो जब कोविड खत्म होने लगा तो मेरे फुटबॉल के जो फ्रेंड्स थे उन्होंने मुझे बोला कि स्टेट मीट होने वाला है, जाके तू पार्टिसिपेट कर।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନୂତନ ଭୋଟରଙ୍କ ନାମ ପଞ୍ଜିକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଥ୍ସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ଭୋଟରଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ଅଛି। ପ୍ରଥମ ଦିନରେ ଗତକାଲି 2,59,166 ଜଣ ଭୋଟରଙ୍କୁ ଫର୍ମ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ତରଫରୁ 33,026 ଜଣଙ୍କୁ ନିଯୁକ୍ତ କରାଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍ଆଇଆର୍ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳ ବୁଲି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦରେ ସଚେତନ କରାଇବ। ଆସନ୍ତା ଜୁଲାଇ ମାସ 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଜୁନ୍ ମାସ 29 ତାରିଖରେ ସ୍ନାନଯାତ୍ରା ଏବଂ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଦଇତାପତି ନିଯୋଗ ସହିତ କିପରି ଉତ୍ତମ ସମନ୍ୱୟ ରହିବ ସେ ସମ୍ପର୍କରେ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ଭନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ମସିହାରୁ ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଓଡ଼ିଶାକୁ ତମାଖୁମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶ୍ୱ ତମାଖୁ ବର୍ଜନ ଦିବସରେ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ତମାଖୁ ସେବନର ଅପକାରିତା ସମ୍ପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍ତି। ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଡ ଆକାଶବାଣୀକୁ କହିଛନ୍ତି,
2: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ।
1: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ଏବଂ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷି ଅର୍ଥନୀତି

0: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।
1: जीएसटी काउंसिल कमर्शियल बिजनेस रे टैक्स को आहुरी सरल कर दिया जाए छी। बस ट्रक एवं आंबुलांस गुड़िक उपरे एबे एक प्रकार 18% टैक्स कर दिया जाए छी, जहां पूर्वरु 28% थिला। एचएस कोड क्लासिफिकेशन को खातिर न करी ऑटो पार्ट्स उपरे एबे केवल गोटिए टैक्स माने 18% टैक्स कर दिया गला। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଟ୍ୟୁନ୍ କରିଛନ୍ତି ମ୍ୟୁଜିକାଲ ଇୟର 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଡ଼େକ ଦେଶା ଦେଲ ତାକରେ ରେଡ଼ିଓ ଆମସଭାର ସାଗର ଅଛି ଆପଣଙ୍କ ସହିତ। ଷ୍ଟୁଡ଼ିଓ ଘଡ଼ିରେ ସମୟ 2:46:26 ସମୟ ହୋଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦନିଶିତା ଚଳଚ୍ଚିତ୍ରରୁ ଦେବାଶିଷ ମହାପାତ୍ର ଏବଂ ଗୀତା ଦାସଙ୍କ କଣ୍ଠରେ।

ಟ್ಯೂನ್ ಕೊಚ್ಚಿನ ಮ್ಯೂಸಿಕಲಿಯೋ ಹಂಡ್ರೆಡ್ ಪಾಯಿಂಟ್ ಫೋರ್ ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಡಕ್ ದಲ್ ಸದಲ್ ತಕ್ರೆ ರೇಡಿಯೋ ಭುವನೇಶ್ವರ ಸಾಗರ ಅಛ ଆପଣଙ୍କ ସହିତ ଷ୍ଟୁଡିଓ ଗୋଟେ ସମୟ ଅପରାହ୍ନ ତିନିଟା ବାଜି ଦୁଇ ମିନିଟ୍ ଆରମ୍ଭ କରୁଛୁ ପ୍ରୋଗ୍ରାମ ମୋ ଦେଶ। ଫ୍ରେଣ୍ଡସ୍, ଆମ ଓଡ଼ିଶା ଏକ ସଂସ୍କୃତି ପ୍ରଧାନ ରାଜ୍ୟ। ଆମ ରାଜ୍ୟ ଓଡ଼ିଶାରେ ଭରି ରହିଛି ଖୁବ୍ ସୁନ୍ଦର ସୁନ୍ଦର ଲୋକକଳା, ବିଭିନ୍ନ ପ୍ରକାରର ସୃଜନଶୀଳତାରେ ସମୃଦ୍ଧ ଆମ ରାଜ୍ୟ। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଲୋକକଳା ଖୁବ୍ ପୁରାତନ ଆଉ ସମୃଦ୍ଧ। ଆମ ହସ୍ତତନ୍ତ, ଆମ ହାତବୁଣା ସବୁବେଳେ ସମସ୍ତଙ୍କର ମନ କିଣିଥାଏ। ଆଜି ମୋ ଦେଶରେ ଆଜି ଆମେ କଥା ହେବା ଆମ ଓଡ଼ିଶାର ଲୋକକଳା ସମ୍ପର୍କରେ। ଷ୍ଟେ ଟ୍ୟୁନ୍ଡ।

0: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା ସାତଟାରେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦେଶ ଦିଲ୍ ତକ୍ରେ ରେଡିଓ ଏମ୍ ସଫର ସାଗର ଅଛି ଆପଣଙ୍କ ସହିତ ସୋ ଚାଲିଛି ମୋ ଦେଶ। ଆଉ ମୋ ଦେଶରେ ଆଜି ଆମେ କଥା ହେଉଛେ ଆମ ଓଡ଼ିଶାର ଲୋକକଳା ସମ୍ପର୍କରେ। ଫ୍ରେଣ୍ଡସ୍, ଆମ ଅତୀତ ଓଡ଼ିଶା ହଜାର ବର୍ଷର ଗୌରବଗାଥା ବହନ କରୁଛି। କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏବଂ ଆହୁରି ଅନେକ କଳାକୃତି। ସେଥିପାଇଁ ତ ଓଡ଼ିଶାକୁ ମନ୍ଦିର ମାଳିନୀ ରାଜ୍ୟ ବୋଲି ମଧ୍ୟ କୁହାଯାଏ। ଏହିସବୁ କଳାକୃତିରୁ ବେଶ ଅନୁମାନ କରାଯାଇପାରେ କି ହଜାର ବର୍ଷ ଆଗରୁ ଓଡ଼ିଶାର ଲୋକକଳା କେତେ ମହାନ ଥିଲା।

वेलकम बैक टू क्वेश्चन म्यूजिकली होर 100.4 आकाशवाणी एफएम रेनबो कडक दैचरल तकरे रेडियो हम सबर सागर छ आपन को सहित सो चलची मो देश फ्रेंड्स ओडिया भाबरे ए होची हम गर्व करिवार विषय कि वर्तमान रो आधुनिक समय रे हमर ए सर्वपुरातन महान लोककला एबे भी तार गौरव रो गाथा गान करछि हम लोककला हम गौरव ଆମର ଏହି ମହାନ ଲୋକକଳାକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ସଂକଳ୍ପ ହେବା ଉଚିତ। ତ ଫ୍ରେଣ୍ଡସ୍ ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ। ମୋ ପରେ ପରେ ଯୋଡ଼ି ହେଇଯାଉଛନ୍ତି ଆର୍ଜେ ସୁବି ଯିଏ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସରିଲା। ଟିଲ୍ ଦେନ୍ ଟେକ୍ କେୟାର ହାଭ୍ ଏ ନାଇସ୍ ଡେ। ସାଗର ଇଜ୍ ସାଇନିଂ ଅଫ୍। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଡାକ ଦିଲ୍ ସେ ଟିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଜିର ଏଇ ସନ୍ଡେ ଆଫ୍ଟରନୁନ୍ରେ ମୁଁ ଅଛି ଆପଣଙ୍କର ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ଆପଣଙ୍କ ପାଖରେ। ଏଣ୍ଡ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 4:05 ହୋଇସାରିଛି, ମାନେ ଆପଣଙ୍କ ରେନ୍ବୋ ଘଡ଼ିରେ ଷ୍ଟାର୍ଟ।

ବ୍ୟାକ୍ ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ସୁରେଲା ଆଫ୍ଟରନୁନ୍। ଫ୍ରେଣ୍ଡସ୍ ଏଇ ସଣ୍ଡେ ଆସିଗଲେ ପ୍ରାୟତଃ ଆମକୁ କାହାକୁ ବି ଘରେ ରୋଷେଇ କରିବାକୁ ବା କୌଣସି ତିଆରି ହେଇଥିବା ଖାଇବା ଖାଇବା ପାଇଁ ପ୍ରାୟତଃ ମୁଡ୍ ନଥାଏ। ସେଥିପାଇଁ ଆଫ୍ଟରନୁନ୍ ଆସିଗଲେ ଗୁପଚୁପ ଚାଟ ଦହିବରା ଏସବୁ ଷ୍ଟଲ ସାମ୍ନାରେ ପୁରା ହିଁ ମେଳା ଜମି ଯାଇଥାଏ। ପିଲାଠୁ ସମସ୍ତେ ଆଜି ଡାଏଟ୍ ଭୁଲି କେବଳ ନିଜର ଟେଷ୍ଟ ବର୍ଡକୁ ସାଟିସ୍ଫାଏ କରିବାରେ ଲାଗିଯାଆନ୍ତି। ଗରମା ଗରମ ରୋଲ ହଉ ବା ଷ୍ଟ୍ରିଟ୍ ସାଇଡ୍ର କୌଣସି ବି ଫୁଡ୍, ତାର ସ୍ମେଲ୍ ହିଁ ଆଜିର ସଣ୍ଡେକୁ ସ୍ପେଶାଲ ବନେଇଦିଏ। ସୋ ଫ୍ରେଣ୍ଡସ୍, ଆଜି ବି ରଖିଦିଅନ୍ତୁ ଆପଣଙ୍କର ହେଲ୍ଦି ଡାଏଟ୍କୁ ଟିକେ ସାଇଡ୍ରେ ଆଣ୍ଡ ମଜା ନିଅନ୍ତୁ, ନିଜର ଟେଷ୍ଟ ବର୍ଡକୁ ସାଟିସ୍ଫାଏ କରନ୍ତୁ, ଖାଆନ୍ତୁ ଆପଣଙ୍କର ଫେଭରେଟ୍ ଷ୍ଟ୍ରିଟ୍ ଫୁଡ୍ ଆଣ୍ଡ ଏନ୍ଜୟ କରନ୍ତୁ ଏଇ ବ୍ୟୁଟିଫୁଲ୍ ବ୍ୟୁଟିଫୁଲ୍ ସମ୍ ମ୍ୟୁଜିକ୍ ଗୁଡ଼ିକୁ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ମନକୁ ଭୁଲିବେନି। ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।

ରବିବାରର ସଞ୍ଜ ବଢିବା ସାଙ୍ଗରେ ମନ ଭିତରେ ଗୋଟେ ଛୋଟ ଛନକା ପଶିବା ବି ଆରମ୍ଭ କରେ କି କାଲି ପୁଣି ଆସିଯିବ ସେଇ ସୋମବାର ମନ୍ଡେ ମାନେ ଅଫିସ କଲେଜ ଆଣ୍ଡ ପୁଣି ସେଇ ରୁଟିନ ବାଲା ଲାଇଫ ସୋ ପେଣ୍ଡିଂ ଥିବା ଇମେଲ ଆସାଇନମେଣ୍ଟ ଏସବୁର କଥା ମନେ ପଡ଼ିଗଲେ ପୁଣି ଏଇ ସୁନ୍ଦର ସଞ୍ଜଟା ଟିକେ ବୋରିଂ ହବାକୁ ଲାଗେ ବଟ୍ ମୁଁ କହିବି ଜମା ବି କାଲି କଥା କାଲିକି ଦେଖିବା ସୋ ଆଜି ଥିବା ଏଇ ଟାଇମକୁ ଏମିତି ଯିବା ଯେମିତି ଆଜି ହିଁ ଆମର ଆଖିର ଡେ ଯେମିତି କହନ୍ତି ଅପ୍ନା ହର ପଲ ଏସେ ଜିଓ ଜୈସେ କି ଆଖିର ହୋ ସୋ ସବୁ ଚିନ୍ତାକୁ ପକେଇ ଦିଅନ୍ତୁ ପଛରେ ଆଣ୍ଡ କରନ୍ତୁ ଟିକେ ରିଲାକ୍ସ ନିଅନ୍ତୁ ଟିକେ ବ୍ରେକ୍ ଏଇସବୁ ଭାବନାରୁ ଆଣ୍ଡ ଶୁଣୁଥାନ୍ତୁ କିଛି ବ୍ୟୁଟିଫୁଲ ଗୀତ ଗୁଡ଼ିକ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତାକ୍

ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଜି ଚାଲିଛି ସନ୍ଡେର ଆଫ୍ଟରନୁନ୍ର ଏଇ ସୁରିଲା ଆଫ୍ଟରନୁନ୍, ଆଣ୍ଡ ସୁଭି ଅଛି ଆପଣଙ୍କ ସହିତ। ଏମିତି କଥା ହେଇ ହେଉ ଆଉ ଏଇ ସନ୍ଡେର ମାନେ ସଞ୍ଜର ସହର ବିଷୟରେ କହୁ କହୁ କେତେବେଳେ ସମୟ ଚାଲିଗଲାଣି ଜଣା ବି ପଡ଼ିଲାଣି। ସୋ ଆପଣଙ୍କ ପାଖରେ ପହଞ୍ଚେଇଦେବି ଆଉ କିଛି ବ୍ୟୁଟିଫୁଲ ସମ୍ ମ୍ୟୁଜିକ୍, ଆଣ୍ଡ ତା ସହିତ ହିଁ ଏଣ୍ଡ କରିବାକୁ ପଡ଼ିବ ସୋ ସୁରିଲା ଆଫ୍ଟରନୁନ୍କୁ। ସୋ ଆହୁରି ବହୁତ ସାରା ଢେର ସାରା ମଜେଦାର ସୋ ଅଛି ଆପଣଙ୍କ ପାଖରେ ଟିଲ୍ 11 PM। ସୋ ଆପଣଙ୍କ ସହିତ ସୁଭି ବି ଅଛି ବରକରାର, ଆଣ୍ଡ ଆପଣମାନେ ମଧ୍ୟ ଏମିତି ଝୁମୁଥାନ୍ତୁ, ଏଞ୍ଜୟ କରୁଥାନ୍ତୁ, ସ୍ମାଇଲ୍ କରୁଥାନ୍ତୁ, ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍। ଷ୍ଟେ ଟ୍ୟୁନ୍ଡ।

ଆପଣଙ୍କ ପାଖରେ ପହଞ୍ଚାଉଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ଅପରାହ୍ନ ପାଞ୍ଚଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। 134ତମ ଏହି ସଂସ୍କରଣରେ ଓଡ଼ିଶାର ବେଲପଣା

ଓ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟର ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ। ଭାରତର 37ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ। ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି, ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲୋକମାତା ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ। ଆଇପିଏଲ୍ କ୍ରିକେଟ୍ର ଟାଇଟଲ୍ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ ଏବଂ କାଳବୈଶାଖୀର ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ମାସିକିଆ ଖାଇବା ତାର ଆସୁଛି କୁକୁରଟା ବି ସେମିତି ରାଲି ଅଛି ନାଁଟା
1: ଆଚ୍ଛା କାହିଁକି ନା ସେଟା ଗୋଟେ ବହୁତ ଭଲ ପାର୍ଟ ଥାଏ ଯେତେବେଳେ ନୂଆ ନୂଆ ସେମାନଙ୍କୁ ଆମେ ଘରକୁ ଆଣିଥାଉ ଆଗ ଗୋଟେ ଏକ୍ସାଇଟମେଣ୍ଟ ଥାଏ କି ସେମାନଙ୍କୁ ଗୋଟେ ଭଲ ନାଁ ଦବା
0: ଖାଲି ଏ ଘରକୁ ସେ ଘର ହଉଥିବ ଦିଟା କବିଲେ ବହୁତ ଭଲ ମଜା ଲାଗୁଥିବ ଆମ ସାଙ୍ଗରେ ଆମର ବି ଛୋଟିଆ ପୁଅ ଅଛନ୍ତି ଭାଇଙ୍କ ପୁଅ ତା ସାଙ୍ଗରେ ବି ବହୁତ ମଜା ମସ୍ତି ଖେଳୁଥିବ
1: ସେମାନଙ୍କୁ ସାଙ୍ଗ ମିଳିଯାନ୍ତି
0: ଆଉ ମିଟୁ ବି ଶୁଆ ମିଟୁ ବି ତାକୁ ବି ଗୋଟେ ମାନେ ପଞ୍ଜିକି ରଖିଛୁ ରାତିରେ ଆମର କାରବାର କରୁ ଘର ଭିତରେ ଶୁଆକୁ ଆମେ ରାତିରେ ଖୋଲିଦେଉ ସେ ଆମ ସାଙ୍ଗରେ ବି କାରବାର କରେ ଆଉ ଏମିତି ସେ ମିଟୁ ଏମିତି ପୋଷା ମାନି ଯାଇଛି ଯେ ଯେତିକ ସ୍କୁଲ ଛୁଆ ଝିଅ ଛୁଆ ଯାଆନ୍ତି ଆମର ସବୁ ଟିକେ ପିଲାମାନେ ଛୁଆ ଅଛନ୍ତି ତାକୁ ତାକୁ ଯାହା କାନରେ କହିବେ ସେ ଛୁଆଙ୍କୁ ସେ କମେଣ୍ଟ ମାରି ସେ ଛୁଆ ବି ଡାକିବ ଛୁଆଟି ଯେତେ ବଦମାସ ହେଲାଣି ବେଳେ ବେଳେ ରାଗ ଚଢୁ ଆମେ ବୋଧେ ଉଡେଇଦବୁ ଛାଡ଼ିଦବୁ କିନ୍ତୁ ମନ ବୁଝିନି ଯିଏ ଗୃହପାଳିତ ପଶୁ ଏତେ ଦିନ ରହିଲାଣି ଆମ ସାଙ୍ଗରେ ମିଶିଗଲାଣି ଆଉ ଇଚ୍ଛା ହବ କି ଛାଡିବାକୁ କିନ୍ତୁ ଏମିତି ବହୁତ ବେଳେ ରାଗି ଦିଏ ମାନେ ରାଗିଦେ ସମେତେ ଯେତିକ ସ୍କୁଲ ଛୁଆ ଝିଅ ଛୁଆ ଥିବେ ତାଙ୍କୁ ଦେଖି ମିଟୁ ସେମିତି କମେଡି କରିବ
1: ଆଚ୍ଛା
0: ଛୁଆ ବି ଅଛନ୍ତି ଟିକେ ବଦମାସ ତାକୁ ଟିଆ ଟିକେ କରିଦିଅନ୍ତି
1: ଯା ହଉ ଆପଣଙ୍କ ଘରେ ସେମାନେ ବି ମାନେ ଗୋଟେ ସଦସ୍ୟ ପାଲଟି ଯାଇଛନ୍ତି ଏବଂ ଆପଣ ସେମାନଙ୍କର ଏତେ ଭଲ କେୟାର ନଉଛନ୍ତି
0: ଦେଖ ଛୁଆଟେ ବି କୋଉଠୁ ଗୋଟେ କୋଉ ସାହିରୁ ଆସିକି ଆମରି ଅଗଣାରେ ବସିଲା ଶୁଆଇଲାଣି
1: ହେଲା
0: ଆସିକି ଆମ ଘର ଅଗଣା ବସିଲାଠୁ ମୁଁ ତାକୁ ନିଜେ ଧରିଲି ଆଉ ଧରିଛି ଏମିତି ଉପାୟ ଧରିଛି ଯେ ମୁଁ ତାକୁ ମାନେ ମାରି ବୋଇଛି ସେ ମୋର ବୁଢା ଆଙ୍ଗୁଟାକୁ ତା ଖଣ୍ଟରେ ପୁରା କାମୁଡ଼ି ଧରିଛି ହେଲା ମୋ ହାତ ଏମିତି ରକ୍ତ ବୋଇଲାଣି କିନ୍ତୁ ମୁଁ ଶୁଆ
1: ଆପଣଙ୍କ ଘରର ଗୋଟେ ଭଲ ପାର୍ଟ ବନି ଯାଇଛି ତା ପରଠୁ ଆଉ ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ ନିହାତି ସେମାନେ ଏଘରୁ ସେ ଘର ବୁଲନ୍ତି ଆପଣଙ୍କ ସହିତ ରୁହନ୍ତି ତ ସେଟା ଗୋଟେ ବହୁତ ଭଲ ପାର୍ଟ ଲାଇଫର ଥ୍ୟାଙ୍କ ୟୁ ସୋ ମଚ୍ ଆଭାସ ଭାଇ ଆମ ସହିତ ଏତେ ସୁନ୍ଦର ଥଟ୍ ସେୟାର କଲେ ନମସ୍କାର ଏଥିରେ ଆଭାସ ଭାଇ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆଣ୍ଡ ଆମ ସହିତ ସେୟାର କଲେ ଏତେ ସୁନ୍ଦର ଥଟ୍ ତ ଯଦି ଆପଣଙ୍କ ଲାଇଫରେ ଆପଣଙ୍କ ଘରେ ଏମିତି କେହି ଅଛନ୍ତି ଆପଣଙ୍କର ପ୍ରିୟ ଗୃହପାଳିତ ପ୍ରାଣୀ ତାହେଲେ ଜଣେଇ ଦିଅନ୍ତୁ ଆମକୁ ଡାଏଲ କରନ୍ତୁ ନମ୍ବର 06712303153 ନମ୍ବରଟି ଆଉଥରେ କହି ରଖୁଛି 06712303153 ଷ୍ଟେ ଟ୍ୟୁନ୍ ଦିଲ୍ ସି ଦିଲ୍ ତାକ୍

0: ସୋ ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ୍ ଆଫ୍ଟରନୁନ୍, ବୋଲ ଗୋବିନ୍ଦ ମିଶ୍ର, ସୁଲେଖା, କେମ୍ରା ବ୍ଲକ, ଜାଟକା ଜିଲ୍ଲାରୁ କହୁଛି।
0: ଗୋବିନ୍ଦ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। ଆଣ୍ଡ କଣ କହିବେ, ଆଜିର ସନ୍ଡେ ଆଫ୍ଟରନୁନ୍ କେମିତି ଚାଲିଛି?
1: ଠିକ୍ ଚାଲିଛି ମ୍ୟାଡମ୍। ଆଚ୍ଛା, ମାନେ ସେ ମୋର ଗୋଟେ ମାନେ ବହୁତ ଆପଣାର ବହୁତ ନିଜର ଗୋଟେ ମୋର ଗାଈ ଅଛି, ତାର ନାଁ ମୁଁ ତାକୁ ଦେଇଛି ରାଧା। ଆମର ମୋର ବାପା ବି ଆଗରୁ ଆମର ବହୁତ ଗାଈ ଥିଲେ, ମୋର ବାପା ସମସ୍ତଙ୍କ ଗାଈର ନାମ ଦେଉଥିଲେ। ଏବେ ଆମେ ଗୋଟେ ଗୋଟେ ଗାଈ ରଖିଛୁ, ତାର ନାଁ ହଉଛି ରାଧା। ତାର ମାନେ ସବୁଦିନ ତାକୁ ମାନେ ନାଇଁ, ସବୁଦିନ ମୁଁ ତାକୁ ମାନେ ଗଧାଏ, ତାକୁ ତାର ସେବା କରେ। ତାର ମାନେ ଦେହରେ ଗୋଟେ କଲା କଲା ପୋକ ଥାଏ ନା, ତାକୁ ସବୁ ସଫା କରେ। ମୋର ଜୀବନ ଥାଏ ତାକୁ ଯଦି ମାନେ ନାଇଁ ଦେଖିଲେ ନାଇଁ ଇଏ କରିଦେ, ମୋର ତାକୁ ଖାନା ଦେଇ ସାରିଲେ ଯାଇକି ଆମେ ଖାନା ଖାଉ।
0: ସେମାନେ ଆମ ଫ୍ୟାମିଲିର ଗୋଟେ ପାର୍ଟ ପାଲଟି ଯାଆନ୍ତି, ଆମ ପରିବାରର ସଦସ୍ୟ ଭଳି ସେମାନେ ଚଳନ୍ତି। ଆମେ ବହୁତ ଇମୋସନାଲି ଆଟାଚ ହେଇଯାଉ ସେମାନଙ୍କ ସହିତ।
1: ସେ ବି ମତେ ଦେଖିଲେ ପୁରା ମତେ ଦେହକୁ ଚାଟି ପକେଇବ, ମୋ ପାଖକୁ ଗଲେ ସେ ପୁରା ମାନେ ବହୁତ ମାନେ ସେ ମାନେ ଗୋଟେ ପ୍ରକାର ଟାଇପ୍ ର ଖୁସି ହେଇଯାଏ। ତା ଖୁସିରେ ଆମ ପୁରା ବହୁତ ଖୁସି ଲାଗେ।
0: ଯାହା ହଉ, ଆପଣ ଆପଣଙ୍କ ରାଧା ବିଷୟରେ ସେୟାର କଲେ ଆମ ସହିତ। ଆପଣ ବି ସୁସ୍ଥ ରୁହନ୍ତୁ ଏବଂ ଆପଣଙ୍କ ରାଧା ମଧ୍ୟ ସବୁବେଳେ ସୁସ୍ଥ ରହୁ। ଆଣ୍ଡ ଆପଣ ଆମ ସହିତ ଏତେ ଥଟ୍ ସେୟାର କଲେ, ସେଥିପାଇଁ ଥ୍ୟାଙ୍କ ୟୁ,
1: ଧନ୍ୟବାଦ।
0: ସୋ କଣ ରହିଛି ଆପଣଙ୍କର ଏମିତି ପେଟ୍ ସ୍ଟୋରୀ, ତ ଆପଣ ବି କଣ ରଖି ପାଳିଛନ୍ତି କି ଏମିତି କିଛି ଗୃହପାଳିତ ପ୍ରାଣୀ ଯିଏ ଆପଣଙ୍କର ପୋଷା ମାନି ଯାଇଛନ୍ତି, ଆପଣଙ୍କ ପରିବାରର ଗୋଟେ ପାର୍ଟ ପାଲଟି ଯାଇଛନ୍ତି? କରନ୍ତୁ ଆପଣଙ୍କ ମନର କଥା ଆମ ସହିତ ଡାଏଲ କରି। ନମ୍ବରଟି ହେଉଛି 0671230।

0: ମୋର ମୁଁ ଖାଇବାକୁ ଦେଲା ବେଳେ ସେ ମୋ ହାତରୁ ଆଜ୍ଞା ନେଇକି ଖାଇଦିଏ
1: ଆଜ୍ଞା,
0: ଆଉ ମତେ ମଧ୍ୟ ବହୁତ ମୋର ମୋର ସେବା ସେ କରିଛି ଆଜ୍ଞା, ତାକୁ ଏପର୍ଯ୍ୟନ୍ତ ଭୁଲି ପାରୁନି, ଆଜି 5 ବର୍ଷ ହେଲା ଚାଲିଗଲାଣି, ତାକୁ ତାକୁ ଯିଏ ବି ଖାଇବାକୁ ଦିଏ କାହା ହାତରୁ ଖାଇବନି, ମୋ ରାତିରେ ଖାଏ ଆଜ୍ଞା, ତେଣୁ ତାର ସ୍ମୃତିଟାକୁ ଭୁଲି ପାରୁନି ଆଜ୍ଞା,
1: ମାନେ
0: ଏତେ ସୁନ୍ଦର ସେ ଥିଲା, ଗଲା ମାନେ ପାଖରେ ଆଜି ମାନେ ଉପରକୁ ଚଢିଯିବ ଆଉ ଚାଚିଦେବ ଦେହକୁ ମୋର।

0: ସୁନ୍ଦର ସେ ଥିଲା ଗଲା ମାନେ ପାଖରେ ମାନେ ଉପରକୁ ଚଢିଯିବ ଆଉ ଚାଚି ଦବ ଦେହକୁ ମୋର ଆଉ ତାକୁ ଏପର୍ଯ୍ୟନ୍ତ ତା ସ୍ମୃତି ଯାହା ସେ ମୋର କରିଥିଲା ମୁଁ ମାନେ ଭୁଲିପାରୁନି ମତେ ମତେ ତର ଗୋଟେ ଦିନେ ମୁଁ ମାନେ ଦାଣ୍ଡ ପିଣ୍ଡାରେ ଶୋଇଛି ମୋ ପାଖରେ ଗୋଟେ ସାପ ଖେଳୁଛି ସେ କୁକୁର ମାନେ ରେଜର ବୁକିଲେ ଆବାଜ କଲା ଘର ଲୋକ ଉଠି ଦେଖିଲେ କଣ ସାପ ଦେଉଛି
1: ଜାଣିଛନ୍ତି
0: ମନୁଷ୍ୟ ଆଜି ତାର ମାନେ ଭୁଲି ଯାଉଛି ଯେ ହିଂସା
1: ଆମେ ଏମାନେ ଶିଖିବା କଥା ଯେ
0: ଗୋଟେ ପଶୁକୁ ଯଦି ଆପଣ ଖଣ୍ଡିଏ ରୁଟି ଦେଇଥିବେ ଆପଣ ଘର ପାଖରେ ପଡିକି ରହିଥିବେ
1: ଯା ହଉ ଆପଣ ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ ପ୍ରସନ୍ନ ଭାଇ ଆପଣଙ୍କୁ ବହୁତ ବହୁତ ଥ୍ୟାଙ୍କ ୟୁ ସୋ ଇଥିଲେ ପ୍ରସନ୍ନ ଭାଇ ସତରେ ଏମାନେ ଆମକୁ ଆମ ସହିତ ସିଧାସଳଖ କଥା ହେଇପାରନ୍ତିନି ଆମ ଭାଷା କହିପାରନ୍ତିନି କିମ୍ବା ଆମ ଭଳି ବୁଦ୍ଧି ବିବେକ ଏମାନଙ୍କର ନଥାଏ କିନ୍ତୁ ଯେଉଁ ସାମାନ୍ୟ ବୁଦ୍ଧି ଥାଏ ତାଙ୍କର ସେଇ ଅଣ୍ଡର ଡେଭଲପ୍ଡ ବ୍ରେନ୍ ବି ସେମାନେ ଆମକୁ କେତେ ସାହାଯ୍ୟ କରିଥାନ୍ତି ଯେମିତି ପ୍ରସନ୍ନ ଭାଇ କହୁଥିଲେ କି ତାଙ୍କର ଜୀବନ ମଧ୍ୟ ବଞ୍ଚିଛନ୍ତି ତାଙ୍କର ଏଇ ଯେଉଁ ପ୍ରାଣୀ ସେ ରଖିଥିଲେ ତ କ'ଣ ରହିଛି ଆପଣଙ୍କର ଏମିତି ପେଟ୍ ଷ୍ଟୋରୀ ସେୟାର କରନ୍ତୁ ଆଜି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ ମୋ ସହିତ ମାନେ ସୁଭି ସହିତ ଡାଏଲ୍ କରନ୍ତୁ ନମ୍ବର 0671230315

0: ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଆଜ୍ଞା, ଗୁଡ୍ ଆଫ୍ଟରନୁନ୍,
0: କୁହନ୍ତୁ।
1: ଆଜି କଣ ଟୋନ୍ଟା ଟିକେ ମୋଟା ଶୁଆ ହଉଛି,
0: ଟିକେ ଥଣ୍ଡା ହେଇଯାଇଛି, ଟିକେ ଦେହ ଭଲ ନାହିଁ, ତଥାପି ଆପଣଙ୍କ ପାଖରେ ଆସି ହାଜିର ହେଇଯାଇଛି।
1: ସେଇଆ ମୁଁ ଟୋନ୍ରୁ ଅନୁମାନ କଲି, ପ୍ରାୟ ଥଣ୍ଡା ହେଇଛି।
0: ଠିକ ଅଛି, କଣ କରିବା, ଏମିତି ତ ବେଳେବେଳେ ଦେହ ଖରାପ ଲାଗିଥିବ, କିନ୍ତୁ ନିଜକୁ ପୁଣି ଟିକେ ସୁସ୍ଥ କରିବା, ପୁଣି ବ୍ୟାକ୍ ଟୁ ନର୍ମାଲ ଆସିଯିବା। କିନ୍ତୁ କୁହନ୍ତୁ କଣ କହିବେ, ଆଗ ଆପଣଙ୍କ ନାଁ ଠିକଣା କହିଦିଅନ୍ତୁ, ତାପରେ କଥା ହେବା।
1: ଆଜ୍ଞା, ମୁଁ ଡକ୍ଟର ସମୀର ଖଟୁଆ, ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ାରୁ କହୁଛି।
0: ସମୀର ଭାଇ, ଆପଣଙ୍କ ଆମ ଶୋକୁ ୱେଲକମ୍, କଣ କହିବେ ଆଜିର ଟପିକ ବିଷୟରେ?
1: ଆଜ୍ଞା, ମୁଁ ତ ଚାରି ପ୍ରକାର ଜନ୍ତୁ ଆଜ୍ଞା ରଖିଛି, ଗାଈ ବାଛୁରୀ ଅଛନ୍ତି, ଶୁଆ ଅଛନ୍ତି, କୁକୁର ଅଛନ୍ତି, ବିଲେଇ ଅଛନ୍ତି, ଆମେ ସହଜେ ପଶୁ ଡାକ୍ତର
0: ନିହାତି ସେମାନଙ୍କୁ ଆପଣ ଠିକ କରିପାରନ୍ତି, ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଆପଣ ନିଅନ୍ତି, ସେଇଟା ଗୋଟେ ବହୁତ ବଡ ସେବା କହିବାକୁ ଗଲେ।
1: ନିଶ୍ଚିତ ଭାବେ, ମୁଁ ଯୁଆଡେ ଯାଇଥିବି ମୋ ଟୋନ୍ଟାକୁ ସେ ମାର୍କ କରିଦେଇଛନ୍ତି।
0: ଆଜ୍ଞା,
1: ଆସିଲା ମାତ୍ରେ ସମସ୍ତେ ସ୍ୱାଗତ କରିବେ, ସାଲ୍ୟୁଟ୍ ମାରିବେ ତାଙ୍କ ପ୍ରଣାଳୀରେ।
0: ନିହାତି, ମାନେ ଯା ହଉ, ସେମାନେ କହି ନ ପାରିଲେ ବି ଆପଣ ତାଙ୍କର ଦୁଃଖ, ମାନେ ତାଙ୍କ ଦୁଃଖ ରୋଗ ଏସବୁକୁ ବୁଝିକି ସେମାନଙ୍କୁ ମାନେ ଚିକିତ୍ସା ଯୋଗାଇ ଦିଅନ୍ତି, ସେଟା ଗୋଟେ ବହୁତ ବଡ ସେବା, ସେଥିପାଇଁ ଆପଣଙ୍କୁ ମଧ୍ୟ ଦିଲସେ ଥ୍ୟାଙ୍କ ୟୁ।
1: ହଁ, ରାତି 9-10 ଯଦି ଆସିବି ଘରକୁ, ପାଟି ଶୁଣିଲା ମାତ୍ରେ ସମସ୍ତେ ତାଙ୍କ ପ୍ରତି ଉତ୍ତର ଦେବେ।
0: ଯା ହଉ, ବହୁତ ବଢିଆ କଥା ସେୟାର କଲେ ଆମ ସହିତ, ଜାଣିକି ବହୁତ ଖୁସି ଲାଗିଲା ଆପଣ ସେମାନଙ୍କର ମଧ୍ୟ ସେବା ଯତ୍ନ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ଆଉ ଥରେ ରେନ୍ବୋ, ପୁରା ହୋଲ୍ ରେନ୍ବୋ ଫ୍ୟାମିଲି ତରଫରୁ ବହୁତ ସାରା ଢେର ସାରା ଥ୍ୟାଙ୍କ ୟୁ।
1: ଆଜ୍ଞା ଆଜ୍ଞା, ରହିଲି,
0: ନମସ୍କାର। ଏ ଥିଲେ ସମୀର ଭାଇ, ତ ପଶୁ ଡାକ୍ତର ହିସାବରେ ବା ପ୍ରାଣୀ ଚିକିତ୍ସକ ହିସାବରେ ସେ କେତେ ସୁନ୍ଦର ଭାବରେ ଯତ୍ନ ନେଇଛନ୍ତି ମାନେ ଜୀବଜନ୍ତୁ ମାନଙ୍କର, ତ କଣ ରହିଛି ଆପଣଙ୍କର ପେଟ୍ ଷ୍ଟୋରି, କଣ ରହିଛି ଆପଣଙ୍କର ମେମୋରି ଆପଣଙ୍କର ପ୍ରିୟ ଗୃହପାଳିତ ପ୍ରାଣୀ ସହିତ, ମାନେ ଆପଣଙ୍କର ପେଟ୍ ସହିତ, ସେୟାର କରିଦିଅନ୍ତୁ କଲ୍ ଯୋଗେ, ଡାଏଲ କରନ୍ତୁ ନମ୍ବର 0671230315। ଷ୍ଟେ ଟ୍ୟୁନ୍, ଦିଲ୍ ସେ ଦିଲ୍ ତାକ୍।

0: ପାଳିତ ପ୍ରାଣୀ ହେଉଛନ୍ତି କୁକୁର ଏବଂ ବିଲେଇ।
1: ଆଜ୍ଞା।
0: ସେମାନେ ମଣିଷ ଠାରୁ ମଧ୍ୟ ବହୁତ ଭଲ।
1: ଆଜ୍ଞା।
0: ସବୁ ପଶୁ ପକ୍ଷୀ ମାନେ ଆଉ ସେମାନେ ତାଙ୍କୁ ଯଦି ଆମେ ଯେତେ ଏଇ ଯୋଉ କୁକୁର ବିଲେଇ ଯୋଉ ମୁଁ ରଖିଛି ଘରେ ଆଉ ତାଙ୍କୁ ଯେତେ ସ୍ନେହ ଶ୍ରଦ୍ଧା କଲେ ସେମାନେ ତାଠାରୁ ଅତ୍ୟଧିକ ଆମକୁ ସାହାଯ୍ୟ ସହଯୋଗ କରନ୍ତି। ତାଙ୍କୁ ମୁଁ ମଧ୍ୟ ବହୁତ ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବ୍ୟ ଦେଇଥାଏ ଯେ ବିଭିନ୍ନ ପ୍ରକାରରେ ଆମ ପାଖରେ ରହିଥାନ୍ତି, ବିପଦରୁ ରକ୍ଷା କରିଥାନ୍ତି। ଦେଖିବେ କୁକୁର ମାନଙ୍କୁ ଗୋଟେ କିଛି ନ ଦେଖିଲେ ସେମାନେ ଭୋକିବେ ନାହିଁ। ପାପ ହଉ, ଚୋର ହଉ, ଡକାୟତ ହଉ, ଅଜଣା ବ୍ୟକ୍ତି ହଉ, ଦେଖିଲେ ସେମାନେ ଭୋକନ୍ତି, ଯାହାଦ୍ୱାରା କି ଆମକୁ ସେମାନେ ସତର୍କ କରାଇ ଦିଅନ୍ତି, ସାବଧାନ କରିଦିଅନ୍ତି, ଜଣେଇ ଦିଅନ୍ତି ସବୁ କିଛି।
1: ତେଣୁ
0: କୁକୁର ବିଲେଇ ଏଇ ଦୁଇଟି ଆମ ଘରେ ଅଛନ୍ତି, ତାଙ୍କୁ ମୁଁ ଭଲ ପାଏ।
1: ବା ବହୁତ ସୁନ୍ଦର କଥା କହିଲେ, ସେଥିପାଇଁ ବୁଲୁ ଭାଇ ଆପଣଙ୍କୁ ଦିଲ ସେ ଥ୍ୟାଙ୍କ ୟୁ।
0: ଧନ୍ୟବାଦ ମ୍ୟାଡମ, ନମସ୍କାର।
1: ନମସ୍କାର। ବୁଲୁ ଭାଇ ସେୟାର କଲେ ତାଙ୍କର ଥଟ୍। ଆମେ ସାଧାରଣତଃ ସମସ୍ତେ ଆମ ଘରେ କୁକୁର ବିଲେଇ ଏସବୁ ପାଳିଥାଉ। କଣ ରହିଛି ଆପଣଙ୍କର ପେଟ୍ ଷ୍ଟୋରି ସେୟାର କରିଦିଅନ୍ତୁ ସୋ ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ ଜରିଆରେ, କାହିଁକି ନା ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ ସେ ଦିଲ ତକ। ଡାଏଲ କରନ୍ତୁ ନମ୍ବର 0671230315।

0: ଶ୍ରୀ ଆମ ପାଖରେ ପହଞ୍ଚି ଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାଡାମ ନମସ୍କାର।
0: ନମସ୍କାର,
1: ମୁଁ ବୁଲୁ ପଟ୍ଟନାୟକ ଘସିପୁର ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
0: ବୁଲୁ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। ବଟ ବୁଲୁ ଭାଇ, ଆପଣ ଯେଉଁଥିରେ ମୋତେ ଶୁଣୁଛନ୍ତି ତାର ଭଲ୍ୟୁମ୍ ଟିକେ ଲୋ କରିଦିଅନ୍ତୁ, କାହିଁକି ନା ମୋତେ ମୋର ଆୱାଜ ଫିର୍ସେ ଶୁଣା ହଉଛି। ତ ଆମେ ଆପଣଙ୍କ ସହିତ ଟିକେ କ୍ଲିୟରଲି କଥା ହବା, କଣ କହିବେ ଆଜିର ଟପିକ ବିଷୟରେ?
1: ମ୍ୟାଡାମ ଆଜିର ଟିକେ ଟପିକଟା ମୁଁ ଶୁଣିପାରିଲି ନାହିଁ, ଏତିକି ଭଲ ରୂପେ ଆସୁନି ସାଉଣ୍ଡ।
0: ଆଜିର ଟପିକ ରହିଛି କି କଣ ରହିଛି, ଆପଣଙ୍କର ପ୍ରିୟ ଗୃହପାଳିତ ପ୍ରାଣୀଙ୍କ ସହିତ ମେମୋରି।
1: ମୋର ଗୃହ

0: ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର
1: ଆଜ୍ଞା, ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ, ଆପଣଙ୍କୁ ଆମ ଶୋ କୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟ? ଓହୋ, ଟପିକ ପୂର୍ବରୁ ହିଁ କଲ୍ ଟି ଡିସ୍କନେକ୍ଟ ହେଇଯାଇଛି କୌଣସି କାରଣରୁ। ମେକ୍ ଶୋର ଯଦି ଆପଣ ଆମ ସହିତ କଥା ହେଉଛନ୍ତି, ଏମିତି ଜାଗାରେ ଛିଡ଼ା ହେଇ କଥା ହୁଅନ୍ତୁ ଯେଉଁଠି ଆପଣଙ୍କର ନେଟୱାର୍କ ଠିକ ଭାବରେ ଆମ ପାଖରେ ପହଞ୍ଚି ପାରୁଥିବ ଆଣ୍ଡ ଆପଣ ଆମ ସହିତ କ୍ଲିଅରଲି କଥା ହେଉଥିବେ। ଟିକେ ନଏଜ୍କୁ ଆଭଏଡ୍ କରନ୍ତୁ ଏବଂ କଥା ହୁଅନ୍ତୁ ଆମ ସହିତ। ଡାଏଲ୍ କରନ୍ତୁ ନମ୍ବର 0671230315। ଆପଣଙ୍କ ସହିତ କଥା ତ ଜାରି ଥିବ, ବଟ୍ ତା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚିଦେଉଛି ଗୋଟେ ଖାସ ମ୍ୟୁଜିକାଲ ଟ୍ରାକ୍ ଆଣ୍ଡ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ପ୍ରଥମ ପ୍ରେମର ପ୍ରଥମ ପୁଲକ ଚୋରି କରେ ମୋର ମନ, ଖୋଜି ହୁଏ ରାତି ଦିନ, ତୁ ମୋ ଆରମ୍ଭ ତୁ ମୋ ଶେଷ, ତୋ ସିନ୍ଥିର ଦେବୀ ନାଲି ସିନ୍ଦୁର, ସାକ୍ଷୀ ରହିଲା ସୂର୍ଯ୍ୟ ମନ୍ଦିର। ନମସ୍କାର, ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
0: ଆପଣଙ୍କ ଇଣ୍ଟ୍ରୋଡକ୍ସନ୍ ରୁ ହିଁ ଆମେ ଜାଣିଦେଇଛୁ କି ଚନ୍ଦ୍ରକାନ୍ତ ଭାଇ ଆସିଗଲେ ଆମ ସହିତ କନେକ୍ଟ।

0: ଚନ୍ଦ୍ରକାନ୍ତ ଭାଇ ଆପଣଙ୍କୁ ଆମ ଶୋ କୁ ୱେଲକମ୍ କଣ କହିବେ ଆଜିର ଟପିକ୍ ବିଷୟରେ ଆପଣ ଶୁଣୁଥିଲେ ନା ପକ୍କା ଆମକୁ ଶୁଣୁଥିଲେ ତ ଏପର୍ଯ୍ୟନ୍ତ
1: ଆଚ୍ଛା
0: ଠିକ ଅଛି ତାହେଲେ କହିଦଉଛି ଟପିକ ଟି ଆଜି ହଉଛି ଆମେ ନା ଘରେ ଯେମିତି ଆମର ଗୃହପାଳିତ ପ୍ରାଣୀ ମାନେ ଥାନ୍ତି ଆପଣଙ୍କର କଣ ରହିଛି ସେମାନଙ୍କ ସହିତ ମେମୋରି ସେୟାର କରନ୍ତୁ ଆମ ସହିତ
1: ନିଶ୍ଚିନ୍ତ ଗୃହପାଳିତ ପ୍ରାଣୀ ଯେମିତି ଆମର ଆମ ଘର ତ ସେମିତି କିଛି ଗୃହପାଳିତ ପ୍ରାଣୀ ଥିଲେ ଆଗରୁ ଯେତେବେଳେ ବୁଢ଼ୀ ମା ବଞ୍ଚିଥିଲେ ଆଉ ଆମର ସେତେବେଳେ ଆମେ ଛେଳି ରଖିଥିଲୁ ଗୃହପାଳିତ ଛେଳି ରଖିଥିଲୁ ତା ସହିତ ଗାଈ ମଧ୍ୟ ରଖିଥିଲୁ ଆଉ ସେତେବେଳେ ମଧ୍ୟ ଛେଳି ବହୁତ ଆମେ ମୁଁ ମଧ୍ୟ ସେତେବେଳେ ଛେଳିକି ହଉ ଗାଈକି ହଉ ଆମେ ଖାଇବାକୁ ଦଉଥିଲୁ ଆମ୍ବ ପତ୍ର କଦଳୀ ପତ୍ର ଏସବୁ ଆମେ ଦଉ ଆଉ ତାପରେ ଏସବୁ ଖାଇବାକୁ ଦଉ ଆଉ ଯେତେବେଳେ ଛେଳିଟା ସେଇ ଛେଳି କ୍ଷୀର ଆଉ ଗାଈ କ୍ଷୀର ମଧ୍ୟ ମୁଁ ବହୁତ ମଧ୍ୟ ପିଉଛି ବହୁତ ମାନେ ଛୋଟବେଳେ କିନ୍ତୁ ଏବେ ଆଉ ସେମିତି ଆମର କେହି ଗୃହପାଳିତ ପଶୁ ଆମେ ରଖିନୁ କିନ୍ତୁ ଆଉ ସେମିତି ଘର ଫର ଜାଗା ସର୍ଟେଜ ଯାହାଫଳରେ ଆମେ ରଖିପାରୁନୁ କିନ୍ତୁ ରଖିବା ପାଇଁ ଇଚ୍ଛା ଅଛି କିନ୍ତୁ ରଖି ହଉନି କାହିଁକି ଜାଗା ନାହିଁ ସେଠି ସେଥିପାଇଁ ରଖି ହଉନି ଆଉ ଛେଳିଟା ମରିଗଲା ଆମର ରଖିଥିଲୁ ଗୋଟେ ଛେଳି ରଖିଥିଲୁ ଗାଈ ତ ମରିନି ଗାଈ ଆମେ ବିକିଦେଲୁ କୌଣସି ଇଏ ପରିସ୍ଥିତି ସକାଶେ କିନ୍ତୁ ଛେଳିଟା ମରିଗଲା ବହୁତ ବହୁତ ବଢିଆ ଛେଳିଟା ଥିଲା ଆଉ ତାକୁ ମାନେ ସେ କିଛି ଭଲ ଯେତେବେଳେ ଯାହା ଡାକିଦେଉ ତା ନାଁ ଧରିକି ସେ ଆସିଯାଏ ଆମେ ତାକୁ ମଧ୍ୟ ଖାଇବାକୁ ଦଉ ଆମେ ତାକୁ ଚରିବାକୁ ନଉ ମଧ୍ୟ ବିଲକୁ ମଧ୍ୟ ଚରିବାକୁ ନଉ ଆମର କିନ୍ତୁ ସେ ମରିଗଲା ଯେତେବେଳେ ବହୁତ ମନ ମୋର ଦୁଃଖ ହେଇଥିଲା ଛେଳିଟା ମରିଗଲା ଆଉ କିଛି ଦିନ ପରେ ଛେଳି ଛୁଆ ଦେଇଥାନ୍ତା କିନ୍ତୁ ମରିଗଲା ଆଉ
0: ସତରେ ସେମାନେ ଚାଲିଗଲେ ଆମ ଜୀବନରୁ ବହୁତ ଦୁଃଖ ଲାଗେ କିନ୍ତୁ ସେମାନଙ୍କ ସହିତ ବିତେଇଥିବା ଗୋଟେ ଏଇ ଯୋଉ ଯେତେ ଖୁସି ରହିଛି ସେସବୁ ଗୋଟେ ମେମୋରି ହେଇକି ରହିଯାଏ ଥ୍ୟାଙ୍କ ୟୁ ଚନ୍ଦ୍ରକାନ୍ତ ଭାଇ ଥ୍ୟାଙ୍କ ୟୁ ଚନ୍ଦ୍ରକାନ୍ତ ଭାଇ ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ ସେଥିପାଇଁ ଦିଲ୍ସ ଥ୍ୟାଙ୍କ ୟୁ ନମସ୍କାର ଏଥିଲେ ଆମର ରେଗୁଲାର ଲିସନର ଚନ୍ଦ୍ରକାନ୍ତ ଭାଇ ସେୟାର କଲେ ଆମ ସହିତ କି ସତରେ ସେମାନଙ୍କର ଜୀବନକାଳ ଆମ ଜୀବନକାଳ ଅପେକ୍ଷା ସାମାନ୍ୟ ହେଇଥାଏ ବହୁତ ସ୍ୱଳ୍ପ ହେଇଥାଏ ହେଲେ ବି ସେଇ ଭିତରେ ସେମାନେ ଆମ ସହିତ ଏତେ ଇମୋସନାଲି ଆଟାଚ୍ ହେଇଯାଇଥାନ୍ତି ଆମର ଗୋଟେ ପରିବାରର ଅଂଶ ପାଲଟି ଯାଆନ୍ତି ଏବଂ ଆମକୁ ସାହାଯ୍ୟ ସହଯୋଗ କରିବା ସହିତ ଆମେ ମଧ୍ୟ ସେମାନଙ୍କ ସେବା ଯତ୍ନ କରିବାରେ ଏତେ ମସଗୁଲ ହେଇଯାଇଥାଉ କି ସେମାନେ ଗୋଟେ ଭଲ ମେମୋରି ପାଲଟି ଯାଆନ୍ତି ଯିବା ପରେ ସୋ କଣ ରହିଛି ଏମିତି ଆପଣଙ୍କର ମଜେଦାର ପେଟ୍ ଷ୍ଟୋରି ମାନେ ଗୃହପାଳିତ ପ୍ରାଣୀଙ୍କ ବିଷୟରେ ମେମୋରି ସେୟାର କରନ୍ତୁ ସୁଭି ସହିତ ଅନ୍ ଦ ଶୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଡାଇଲ୍ କରନ୍ତୁ ନମ୍ବର 0671230353 ଷ୍ଟେ ଟ୍ୟୁନ୍ଡ

0: ସୋ ଆମେ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର୍ ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ସାଥିରେ ଅଛି ସେଓ ନିଜା ସୋନିଜା କଟାକରି କହୁଛି। ଆଉ ଚାଟିକୁ ବୋଧେ ମତି କରି ଯେ ଗୃହପାଳିତ ପଶୁର ମୁଁ ବହୁତ ଦାୟିତ୍ୱ ନଉଛି। ଆଉ ମାନେ ଗୃହପାଳିତ ପଶୁକୁ ବି ମାନେ ଯୋଉ ମୋ ଆମର ଘରେ ଗାଈ ହେରିକା କିଛି ନାହିଁ, କିନ୍ତୁ ଅନ୍ୟ ଗାଈ ମାନଙ୍କର ମୁଁ ସବୁ ଦାୟିତ୍ୱ ନଉଛି। ତାଙ୍କୁ ଖାଇବାକୁ ଦଉଛି, ଆଉ ଭାତ ହେରିକା ଦଉଛି, ଆଗ ଭାତ ରନ୍ଧା ହଉଛି ତାଙ୍କୁ ଦଉଛି, ପାଣି ବି ଦଉଛି ପିଇବାକୁ, ଆଉ ତାଙ୍କୁ ତୋରାଣି ପେଜ ବି ଦଉଛି, ଆଉ ଗରମ ତୁଣ ତରକାରୀ ରାନ୍ଧିଲେ ବି ଥଣ୍ଡା ହେଇଗଲେ ତାଙ୍କୁ ବି ଦଉଛି ଖାଇବାକୁ। କିନ୍ତୁ ଆମର ତ ଗାଈ ଗୋରୁ ବାନ୍ଧିବାକୁ କିଛି ସୁବିଧା ନାହିଁ, କିନ୍ତୁ ଅନ୍ୟ ଗାଈ ମାନଙ୍କୁ ଦଉଛି। କିନ୍ତୁ ଗାଈ ମାନଙ୍କୁ ଦେବ କିନ୍ତୁ ଭାରି ଭଲ ଲାଗେ। ଆଉ ସେଥିରେ ଚଳେଇ ମାନେ ପକ୍ଷୀ ସବୁ ଅଛନ୍ତି ଆମ ଗାଡି ଆଡୁ ଭାବୁଛନ୍ତି, ସେମାନଙ୍କୁ ସବୁ କିଛି ଖାଦ୍ୟ ଦଉଛି ଖାଇବାକୁ, କାହିଁକି ନା ଆମ ଗୋଟେ ଯେମିତି ଗୋଟେ ଜୀବନ ଅଛି, ତାଙ୍କର ବି ସେମିତି ଗୋଟେ ଜୀବନ ଅଛି, ସେମାନଙ୍କୁ ବି ଭୋକ ହଉଛି। ସେଥିପାଇଁ ମୁଁ ସେମାନଙ୍କୁ ବି କିଛି ଖାଦ୍ୟ ଦଉଛି ଖାଇବାକୁ, ଯେମିତି ଅମୃତା ଅଣ୍ଡା ହଉ, ଯେମିତି ସେଉ ହଉ, ଚଢେଇ ମାନଙ୍କୁ ଦଉଛି, ଆଉ ଗାଈ ମାନଙ୍କୁ ଦଉଛି, ଆମ୍ବ ହଉ ସେମାନେ ଖାଉଛନ୍ତି। ଆଉ ଆମକୁ ଯଦି ଭୋକ ହଉଛି ସେମାନଙ୍କୁ ଯଦି ଆଣିକି ଦିଆ ମାନେ ସବୁ ଲୋକ ଦିଅ ଯେ ବହୁତ ପୂଜ୍ୟ ଅର୍ଜନ ହୁଅନ୍ତା।
0: ଯା ହଉ ସୁନ୍ଦର ଭଉଣୀ, ଏତେ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କଲେ, ସେଥିପାଇଁ ବହୁତ ବହୁତ ଥ୍ୟାଙ୍କ ୟୁ। ସୋ ଏଥିଲେ ସୁନିତା ଭଉଣୀ ଆମ ସହିତ କନେକ୍ଟ ହେଇଥିଲେ କଟକ ଫ୍ରେଣ୍ଡ, କହିଲେ କି ଗୃହପାଳିତ ଆମେ ତାଙ୍କୁ ପାଳିଥାଉ ବା ନ ପାଳିଥାଉ, ଯଦି ଆମ ଆଖପାଖରେ ଆମେ କୌଣସି ପ୍ରାଣୀଙ୍କୁ ଦେଖୁଛେ, ଯେମିତି ଗାଈ ହେଲେ, କୁକୁର ହେଲେ, ବିଲେଇ ହେଲେ, ସେମାନେ ବୁଲୁଛନ୍ତି, ଏଇ ଯୋଉ ଖରା ହେଉଛି, ଏ ଦିନରେ ପାଣିର ଅଭାବ ଯୋଗୁଁ ସେମାନଙ୍କର ବି ଚଳିବାରେ କଷ୍ଟ ହେଉଛି। କାରଣ ଠିକ ଯେମିତି ସୁନିତା ଭଉଣୀ କହିଲେ, ଆମର ଯେମିତି ଜୀବନ ଅଛି ସେମାନଙ୍କର ବି ସେମିତି ଜୀବନ ଅଛି। ତ ଆପଣ ଯଦି ଘରେ ବି ନ ପାଳିଛନ୍ତି, ବାହାରେ ଯେକୌଣସି ଜୀବଜନ୍ତୁଙ୍କୁ ଦେଖିଲେ ସେମାନଙ୍କୁ ପାଣି ଟୋପେ ଦିଅନ୍ତୁ, ଆପଣଙ୍କ ଘରେ ଯାହା ବି ଖାଇବାକୁ ଅଛି ଆପଣଙ୍କ ସାଧ୍ୟ ହିସାବରେ ଦିଅନ୍ତୁ, ଏବଂ ସେମାନଙ୍କର ଯତ୍ନ ନେବାକୁ ଜମା ବି ଭୁଲନ୍ତୁନି। ତ କ'ଣ ରହିଛି ଆପଣଙ୍କର ଏହି ସମ୍ବନ୍ଧୀୟ ମତାମତ ଦେଇଦିଅନ୍ତୁ ଜଲ୍ଦି ଜଲ୍ଦି, କାହିଁକିନା ସମୟ ବି ଧୀରେ ଧୀରେ ସରି ସରି ଆସୁଛି। ସୋ ଡାଇଲି ଲାଇଫ୍ ଚିଟ୍ଚାଟ୍।

0: ନେଇଯାଇଛି। ଚାଲନ୍ତୁ କଥା ହେଇଯିବା ଆମର ନେକ୍ସଟ କଲରଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
0: କୃପା ସିନ୍ଧୁ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ବିଷୟରେ ବହୁତ ସୁନ୍ଦର ପେଟ ଉପରେ ରଖିଛନ୍ତି,
0: ଆଜ୍ଞା,
1: ଜୀବଜନ୍ତୁ ଉପରେ। ଆମେ ମୁଁ ଗୋଟେ ବିଲାତି କୁକୁର ରଖିଥିଲି,
0: ଆଜ୍ଞା,
1: ମାନେ ତାକୁ ତିନି ଟାଇମ୍ ବୁଲେଇବା ଦରକାର,
0: ଆଜ୍ଞା,
1: ସକାଳ ଦିପହରେ ରାତିରେ। ଆଉ ତାର ସେତେ ଆଇଁଷ ଖାଏନି, କିନ୍ତୁ ଯାହା ସବୁ ନର୍ମାଲ ଏମିତି ଟମାଟୋ ଭେଣ୍ଡି ଏସବୁ ଜିନିଷ ଫଳ ଉପରେ ସେଉ ଏସବୁ ଖାଇବ, ଏଗୁଡା ସବୁ ଖାଇବ, କିନ୍ତୁ ତାକୁ ଆମେ ଟାଇମ ଦେଇପାରିଲୁନି ବୋଲି ତାକୁ ଆଉ ଜଣ ଘରୁ ଦେଇଦେଲୁ। ତିନି ଟାଇମ ତାକୁ ଧରି ନ ବୁଲିବ ଯଦି ସେ କୁକୁର ତମର ଇଏ ହବନି,
0: ଆଜ୍ଞା। ମୁଁ ପ୍ରଥମ ଥର ଶୁଣିଲି ଯେ ସାଧାରଣତଃ ନର୍ମାଲି କୁକୁର ମାନେ ଟିକେ ଆଇଁଷ ପ୍ରିୟ ହେଇଥାନ୍ତି, ଏମିତି ପରିବା ଫଳ ଖାଉଥିବା କୁକୁର କଥା
1: ମାନେ ଆଇଁଷ ଆମେ ଦେଇନଥାଉ ଜାଣିକି, ମାନେ ଏଗୁଡା ଦେଲେ ସେ ଖାଇବ, ଭାତ କ୍ଷୀର ଖାଉଛି, ମାନେ ସେ ସବୁ ତା ପାଇଁ ଗୋଟେ ଖାଦ୍ୟ ଆସିଥାଏ, କିଣା ହେଇକି ସେଟା ଗୋଡା ହେଇକି ଦିଆ ହୁଏ, ସେଟା ପେଟର ଯୋଉ ଥାଏ କ୍ଷୀର ଦିଆଯାଏ। ଆଉ ଆମର ଗୋଟେ ତାପରେ ଆଉ ଗୋଟେ ଶୁଆ ଆମେ ରଖିଥିଲି, ସେ ବହୁତ ଦିନ ରହିଲା, ସେ କେମିତି ଗୋଟେ ପଞ୍ଜୁରି କେମିତି ଗୋଟେ ହେଇଗଲା, ସେ ଖୋଲିକି ପଳେଇଲା,
0: ସେ ନିଜେ ନିଜେ ନିଜକୁ ଆଜାଦ କରିଦେଇଛି ଆପଣଙ୍କ ପାଖରୁ। ଯା ହଉ, ସେମାନେ ଏମିତି ନିଜ ବି ମାନେ ଆମେ ଯଦି ତାଙ୍କ ପ୍ରତି ଟିକେ ଅସାବଧାନ ହେଇଯିବା ତାହେଲେ ସେମାନେ ଏମିତି ହରକତ ବି କରିଥାନ୍ତି। ଯା ହଉ, ଆପଣ ସେୟାର କଲେ, ଆପଣଙ୍କ
1: ତଳେ ଗୋଟେ ଥିଲା ଉଡିଗଲା, ଗୋଟେ ଉପରେ କିନ୍ତୁ ଅଛି, ସେ ଆମେ ଗାଡି ହର୍ନ ବାଜିବ ମାନେ ଏଠି ସୁବିଧା ଆପଣଙ୍କର, ହର୍ନ ବାଜିବ ମାନେ ସେ ତାର ସାଉଣ୍ଡ ଆରମ୍ଭ ହବ, ମାମା ସବୁ ଡାକିବ,
0: ଆଜ୍ଞା।
1: ଆଉ ଆମର ସକାଳ ଛଅଟା ହେଲେ ମୁଁ ଉପରକୁ ଯାଏ ସବୁଦିନ ଛାତ ଉପରକୁ, ମାନେ କାଉ ପାରା ଅନେଇଥିବୁ,
0: ଆପଣ ତାଙ୍କୁ ଖାଇବା ଦିଅନ୍ତି,
1: ଆଉ ରୁଟି ସବୁ ଦିଆଯାଏ ସକାଳେ, ମାନେ ଗଲା ମାନେ ମୁଁ ପହଞ୍ଚିଲାନି ସେମାନେ, ସେ କେମିତି ପହଞ୍ଚିଯାନ୍ତି, ଚାଲିବ ତାଙ୍କର ରଡି ରାବ ଚାଲିବ,
0: ଆଜ୍ଞା, ନିହାତି। ଏବେ ଏବେକା ସମୟରେ ସେମାନଙ୍କୁ ଏମିତି ସୁସ୍ଥକର ଖାଦ୍ୟ ଦବା ଉଚିତ, କାରଣ ଚାରିଆଡେ ବି ଯେହେତୁ ଟିକେ ଟିକେ ପ୍ରଦୂଷଣ ହେଇଯାଉଛି, ଅଳିଆ ଆବର୍ଜନା ଆମେ ପକେଇ ଦଉଛେ, ସେମାନେ ଏଇ ଅଳିଆ ଆବର୍ଜନା ଖାଇଲେ ବି ସେମାନେ ବି ରୋଗଗ୍ରସ୍ତ ହେଇଯାଉଛନ୍ତି, ତାଙ୍କର ବି ଧୀରେ ଧୀରେ ସଂଖ୍ୟା କମିଯାଉଛି। ଯଦି ଆମେ ଏମିତି ଘରୋଇ ହିସାବରେ କିଛି ଆମ ଖାଦ୍ୟରୁ ସେମାନଙ୍କୁ ଦେଉଛେ ତାହେଲେ ସେମାନେ ବି ସୁସ୍ଥ ରହିପାରିବେ, ଆଣ୍ଡ ଆମ ପରିବେଶକୁ ବି ସେମାନେ ଆହୁରି ସ୍ୱାସ୍ଥ୍ୟକର ବନେଇ ପାରିବେ। ବହୁତ ସୁନ୍ଦର କଥା ସେୟାର କଲେ ଭାଇ ଆମ ସହିତ, ସେଥିପାଇଁ ଆପଣଙ୍କୁ ଦେଇଛି, ଥ୍ୟାଙ୍କ ୟୁ। ସୋ ସତରେ ବନ୍ଧୁ, ଏବେ ଧୀରେ ଧୀରେ ଚାରିଆଡେ ଅଳିଆ ଆବର୍ଜନା ଯେମିତି ବଢିଯାଉଛି, ଆମେ ବାହାରେ କେବେ କେବେ ପକେଇ ଦଉଛେ ଅଳିଆ ଆବର୍ଜନା, ଯେଉଁଥିରେ କି ସେମାନେ ମଧ୍ୟ କିଛି କିଛି ଖାଉଛନ୍ତି ଏବଂ ରୋଗଗ୍ରସ୍ତ ହେଉଛନ୍ତି, କାରଣ ଏଇସବୁ ପ୍ରାଣୀମାନଙ୍କର ରହିବା ନିହାତି ଆବଶ୍ୟକ ଆମ ପରିବେଶ ପାଇଁ। କଣ ରହିଛି ଆପଣଙ୍କର ପେଟ ଷ୍ଟୋରୀ, କଣ ରହିଛି ଆପଣଙ୍କର ପ୍ରିୟ ଗୃହପାଳିତ ପ୍ରାଣୀର କଥା, ସେୟାର କରିଦିଅନ୍ତୁ ଆମ ସହିତ। ଡାଏଲ କରନ୍ତୁ ନମ୍ବର 0671230315। ଚାଲନ୍ତୁ କଥା ହେଇଯିବା ଆମର ନେକ୍ସଟ କଲରଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଥିଲି।
0: ଡଲି ଭଉଣୀ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
2: ମ୍ୟାଡାମ ଧନ୍ୟବାଦ, ଟପିକ ବିଷୟରେ କହିବେ ମ୍ୟାଡାମ, ଆମ ଘରେ ଗୋଟେ ଗାଈଟେ ଥିଲା,
0: ଆଜ୍ଞା,
2: ତାକୁ ସେ ଆମ ଘରେ ତାକୁ କିଣିକିରି ଆଣିଥିଲୁ, ଆମେ ଫିଟେଇ ଦଉ, ସେ ଜନ୍ମ କଲା, ତାର ଗୋଟେ ଛୁଆ ବାଛୁଟେ, ଆମେ ତାକୁ ଫିଟେଇ ଦଉ, ସେ ଚରିକିରି ଆସେ, ଦିନ କଣ ହେଲା ତା ମାଆଟା କଣ କଲା, ଫିଟେଇ ଦେଇଛୁ ବାଛୁରୀ ଘରେ, ଗାଈ ଯାଇଛି ଚରିବାକୁ, ଇଲେକ୍ଟ୍ରି କରେଣ୍ଟରେ ମରିଗଲା, ମରିଗଲା ଯେମିତି, ସେଠୁ 15-20 ଦିନର ବାଛୁରୀ ଛୁଆଟେ, ମାଈ ଛୁଆଟେ, ପୁଣି ସେଠୁ ତାକୁ କଣ କଲୁ, ଆମେ କଣ କରିବୁ, ଭାରି ଦୁଃଖ ଲାଗିଲା, ତାକୁ ସେଠୁ ଆମେ ତାକୁ ରଖିଲୁ, ରଖିକିରି ଅନ୍ୟ ଗାଈ ସବୁ କ୍ଷୀର ଲାଗୁଆ କରିକିରି ବାଛୁରୀକି ପପୁ ବୋତଲରେ ପୁରା 4-5 ଲିଟର କ୍ଷୀର ଦିନ ରାତି ହେଇକିରି ଆମେ ତାକୁ ଦେଇକିରି ବଞ୍ଚେଇକି ରଖିଲୁ, ସେ ଯେମିତି ଚୋକଡ ଘାସ ଗୋଟେ ଗୋଟେ ଟୋକିଲା, ତାକୁ ଆମେ ତାକୁ ଖାଇବାକୁ ଦେଲୁ, ଖାଇବାକୁ ଦେଲୁ

0: ଭଲ ଗାଈଟେ ହେଲା, ଭଲ ବଢିଆ ଗାଈଟେ ହେଇଗଲେ ଭାରି ନିରୀହ ଗାଈଟେ, ଏମିତି ଚାହୁଁଥିବ ସବୁ କରୁଥିବ, ସେ ଜନ୍ମ କଲା ଆଠ ଦଶ ଥର ସେ ଜନ୍ମ କଲା, ଜନ୍ମ କଲା ତାକୁ ସେଠୁ ଆମ ଗାଁରେ କହିଲେ ତାକୁ ବିକ୍ରି କରିଦିଅ। ସେଠୁ ଆମେ ତାକୁ କଣ କହିଲୁ, ଆମେ ଜାଣିପାରିଲୁନି, ଆମେ ତାକୁ ବିକ୍ରି କରିଦେଲୁ। ମୋ ସାନ ଭାଇ ଯିଏ ଆମର ଘର ପାଖରେ ତାକୁ ନେଇଥାଏ, ମୋ ସାନ ଭାଇ ତାକୁ ଗଲା ଦେଖିବାକୁ, ଦେଖିଲା ବେଳକୁ ସିଏ ତା ଦିଟା ଆଖିରୁ ଖାଲି ଲୁହ ବୋହୁଛି। ସେଠୁ ଆମେ ତାକୁ କଣ କହିଲୁ, ଟଙ୍କା ଦେଇକିରି ଯେତିକି ଟଙ୍କା ସିଏ ଦେଇଥିଲା, ଆମେ କହିଲୁ ଆଉ ପାଞ୍ଚଶହ ଟଙ୍କା ତ ଅଧିକା ନିଅ, ସେ ଗାଈଟାକୁ ଆମକୁ ଦେଇଦିଅ, ବୁଢୀ ଗାଈଟେ, ଆଉ ଆମ ଘରେ ସମସ୍ତେ କାନ୍ଦୁଛନ୍ତି, ଦେଇଦିଅ। ଆମେ ନ ଜାଣିପାରି ଛୁଆ ଟିକେ ବିକ୍ରି କରିଦେଲା, ଆମେ ନ ଜାଣିପାରି ଦେଇ ଦେଇଥିଲୁ, ଆମକୁ ଦେଇଦିଅ। ସେଠୁ ସେ ପାଞ୍ଚଶହ ଟଙ୍କା ବି ଅଧିକା ନେଲା, ହେଲେ ମୁଁ ଚାରି ପାଞ୍ଚ ଦିନ ରଖିଛି।
1: ଆପଣଙ୍କ ପାଖରୁ ନେଇଥିଲେ ତାଙ୍କ ମାନେ ନିଜ ନୀତିଦିନିଆ କାମ ପାଇଁ, ତ ଆପଣ ତାଙ୍କୁ ନେଇ ଆସିଲେ ପୁଣି?
0: ହଁ ପୁଣି ନେଇ ଆସିଲୁ, ସେ କିନ୍ତୁ ଆଉ ତାକୁ ଆମେ ଇଞ୍ଜେକ୍ସନ ଘରିକା ଦେଲୁ ଜନ୍ମ କରିବାକୁ, ବୁଢ଼ୀ ହେଇଯାଇଥିଲା ତାକୁ, ସେମିତି ପୁଣି ସାତ ଆଠ ବର୍ଷ ସେମିତି ରହିଲା। ସବୁ ଆମର ଗାଁ ଲୋକ କହିଲେ ତାକୁ କାହିଁକି ରଖିଛ, ତାକୁ ସିଏ ତ ଜନ୍ମ କରୁନି, ତାକୁ ଦେଇଦବ। ଆମେ କହିଲୁ ନାଇଁ, ସେ ଆମରି ଘରେ ଜନ୍ମ ଆମରି ଘରେ ମରିବ, ଆମେ ସେଠୁ ତାକୁ ଆଉ ଦେଲୁନି। ସେଠୁ ବେମାରୀ ପଡିଲା, ବେମାରୀ ପଡିଲା, ଏମିତି ତା ମୁଣ୍ଡ ଯେତେବେଳେ ବେମାର ତାକୁ ହେଲା, ସବୁ ଡାକ୍ତର ମାନେ ଆସି ଦେଖିଲେ କିଛି କାହିଁ କହିପାରିଲେନି, କହିଲେ ବୃଦ୍ଧାବସ୍ଥା ହେଲାଣି, ଏତେ ସେମିତି ହବ,
1: ଯେହେତୁ
0: ଗୋଟିଏ ଜାଗାରେ ପଡିଲା। ତା ବେକଟାକୁ ଏମିତି ଆମେ ଛଣ ଦେଇକିରି ବେକଟାକୁ ଉଚ୍ଚା ଭଳିଆ ରଖିଥାଉ, ସବୁ ବୋତଲରେ ଶେଷକୁ ପିଇଲା, କିଛି ଘାସ ଫାସ ଆଉ ଉଠି ପାରିଲାନି। ଏମିତି ଦି ମାସ ଖଣ୍ଡେ ପଡିଲା, ଆମେ ତାର ବହୁତ ସେବା କରୁଛୁ, ତାକୁ ଆଉଁସି ଦବୁ, ତାକୁ ଧୋଇଦବୁ, ଗରମ ଦିନ ଫ୍ୟାନ ଲଗେଇବୁ, ପୋଛି ପାଚି ଦବୁ, ସବୁ କରିବୁ। ସେସବୁ ମରିଗଲା ମ୍ୟାଡମ, ଏତେ ମନ ଦୁଃଖ ହେଲା, ତାକୁ ଆଣି ପୋତିଲୁ, ପୋତିକି ତା ଉପରେ ଗୋଟେ ବେଲ ଗଛ ଆମେ ଲଗେଇଦେଲୁ, ସେ ବେଲ ଗଛ ହେଲେ ହେଲାନି।
1: ଆଜ୍ଞା, ଯାହା ହଉ ବହୁତ ସୁନ୍ଦର କଥା ସେୟାର କଲେ, ବହୁତ ଖୁସି ଲାଗୁଛି ଶୁଣିକି କି ମାନେ ଯେଉଁଠି ମଣିଷ ମାନେ ନିଜର କାମ ସରିଗଲା ପରେ ଆମେ ଦେଇଦଉ, ମାନେ ସେମାନଙ୍କର ଯେତେବେଳେ ସେମାନେ ଆମକୁ ନିଡ୍ କରନ୍ତି ସେତେବେଳେ ଆମେ ତାଙ୍କୁ ଦେଇଦଉ, କିନ୍ତୁ ଆପଣ ସେଇ ସମୟରେ ସେମାନଙ୍କୁ ସେଇ ଗାଈକୁ ଆଣି, ସେଇ ବୁଢ଼ୀ ଗାଈକୁ ଆଣି ସେ ତାର ସେବା ଶୁଶ୍ରୂଷା କରିଛନ୍ତି ଶେଷ ପର୍ଯ୍ୟନ୍ତ, ନିହାତି ଆପଣଙ୍କ ପାଇଁ ତାର ପୁଣ୍ୟଫଳ ଜମା ହେଇ ରହିଛି ଏବଂ ତାର ଗୋଟେ ନିହାତି ଗୋଟେ ଭଲ ଫଳ ଆପଣ ସୁଫଳ ନିହାତି ଭାବରେ ପାଇବେ। ଏତେ ସୁନ୍ଦର କଥା ସେୟାର କଲେ ସେଥିପାଇଁ ଆପଣଙ୍କୁ ଦିଲ ସେ ଥ୍ୟାଙ୍କ ୟୁ
0: ମ୍ୟାଡମ, ସିଏ ତ ଜଗନ୍ନାଥଙ୍କ କୃପା, ଆଉ ତେଣିକି ଯାହା ହବ ଆମ ଘରେ ଜନ୍ମ ହେଇଥିଲା, ଆମ ଘରେ ମଲା, ତାକୁ ଆମେ ପୋଦେଲୁ, ଗୋଟେ ବେଲ ଗଛ ହେଇଛି, ବେଲ ଫଳିବ ଯଦି ଆମେ ଜାଣିବୁ, ତାକୁ ଆମେ ତାକୁ ସାରା ତେନ୍ଦୁଲକର ଝିଅର ଜନ୍ମଦିନ ଯୋଉଦିନ ତାକୁ ଜନ୍ମଦିନ,
1: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ନାଁ ହିସାବରେ ଆପଣ ତା ନାଁ ସାରା ଦେଇଥିଲେ,
0: ବହୁତ ମାଇ ବାଛୁରୀ ମନ ଦୁଃଖ ହେଲା, ସେ ମଲାଣି ଆଠ ଦଶ ବର୍ଷ ଖଣ୍ଡେ ହବ।
1: ଯାହା ତାର
0: ଆଉ ଗୋଟେ କଥା, ଆମ ଘରେ ଯୋଉ ପଶୁ ଜନ୍ତୁ ହୁଅନ୍ତୁ, ଗୋଟେ ବିରାଡି ଆଠ ଦଶଟା ଅଛନ୍ତି, କୁକୁର ଚାରି ପାଞ୍ଚଟା ଅଛନ୍ତି, ଗୋଟେ କୁକୁର ମରିଗଲା ଆମେ ଦି ଦିନ ଖାଇନୁ।
1: ଯାହା ବି ହଉ ଆପଣ ମାନେ ଏତେ ଇମୋସନାଲି ଆଟାଚ୍ ହେଇଯାଇଛନ୍ତି ନା, ମାନେ ସେ ଆପଣଙ୍କର ଘର ଲୋକ ଭଳି ଚଳନ୍ତି, ଘରର ସଦସ୍ୟ ଭଳି ଚଳନ୍ତି, ସେଥିପାଇଁ ସେମାନେ ଚାଲିଗଲେ ମନ ଦୁଃଖ ତ ନିହାତି ହୁଏ, ଯାହା ଆମ ସହିତ ରହିଯାଏ।
0: ଲୋକଙ୍କର ମ୍ୟାଡମ, ପ୍ରତ୍ୟେକ ଲୋକଙ୍କର ମଣିଷଙ୍କୁ ଆଉ ପଶୁ ଜନ୍ତୁଙ୍କୁ ଦୟା କରିବା ଉଚିତ,
1: ନିହାତି ନିହାତି
0: ଏ ଗୋଟେ ହୃଦୟରୁ ଦୟା ବାହାରିବା ଉଚିତ, ନହେଲେ ଆମେ ମଣିଷ ପଶୁ ସାଙ୍ଗରେ ସମାନ ହେଇଯିବା ନା।
1: ନିହାତି, ବହୁତ ସୁନ୍ଦର କଥା ଭଉଣୀ ସେୟାର କଲେ ଆମ ସହିତ, ଆଉ ଥରେ ଆପଣଙ୍କୁ ଧନ୍ୟବାଦ, ଏମିତି ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ।
0: ଆଜ୍ଞା
1: ରହିଲି, ନମସ୍କାର। ନମସ୍କାର, ଶୁଣିଲେ ଫ୍ରେଣ୍ଡସ କି କେତେ ସୁନ୍ଦର କଥା ସେୟାର କଲେ କି ସେମାନଙ୍କର ବୟସ ସୀମା ଆମ ମାନଙ୍କର ଜୀବନକାଳଠୁ ବେଶ କମ୍ ହେଇଥାଏ, କିନ୍ତୁ ସେଇ ସେତିକି ସମୟ ଭିତରେ ସେମାନେ ଆମକୁ ଏତେ ସାରା ସ୍ମୃତି ଦେଇଯାଆନ୍ତି, ଏତେ ସାରା ମେମୋରି ଦେଇଯାଆନ୍ତି କି ସେମାନଙ୍କ ଯିବାର ଦୁଃଖ ସବୁଦିନ ପାଇଁ ଆମ ସହିତ ରହିଯାଏ। ସୋ ସମୟ ଧୀରେ ଧୀରେ ସରିସରି ଆସୁଛି, ସୋ ଡାଇଲ୍ ଇନ୍ ଲାଇଭ ଚିଟ୍ଚାଟ୍ରେ ଆପଣ ବି ସେୟାର କରିଦିଅନ୍ତୁ କଣ ରହିଛି ଆପଣଙ୍କର ଗୃହପାଳିତ ପ୍ରାଣୀଙ୍କର କାହାଣୀ, କଣ ରହିଛି ମେମୋରି ଆପଣଙ୍କ ସହିତ ସେୟାର ତ କରିବେ, କିନ୍ତୁ ତା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି ଆଉ ଗୋଟେ ଖାସ ଟ୍ରାକ୍, ସୋ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7:00।

0: ଏମିତି ଖେଳୁଛି ଯେ ମୋ ଝିଅକୁ ପାଟି, ମୁଁ ଯଦି ତାକୁ ଟିକେ ମିଛରେ ଧରିବି ଟିକେ ମାନେ ଚାପିକି, ମୋ ଝିଅ ହିଁ ମତେ ପାଟି କରିବ, ତାକୁ ଏତେ ଜୋରସୋର କଣ ଧରୁଛ?
1: କାରଣ ସେ ତାର ପୁରା ଖେଳ ପାର୍ଟନର ବନିଯାଇଛି, ତାର ଗୋଟେ ଭଲ ସାଙ୍ଗ ତାକୁ ମିଳିଯାଇଛି ନା ଖେଳିବା ପାଇଁ, ସେ ତା ପ୍ରତି ବି ସେତିକି ଯତ୍ନଶୀଳ ହେଇଯାଇଛି କି ନାଇଁ ତାକୁ କୌଣସି କ୍ଷତି ଯେମିତି ନ ହୁଏ। ବହୁତ ବଢିଆ କଥା ପ୍ରଶାନ୍ତ ଭାଇ ସେୟାର କଲେ, ଏବଂ ଆପଣଙ୍କ ପାଖରୁ ବି ସେଇ ସେବା ମନୋବୃତ୍ତିଟା ଆପଣଙ୍କ ଝିଅ ପାଖକୁ ଯାଇଛି।
0: ଆଉ ମୁଁ ବି ବଜାର ଘାଟ ଯେତେବେଳେ ବି ଯାଏ, ଯୋଉଠି ବି ଯୋଉଠି ଚା ଫା ପିଏ, ଯୋଉଠି ବି ଗାଈ କି ଷଣ୍ଡା ଯିଏ ବି ଆସିଲା, ତାଙ୍କୁ ବିସ୍କୁଟ ଯେମିତି ହେଲେ ଖୁଆଇବି। ଆଉ ଏଠି ଘର ପାଖରେ ମାଙ୍କଡ ମାନଙ୍କୁ ଦଉଥିଲି ଯେ ଅନ୍ୟମାନେ ବିରୋଧ କଲେ, ମାନେ ମୁଁ ତାଙ୍କୁ ଥରେ ଦି ଥର ଦେଲା ପରେ ସେମାନେ ଯୋଉ ସବୁଦିନ ଆସିଲେ ଅନ୍ୟମାନଙ୍କର କ୍ଷତି କଲେ, ତେଣୁ ସେମାନେ
1: ବାଡି ବଗିଚାରେ ପଶିଯିବେ, ଅନ୍ୟମାନେ ଯେତେ ପରିଶ୍ରମ କରି ଗଛ ବୃକ୍ଷ ଲଗେଇଥିଲେ ତାକୁ ବି କ୍ଷତି
0: ପହଞ୍ଚିବେ।
1: ବହୁତ ସୁନ୍ଦର କଥା ପ୍ରଶାନ୍ତ ଭାଇ ସେୟାର କଲେ ଆମ ସହିତ, ଏବଂ ବହୁତ ଖୁସି ଲାଗିଲା ଶୁଣିକି।
0: ଖୁସିମିତ କରନ୍ତୁ, ଆପଣ ଆଜି ଆପଣ ଅନେକ ବହୁତ କଲ୍ ନଉଛନ୍ତି ଏବଂ ଦିଟା ଗୀତରେ ଆପଣ ମାତ୍ର ବଜେଇଛନ୍ତି। ପ୍ରଥମ ଗୀତରେ ବି ମୋ କଲ୍ ରିଙ୍ଗ ହେଇଥିଲା, ଆଉ ଦ୍ୱିତୀୟ ଗୀତରେ ହିଁ ରିଙ୍ଗ ହେଇଥିଲା। ଆପଣ ଅନେକ ଅନେକ ଧନ୍ୟବାଦ ଆପଣଙ୍କୁ।
1: ଥ୍ୟାଙ୍କ ୟୁ ସୋ ମଚ୍ ପ୍ରଶାନ୍ତ ଭାଇ ଆମ ସହିତ ଯୋଡ଼ି ହେଇଥିବାରୁ। ଏଇଥିଲେ ପ୍ରଶାନ୍ତ ଭାଇ ଆମ ସହିତ ସେୟାର କଲେ, କେତେ ସୁନ୍ଦର କଥା। ତାଙ୍କ ଝିଅ ବି ମାନେ ପଶୁ ପକ୍ଷୀଙ୍କ ସହିତ କନେକ୍ଟ ହେଇଯାଇଛି, ଏବଂ ତା ସହିତ ଖେଳ ପାର୍ଟନର ମିଳିଯାଇଛି। ତ ଆଉ ମାତ୍ର କିଛି ସମୟ ରହିଛି ସୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ। କଣ ରହିଛି ଆପଣଙ୍କର ପେଟ୍ ଷ୍ଟୋରୀ, କିଏ ରହିଛି ଆପଣଙ୍କର ପ୍ରିୟ ଗୃହପାଳିତ ପ୍ରାଣୀ, ସେ ବିଷୟରେ ସେୟାର କରିଦିଅନ୍ତୁ ଆମ ସହିତ, ମାନେ ରେନ୍ବୋ ଫ୍ୟାମିଲି ସହିତ। ଡାଏଲ୍ କରନ୍ତୁ ନମ୍ବର 0671230315।

0: ତାହେଲେ ସେମାନେ ଆମକୁ କେବେ ବି କ୍ଷତି
1: କରିବେ। ମୁଁ ତ ସେଇଟା କହିଲି ତାଙ୍କ ନିଜ ଭଉଣୀ ବି ଖାଇବାକୁ ଦଉଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜିର ସମୟରେ କେତେ ଜରୁରୀ ସେମାନଙ୍କୁ ସୁସ୍ଥ ଖାଦ୍ୟ ଦେବା ଏବଂ ସେମାନେ ଯେହେତୁ ଆମର ପରିବେଶର ଗୋଟେ ଅଂଶ ଆମ ପରିବେଶକୁ ସୁନ୍ଦର ଏବଂ ସ୍ୱାସ୍ଥ୍ୟକର ବନେଇବାରେ ସେମାନଙ୍କର ଗୋଟେ ବଡ ଭୂମିକା ରହିଛି। ସେ ବିଷୟରେ ତାଙ୍କୁ ନିହାତି ବୁଝେଇ ଦେବେ ଏବଂ ଆଇ ହୋପ୍ ସେ ନିହାତି ଭାବରେ ବୁଝିବେ। ସେମାନେ ହିଁ ସୁରକ୍ଷା ଯୋଗାଇଥାନ୍ତି। ଆଜ୍ଞା ସେମାନେ ହିଁ ଯାହା ବି ରହିଥାଏ ଏସବୁ ମାନେ କୌଣସି ଚୋରି ଡକାୟତି ଏସବୁରୁ ବି ବହୁତ ଜାଗାରେ ବଞ୍ଚେଇଥାନ୍ତି। ସେମାନେ ଆମକୁ ଗୋଟେ ଭଲ ସୁରକ୍ଷା
1: ଦେଇଥାନ୍ତି।
0: ଆଚ୍ଛା ଠିକ ଅଛି ଭଉଣୀ, ଆପଣ ଜମା ବି ମନ ଦୁଃଖ କରିବେନି, ଏମିତି ହିଁ ସେମାନଙ୍କର ସେବା ଯତ୍ନ କରିବା ଛାଡିବେନି। ବଟ ଯେଉଁ ଯାହାକୁ ଯଦି କୌଣସି ଅସୁବିଧା ହଉଛି ଆପଣଙ୍କର ପଡୋଶୀଙ୍କୁ ତାଙ୍କୁ ଏ ବିଷୟରେ ନିହାତି ବୁଝେଇ ଦେବେ। ରହିଲି ଭଉଣୀ,
1: ନମସ୍କାର।
0: ସୋ ଆଜି ଥିଲା ଏଇଟା ହିଁ ଆଜି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ର କଥାବାର୍ତ୍ତା ଆପଣଙ୍କ ସହିତ। ଆଣ୍ଡ ଶୋକୁ ଏଣ୍ଡ କରିବା ପୂର୍ବରୁ ଆପଣଙ୍କ ପାଖରେ ଗୋଟେ ଖାସ୍ ମ୍ୟୁଜିକ୍ ଜରୁର ପହଞ୍ଚେଇବି ଆଣ୍ଡ କହିଦିଏ ଆପଣ ସମସ୍ତଙ୍କୁ ଯେଉଁମାନେ ଆଜି ଆମ ସହିତ କନେକ୍ଟ ହେଇଥିଲେ ସମସ୍ତଙ୍କୁ ଦିଲ୍ସେ ଢେର ସାରା ଥ୍ୟାଙ୍କ ୟୁ ପ୍ୟାର ଭରା। ଆଣ୍ଡ ଯେଉଁମାନେ ଆମକୁ ଟ୍ରାଏ କରିଥିଲେ କିନ୍ତୁ ଆଜି କନେକ୍ଟ ହେଇପାରିନାହାନ୍ତି, ଆଇ ହୋପ୍ ନେକ୍ସଟ କୋଉଦିନ ଆପଣଙ୍କ ସହିତ ଏଇ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଢେର ସାରା ଚିଟ୍ ଚାଟ୍ କରିବା। ସୋ ଏବେ ପର୍ଯ୍ୟନ୍ତ ତ ଦିଅନ୍ତୁ ଶୋ କୁ କରିବା ଏଣ୍ଡ। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାରରେ

0: ବଡ଼ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଉପରେ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଲୋକମାତା ଅହଲ୍ୟାବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଆଇପିଏଲ୍ କ୍ରିକେଟ୍ର ଟାଇଟଲ୍ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ଏବଂ କାଳବୈଶାଖୀର ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।
1: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲତାକ ଷ୍ଟୁଡିଓ ଘଡ଼ିରେ। ସମୟ ବର୍ତ୍ତମାନ ସନ୍ଧ୍ୟା 6:05। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 34ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିବେ ସନ୍ଧ୍ୟା 7। ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର।

ରାତି 8ଟାରେ ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ରାତି 8:30 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍ମୃତି ଶୁଣିବେ ରାତି 9:15। ରାତି 10ଟାରେ ନିଜର ମନପସନ୍ଦର ଗୀତ ରିକ୍ୱେଷ୍ଟ କରି ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଅର୍ଥାତ୍ ଜୁନ୍ ମାସ 1 ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ ଶୁଣିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଆଲୋଚନା କରିବେ ଡାକ୍ତର କୁମାର ଅରଜ୍ୟୋତି। 7:25 ଶୁଣିବେ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30। ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରଚାର କରିବୁ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଜରିଆରେ ନିଜର ମତାମତ ଦେଇପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10ଟାରେ ଏବଂ ରାତି 10ଟାରେ। ଏଥିରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଅନୁରୋଧ କରିପାରିବେ। ଦିନ 11ଟାରେ ରହିଛି କାର୍ଯ୍ୟକ୍ରମ କଳାକାର। କିଛି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 11:30। କିଛି କଥା କିଛି ଗୀତ ଶୁଣିବେ 12:00। 1:10 କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 2:45। ଅପରାହ୍ନ 3ଟାରେ ରହିଛି କାର୍ଯ୍ୟକ୍ରମ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିବେ 4ଟାରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 35ତମ ଭାଗ ଶୁଣିବେ 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ପ୍ରଚାର କରିବୁ 6:30। କାର୍ଯ୍ୟକ୍ରମ ସନ୍ଧ୍ୟା ଆସର ଶୁଣିପାରିବେ 7:25। ଗୀତରେ ମିତରେ କେତୋଟି ସୁପରହିଟ୍ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ 8:02। ରାତି 9:15 ପ୍ରଚାର କରିବୁ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି।

0: ସମସ୍ତଙ୍କ ଉପରେ ସେହି ସୁନ୍ଦର ବିଭୁ କୃପା ଝରି ପଡ଼ୁ। ଏହି ବାଣୀ ସହିତ ଶେଷ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ପୁରୀଠାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36 ଚକର ଅଖଡେରା କାର୍ଯ୍ୟ ଶେଷ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ବୃଦ୍ଧି ପାଉଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଭନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପକୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି।

ଖରା ସମୟରେ ଯଥେଷ୍ଟ ପାଣି ପିଇବା ସହିତ ଘରୁ ବାହାରକୁ ଯିବା ପାଇଁ ସତର୍କତା ଅବଲମ୍ଘନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଭଳି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଷ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସାମିଲ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷାଲାଭ କରି ନିଜ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ 2026 ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଡିଜିଟାଲ୍ ଶିକ୍ଷା, ଦକ୍ଷତା ବୃଦ୍ଧି, ନବସୃଜନ, ଗବେଷଣା ଓ ନବୀନତାକୁ ପ୍ରୋହାହନ ଏବଂ କୌଶଳଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଦକ୍ଷ ମାନବ ସମ୍ଭଳ ଉଭୟ ଦେଶ ଓ ରାଜ୍ୟର ଭବିଷ୍ୟତକୁ ନୂତନ ରୂପରେଖ ପ୍ରଦାନ କରିଥାଏ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ। ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ପାଇଁ ଏଥିରେ ପ୍ରୟାସ କରାଯାଇଛି। ଓଡ଼ିଶା ଏକ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହିତ ସମଗ୍ର ଦେଶରେ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ 42,565 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବଜେଟ୍ର 13.7% ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତ ବିନିମୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏଥିରେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରି ଭକ୍ତିନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାନ୍ଦ୍ରିଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଓ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ାମାର୍ଜନା ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅପରାହ୍ନରେ 3 ସମସ୍ତ ଚକ ଓ ଅଖଗୁଡ଼ିକୁ ଯୋଖାଯାଇଛି। ପରମ୍ପରା ଅନୁସାରେ ଗତ ଭଉଁରୀ ତିଥିରେ 3 2 ନାହାକା ଚକରେ ଅଖଟେରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଜି ବାକି ଥିବା ସମସ୍ତ 36 ଚକରେ ମହାରଣା ସେବକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅଖଟେରା କାର୍ଯ୍ୟ ଶେଷ ହୋଇଛି। 3 77 ଭୋଇ ସେବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଗାମୀ ଦିନରେ ମେଣ୍ଡି ଲଗାଯିବା ସହିତ ନିର୍ମାଣ ହୋଇଥିବା ଦଣ୍ଡା ପକାଯିବା କାର୍ଯ୍ୟ କରାଯିବ।
ରାଜ୍ୟରେ ଶସ୍ତା ସୁଲଭ ଓ ସମାବେଶୀ ଗୃହ

ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି ବିଭିନ୍ନ ବୃହତ୍ ଆବାସିକ ପ୍ରକଳ୍ପ କାର୍ଯ୍ୟକୁ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ବୈଠକରେ ବୋର୍ଡର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡଗୁଡ଼ିକରେ ପରିଗଣନା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଶିଖରପୁର ପଞ୍ଚାୟତରେ ଏସ୍ଆଇଆର୍ ସମ୍ପର୍କିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟିଶୂନ୍ୟ ଓ ମତଦାତା ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ 11 ଶାଳ କାଠଗଣ୍ଡି ପୁରୀ ପଠାଯାଇଛି। ବୈଦିକ ରୀତିନୀତି ଅନୁସାରେ କାଠଗଣ୍ଡଗୁଡ଼ିକର ପୂଜାର୍ଚ୍ଚନା କରାଯାଇଥିଲା। ମାଲକାନଗିରିରେ 14 କମ୍ ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଖୋ ଖୋ ଚମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 27 କ୍ରୀଡ଼ାବିତ୍ ଅନୁଗୁଳ ଗସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଶିକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତା ଯୋଗଦେଇ ସୁସ୍ଥ ଜୀବନ ପାଇଁ ଯୋଗର ଉପକାରିତା ଏବଂ ଯୋଗ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ନେଇ ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସେବା ସମବାୟ ସମିତିରେ ଚାଷୀ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ସେବା ସମବାୟ ସମିତି ମଧ୍ୟରୁ କରଦା ସମିତିରେ 61,88,000 ଟଙ୍କା ଲାଭାଂଶ ହୋଇଛି। 2,299 ଜଣ ଚାଷୀଙ୍କୁ 7 ଉର୍ଦ୍ଧ୍ୱ ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ତମାଖୁ ବର୍ଜନ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ ଯୋଗଦେଇ ତମାଖୁର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 134 ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020 ନବସୃଜନ ଗବେଷଣା ଓ ଡିଜିଟାଲ୍ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜ୍ନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟର୍ଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ 2-ହ୍ୱିଲର ଏବଂ ଇଲେକ୍ଟ୍ରିକ୍ 3-ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है, वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से
3: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ।
4: ଯେଉଁ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଭାରତ ମସଲା,
5: ଗୃହିଣୀଙ୍କ ପ୍ରଥମ ପସନ୍ଦ ଭାରତ ମସଲା, ସେ ପୁରୁଣା ଶିଳବଟା ମସଲାର ମଜା ନିଅନ୍ତୁ, ଯାହା ଦେଶର ସର୍ବବୃହତ କ୍ରାଇଜେନିକ ସ୍ପାଇସେସ୍ ଗ୍ରାଇଣ୍ଡିଂ ପ୍ଲାଣ୍ଟ -196 ଡିଗ୍ରୀ ସେଲସିୟସରେ ପ୍ରସ୍ତୁତ ହୁଏ। ଭାରତ ମସଲା।
6: ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଆର୍ଜେ ନଳିନୀ। ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାରେ ଆମ ସାଥିରେ ସ୍ୱୟଂ ସିଧା ନନ୍ଦିତା ପଣ୍ଡା।
7: ଆଜିର ସନ୍ଧ୍ୟାରେ ଶ୍ରୋତା ବନ୍ଧୁମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଜଣାଉଛି। ଯାହା ହଉ, ସେମାନେ ଆମ ସହିତ ଯୋଡ଼ି ହୋଇ ରହିଛନ୍ତି ଭାରତ ମସଲା ସହିତ, ଏଥିପାଇଁ କି ମୁଁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ। ଏମିତି ସବୁଦିନ ପାଇଁ ଆମ ସହିତ ଯୋଡ଼ି ହେଇ ରୁହନ୍ତୁ, ଆମର ମସଲା ବି ଖାଆନ୍ତୁ, ଆଉ ଭଲ ମନ୍ଦର ଗୁଣ ବି ଚାଖିକି ଜଣାନ୍ତୁ। ଜଣାଇଲେ ଆମର ଭୁଲଟା ବି ଆମେ ଜାଣିଲେ ଆଗକୁ ସୁଧାର କରିପାରିବୁ। ଆଉ ଏଇ କାର୍ଯ୍ୟକ୍ରମଟି ସମସ୍ତଙ୍କୁ ଭଲ ଲାଗୁଛି ବୋଲି ଚିଠି ଦଉଛନ୍ତି ବା ଜଣାଉଛନ୍ତି, ଏଥିଲାଗି ମତେ ବହୁତ ଖୁସି ଲାଗୁଛି। ମୁଁ ଚାହୁଁଛି ସମାଜରେ ସେମାନେ ବି କିଛି ଭଲ କାମ କରନ୍ତୁ, ଆହୁରି ଆହୁରି ଆଗକୁ ବଢ଼ନ୍ତୁ। ଆଜି ତ ହଉଛି ଆମର ବିଶ୍ୱ ତମାଖୁ ଦିବସ, ମେ 31 ତାରିଖ। ଆଜିର ଦିବସରେ ସମସ୍ତେ ଶପଥ କରନ୍ତୁ ତାଙ୍କ ଭିତରେ ଥିବା ଏଇ ଯୋଉ ମାନେ ଖରାପ ଜିନିଷଟା, ଆମର ପାନ ହଉ, ଗୁଟଖା ହଉ, ଯାହା ବି ହଉ, ସେସବୁକୁ ତ୍ୟାଗ କରି ଭଲ ଜିନିଷ ଖାଆନ୍ତୁ, ଶରୀର ସୁସ୍ଥ ରଖନ୍ତୁ।
8: ଦ ଟେଷ୍ଟ ଅଫ ନ୍ୟୁ ଇଣ୍ଡିଆ।

0: ଆଶାର ଖୁଚି ଯେ ରଜ ଯିବା ପରେ କିମ୍ବା ଏଇ ମାସର ଶେଷ ୱିକ୍ରେ ସମସ୍ତେ ଭେଟ ହବା, ଆଉ ଆପଣମାନଙ୍କ ସାଙ୍ଗରେ ଦେଖା ହେଲେ ବହୁତ ଖୁସି ଲାଗିବ। ଆପଣମାନେ ବି ଆମକୁ ଦେଖିବେ, ଆମେ ବି ଆପଣଙ୍କୁ ଦେଖିବୁ। ଆଉ ଏଇ ରେଡିଓ ମାଧ୍ୟମରେ ଯାହା ଆମେ ସବୁ ଶୁଣୁଛେ ତାକୁ ନିଜ ନିଜ ଭିତରେ ବାଣ୍ଟି ପାରିବା। ଆଉ ଆଶା ରଖିବି ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ, ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ନିଶ୍ଚିନ୍ତ ଜୀବନରେ ଆଗକୁ ଆଗେଇବେ।
1: ଧନ୍ୟବାଦ ମ୍ୟାଡମ।

0: ଜନ
1: ଶ୍ରୋତା ବନ୍ଧୁ ଏବେ କିଛି କଥା ଫୋନ କଲ୍ସ ମାଧ୍ୟମରେ।
2: ନମସ୍କାର କୁହନ୍ତୁ, କେମିତି ଅଛନ୍ତି
3: ସାର? ବଢିଆ ଅଛି ସାର।
2: କୋଉଠୁ କହୁଥିଲେ?
3: ସାର ମୁଁ ଜଗତସିଂହପୁରରୁ କହୁଛି, ରୁଦ୍ର ନାରାୟଣ ମହାନ।
2: ଆଚ୍ଛା, କଣ କରନ୍ତି ଆପଣ?
3: ସାର ମୁଁ ଏଚ୍ଆର୍ ଅଛି, କିନ୍ତୁ ଯେତିକି ଏଇ କିଛି ଦିନ ଭିତରେ ଜାଣିଛି ରେଡିଓ ସଂସ୍ପର୍ଶରେ ଅଛି, ଫେସବୁକ୍ ପେଜ୍ରେ ଦେଖୁଥିଲି ଗୋଟେ ଚାକିରି କାଳ ଭିତରେ ସବୁ ଯୋଉ ଅନୁଭୂତି ବତେଇଛନ୍ତି, ମାନେ ଦୟା କରୁଣା ପୋଲିସ ହେଲେ ମଧ୍ୟ କେତେ ବଢିଆ ମାନେ ଅନୁଭୂତି ବର୍ଣ୍ଣନା କରିଛନ୍ତି, ସେଥିପାଇଁ ମୁଁ ବହୁତ ସାର୍ଙ୍କର ବ୍ୟକ୍ତିତ୍ୱ ଆଉ ଚାକିରି ଜୀବନରେ ଭାରି ଖୁସି।
2: ସେମିତି ଆପଣମାନଙ୍କର ସଦିଚ୍ଛା ଭଲ ପାଇବା ଥାଉ ମୋ ଉପରେ।
3: ଆଜ୍ଞା, କିନ୍ତୁ ଆପଣଙ୍କର ସାଧାରଣ ଜୀବନ ଆଉ ଏଇ ଯୋଉ ଆପଣ ଯୋଉ ଅନୁଭୂତି ବାଣ୍ଟିଛନ୍ତି ତା ଭିତରେ ମାନେ ପୋଲିସ ଏମିତି ବହୁତ ମାନେ କ୍ୱଚିତ ପୋଲିସ ଅଫିସର ଯିଏ କି
2: କଣ ଚାକିରି କରିଛି ସରକାରୀ ଚାକିରି ସେଇଟା ଅଲଗା ଜିନିଷ।
3: ଆଜ୍ଞା,
2: ତା ପୂର୍ବରୁ ମୁଁ ଗୋଟେ ମଣିଷ ନା ନାଇଁ, ସାଧାରଣ ମଣିଷ।
3: ଆଜ୍ଞା,
2: ଗୋଟେ ସାଧାରଣ ମଣିଷ ହିସାବରେ ଲୋକମାନଙ୍କ ପ୍ରତି ଯାହା ମାନବୀୟ କର୍ତ୍ତବ୍ୟ ରହିବା କଥା ତାକୁ ତ ପୁଣି କରିବି, ଆଇନର ପ୍ରତିବଦ୍ଧତା ରହିକି ପୋଲିସର କାର୍ଯ୍ୟ ତ କରିବି, ତା ସହିତ ପୁଣି ଗୋଟେ ମଣିଷ ହିସାବରେ ଯାହା ମୋର କର୍ତ୍ତବ୍ୟ ମୁଁ ଜାଣିବାରେ ମୁଁ ସେଇଗୁଡାକୁ ବି କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରେ।
3: ସାର ଲୋକମାନଙ୍କୁ ନିବେଦନ କରୁଛି ଯେ ସାର୍ଙ୍କର ଏଇ କାର୍ଯ୍ୟକ୍ରମକୁ ବହୁତ ଲୋକ ଶୁଣନ୍ତୁ, ଭାରି ବଢିଆ ଲାଗିବ।
2: ଦେଖୁଥିବେ, ଲକ୍ଷ୍ୟ କରୁଥିବେ, ରିଅଲ ଜିନିଷ ଗୁଡା ମୁଁ ପୋଷ୍ଟ କରେ, ନକଲି ଜିନିଷ ପୋଷ୍ଟ କରେ।
3: ସତ ସତ ନା, ଅସଲି କଣ ନକଲି ହେଇପାରିବ? ଆପଣଙ୍କ ଲେଖା ଆପଣଙ୍କ ଯୋଉ ଏକଦମ ସଠିକ ବର୍ଣ୍ଣନା,
2: ଲୋକମାନଙ୍କୁ ଭଲ ଲାଗୁଛି, ଶୁଣିକି ବି ଭଲ ଲାଗୁଛି, ଲୋକମାନେ ଯଦି ଆଥରୁ କିଛି ଶିଖିପାରୁଛନ୍ତି, ଖୁସି ହଉଛନ୍ତି, ବହୁତ ଜଣ କମେଣ୍ଟ କରୁଛନ୍ତି, ବହୁତ ଖୁସି ଲାଗୁଛି, ବଢିଆ ବଢିଆ କମେଣ୍ଟ ଦଉଛନ୍ତି ମତେ।

0: ନମସ୍କାର କୁହନ୍ତୁ, କୋଉଠୁ କହୁଥିଲେ?
1: ସାର୍ ନମସ୍କାର, ମୁଁ ଗୀତା କହୁଥିଲି ଜଗତସିଂହପୁରରୁ।
0: ବଢିଆ, କଣ କୁହନ୍ତୁ?
1: ଆପଣ ଯୋଉ କଥା ଗୁଡାକ, ଆପଣଙ୍କର ଗୀତ ଗୁଡାକ ଶୁଣିକିରି ସମସ୍ତେ ପୁରା ଖୁସି।
0: ଯାହା ହଉ, ଆମର ଏଇ ଛୋଟିଆ ଗୀତ ଆଉ
1: ଆପଣ ଯୋଉ କହୁଛନ୍ତି, ଆପଣ ଛୋଟିଆ ଗୀତ ବୋଲୁନାହାନ୍ତି, ମୁଁ ଶୁଣିଛି ଆପଣଙ୍କର ବାଲିଯାତ୍ରାରେ ଶୁଣିଛି, ତାପରେ ରେଡିଓ ପାଇଁ ଗୋଟିଏ ଦିନ ଯୋଉ ହେଇଥିଲା ଆପଣ କେତେଟା ଗୀତ ଗାଇଥିଲେ ମୁଁ ଶୁଣିଛି, ଆପଣଙ୍କ ଫ୍ୟାମିଲି କି ମୁଁ ଦେଖିଛି, ବହୁତ ବଢିଆ ଲୋକ, ବଢିଆ ସମାଜ ମଙ୍ଗଳ କାମ କରୁଛନ୍ତି, ଆମେ ସୋସିଆଲ ମିଡିଆରେ ଦେଖୁଛୁ, ଆପଣଙ୍କ ଝିଅ ତ ବଢିଆ ମଜା କରୁଛି, ତାକୁ ଆମେ ଦେଖୁଛୁ।
0: ଏଇ ଭଗବାନଙ୍କ ଦୟାରୁ ସେମିତି ସେବା ଚାଲିଥାଉ ଆପଣମାନଙ୍କ ସେବାରେ।
1: ମୁଁ ଥରେ ଯାଇଥିଲି ଭୁବନେଶ୍ୱର, ବାଟରେ ଗୋଟେ ଚା ଦୋକାନରେ ଆମେ ଅଟକିଗଲୁ, ସେ ଚା ଦୋକାନରେ ଆମେ ଚା ପିଉଛୁ, ଦେଖିଲୁ ତାଙ୍କ ଫ୍ରିଜରେ ଆପଣଙ୍କର ଗୋଟେ ଫଟୋ, ଆପଣ ମୁଣ୍ଡରେ ହେଡ୍‌ଫୋନ୍ ଦେଇଛନ୍ତି, ଆଉ ଜଣେ ଲେଡିଜ୍ ସିଏ ବି ଗୀତ ଗାଆନ୍ତି, ସେଥିରେ ସେ ଲେଖା ହେଇଛି ତଳେ ଡରନା ମତ କରୋନା ସେ।
0: ହଁ, ସେଟା 2020ରେ ରେକର୍ଡ ହେଇଥିଲା ଡରନା ମତ କରୋନା ସେ।
1: ମୁଁ କହିଲି ସାର୍ ତାହେଲେ କୋଉଦିନ ଠୁ ଗୀତ ଗାଇବେ, ଯେ ଆମ ରାକେଶ ସାର ଫଟୋଟା ଉଠେଇନେବୁ, ସେଟା ଉଠେଇକିରି ଆଣିକି ରଖିଛି। ତାପରେ ଆପଣ ତ ଗୀତ ଲେଖନ୍ତି, ସ୍ୱର ଦିଅନ୍ତି, ବୋଲନ୍ତି, ଆପଣ ତ ପୁରା ଅଲରାଉଣ୍ଡର, ଆଉ ଆପଣଙ୍କ କଥା ଆମେ ଆଉ କଣ କହିବୁ।
0: ନାଇଁ ନାଇଁ, ସେମିତି ନାହିଁ, ଭଗବାନଙ୍କ ଦେହରୁ ଯେତିକି କଳା ଭଗବାନ ଦେଇଛନ୍ତି, ତାକୁ କାମ ଟିକେ ଲଗଉଛି ଆପଣମାନଙ୍କ ପାଇଁ।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆପଣ ସେମିତି ଉପରକୁ ଯାଆନ୍ତୁ, ଆଉ ଆମକୁ ଏମିତି ଟିକେ ଗୀତ ଶୁଣେଇକିରି ଏଣ୍ଟରଟେନମେଣ୍ଟ କରିଥାନ୍ତି।
0: ଗୀତ ଆପଣମାନଙ୍କ ପାଇଁ ଅଛି, ଗୋଟେ ପିତୃ ଦିବସ ଦିନ ଜୁନ 16 ତାରିଖରେ ବାପାଙ୍କ ଉପରେ ଗୀତ ଆସିବ, ରଥଯାତ୍ରା ପାଇଁ ଜଗନ୍ନାଥଙ୍କ ଗୀତ ଆସିବ। ଆଉ

0: ବହୁତ ଭଲ ପାଆନ୍ତି।
1: ମାଙ୍କ ଉପରେ ଗୀତ କରିଛି ମୁଁ, ନିଜେ ଗାଇଛି, ନିଜେ
0: ଯୋଉଠି ମାଙ୍କ ବିଷୟରେ କହନ୍ତି। ଆଜ୍ଞା ଆଜ୍ଞା, ବାପା ମାଙ୍କୁ ତ ଯିଏ ଭଲ ପାଇବେ ସିଏ ତ ନିଶ୍ଚିତ ଭାବରେ ଉପରକୁ ଉପରକୁ ଯିବେ ଆଉ।
1: ଶୁଣନ୍ତୁ, ମା ଆଉ ମାଟି
0: ଆପଣ ସେମିତି ଭଲରେ ଥାନ୍ତୁ, ଭଲ ଭଲ ଗୀତ ଗାଉଥାନ୍ତୁ। ରଖୁଛି, ନମସ୍କାର।
1: ନମସ୍କାର।

0: ହଁ ହଁ ସାର୍ ନମସ୍କାର
1: ନମସ୍କାର
0: ମନୋଦ କୁହନ୍ତୁ ମୁଁ ମନୋଜ ଇଏ ସମ୍ବଲପୁର ଥାନାରେ ହୋମଗାର୍ଡ ଅଛି ଆଜ୍ଞା
1: ଆଚ୍ଛା ବହୁତ ବଢିଆ ଥାନାରେ କେତେ ବର୍ଷ ଚାକିରି କଲେଣି ହୋମଗାର୍ଡରେ
0: 1999
1: ତାମାନେ 27 ବର୍ଷ ହେଲାଣି ମାନେ ମୁଁ ମେଟ୍ରିକ ପରୀକ୍ଷା ଯୋଉ ବର୍ଷ ଦେଲି ଆପଣ ସେଇ ବର୍ଷ ହୋମଗାର୍ଡରେ ଚାକିରି ପାଇଲେ
0: ଆପଣ 99 ମେଟ୍ରିକ ପରୀକ୍ଷା ଆପଣଙ୍କର ଗୀତ ତ ମତେ ବହୁତ ପସନ୍ଦ ଲାଗେ
1: ବହୁତ ବଢିଆ ବହୁତ ବହୁତ ଧନ୍ୟବାଦ ଭଲ
0: ବହୁତ ବଢିଆ ପ୍ରୋଗ୍ରାମଟା କିନ୍ତୁ ପୁରା ଆରାଉଣ୍ଡ ମତେ ବହୁତ ଭଲ ଲାଗେ ମୁଁ ଇଏ ସେକେଣ୍ଡ ଏପିସୋଡରେ ବିଜେତା ହୋଇଥିଲି
1: ଆଚ୍ଛା ଆଚ୍ଛା ବହୁତ ବଢିଆ ସେମିତି ଶୁଣୁଥାନ୍ତୁ ସବୁଦିନ ଆଉ ଚାକିରି ରିଟାର୍ଡ ହେଲେଣି
0: 35 ମୁଁ ବାହାରିଯିବି ରିଟାର୍ଡ ହେବି
1: ଠିକ ସମୟରେ ଡ୍ୟୁଟିରେ ଯାଇକି କାମ କରନ୍ତୁ ଲୋକମାନଙ୍କ ସେବା କରିଚାଲନ୍ତୁ ଆଉ ଆମର ରେକର୍ଡିଂ ଆମର ଗୀତ ରେଡିଓରେ କାର୍ଯ୍ୟକ୍ରମ ଶୁଣନ୍ତୁ
0: ଗୀତରେ ଗୀତରେ କଥାରେ କଥାରେ ବହୁତ ବଢିଆ ଲାଗୁଛି
1: ଧନ୍ୟବାଦ
0: ଠିକ ଅଛି ସାର୍ ଧନ୍ୟବାଦ।

0: ଶ୍ରଦ୍ଧାବନ୍ଧୁ ମନ କେବେ କହେ ପୁଣି କେବେ କହେ ନା ଭିତରେ ଇଏ କେମିତି କଥା ଆମକୁ କହୁଛନ୍ତି ଅନନ୍ୟ ପ୍ରତିଭା ଶ୍ରୀଯୁକ୍ତ ରାକେଶ କୁମାର ବେହେରା।
1: ଆଜି ଆପଣମାନଙ୍କ ପାଇଁ ଦୀପଦ କହିବା ପାଇଁ ମୋର ଇଚ୍ଛା ହେଉଛି। ଜୀବନରେ ସମସ୍ୟା ଆସେ, ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଥାଏ, ବହୁତ ଗୁଡ଼ିଏ ସମସ୍ୟା ଆମ ଜୀବନ କାଳ ମଧ୍ୟରେ ଆମକୁ ଗ୍ରାସ ବି କରିଥାଏ। ତ ସମସ୍ୟା ଯେତେବେଳେ ଆସିବ ଆମେ ଯଦି ସେହି ସମୟରେ ଭାଙ୍ଗି ପଡ଼ିବା, ଦୁଃଖ କରିବା, ଅଲଗା କାମକୁ ଭୁଲିଯିବା, ତାହେଲେ ଆମେ ଅସୁବିଧାରେ ପଡ଼ିପାରନ୍ତି। ସେହି ସମସ୍ୟାକୁ କିପରି ଭାବରେ ପ୍ରତିହତ କରି ଆଗକୁ ବଢ଼ିବା ତାକୁ ଆମେ ଧ୍ୟାନ ଦେବା ଦରକାର। ଆମକୁ ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକୁଳିବା ପାଇଁ ମଧ୍ୟ ଚେଷ୍ଟା କରନ୍ତି। ଆମେ ଏମିତି ଭାବିବା ଉଚିତ ଯେ ଭଗବାନ ଆମକୁ କଷଟି ପଥରରେ କଷୁଛନ୍ତି, ଆମକୁ ପରୀକ୍ଷା କରୁଛନ୍ତି। ଆମେ ଯଦି ସେ ପରୀକ୍ଷାରେ ଫେଲ୍ ହୋଇଯିବା ତାହେଲେ ଭଗବାନ ଜାଣିବେ ଯେ ଆମେ ଏହି ସଂସାରରେ ଲଢ଼ିବା ପାଇଁ ଯୋଗ୍ୟ ନୁହଁ। ତେଣୁ ମୋର କହିବାର କଥା, ସମସ୍ୟା ଆସିବ, ସମସ୍ୟା ଯିବ। ମୋର ନିଜର ଅନୁଭୂତି କହୁଛି, ସମସ୍ୟାକୁ ଆସେ ଯେତେବେଳେ ବିପଦ ଆସେ, ବହୁତ ଗୁଡ଼ିଏ ବିପଦ ଆସିଛି, ବହୁତ ଗୁଡ଼ିଏ ସମସ୍ୟା ଆସିଛି, ଆମେ ଯଦି ହଡ଼ବଡ଼େଇ ଯିବା ସେ ସମସ୍ୟା ଆମକୁ ପୁରା ଗ୍ରାସ କରିଦେବ, ଆମେ କିଛି କରିପାରିବାନି, ପୁରା ପଡ଼ିକି ରହିଯିବା, କୁମା ହେଇଯିବା। ତେଣୁ ଆମ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଥମେ ଧୈର୍ଯ୍ୟ ଦରକାର, ଯେ ଏଇ ସମସ୍ୟା ଆସିବ, ଆସୁଛି, ଆମ ମୁଣ୍ଡ ଉପରେ ଦେଇକି ପୁଣି ପଳାଇବ। ସବୁବେଳେ ମୁଁ ସମସ୍ୟାକୁ ଗୋଟେ ଝଡ଼ ବା ବାତ୍ୟା ବୋଲି ଭାବେ। ଝଡ଼ ଆସିଲେ ଆମେ କ'ଣ କରନ୍ତି, ପବନ ଆସିଲେ ଆମେ ଯଦି ଛିଡ଼ା ହେବା ତ ଆମେ ପଡ଼ିଯିବା, ପବନ ଆମକୁ ଠେଲି ଦେବ। ଯଦି ଆମେ ସେ ରାସ୍ତା ଉପରେ ମାଟିରେ ଶୋଇପଡ଼ିବା, ପବନ ଆମର କିଛି କରିପାରିବ ନାହିଁ, ତାପରେ ସେ ପଳେଇଲା ପରେ ଆମେ ଉଠିପାରିବା। ତେଣୁ ସେ ଯେଉଁ ଧୈର୍ଯ୍ୟ ଆମକୁ ଦରକାର, ସେ ଧୈର୍ଯ୍ୟକୁ ଆମେ ନିଜ ମନ ଭିତରେ, ନିଜ ଶରୀର ଭିତରେ ରଖିବା ଉଚିତ। ଜୀବନରେ ସମସ୍ୟା ଆସିବ, ଯିବ, ହଡ଼ବଡ଼େଇ ଯିବା ନାହିଁ। ଶ୍ରୋତା ବନ୍ଧୁମାନେ, ଏଇଟା ଗୋଟେ ମନେ ରଖିଥିବେ, ମୋର ଗୋଟେ ଛୋଟିଆ ଅନୁଭୂତି ମୁଁ ଆପଣଙ୍କୁ ସେୟାର କଲି। ଆଉ ଗୋଟେ କଥା ହଉଛି, ସମସ୍ୟାକୁ ସମାଧାନ କରିବାକୁ କେତେବେଳେ ଜିତିବା ପାଇଁ ପଡ଼େ, କେତେବେଳେ ହାରିବା ପାଇଁ ପଡ଼େ। ମୁଁ ତ କହିବିନି ଆପଣଙ୍କୁ ଆପଣ ହାରନ୍ତୁ ବୋଲି, ମୁଁ ସବୁବେଳେ କହିବି ଆପଣ ଜିତନ୍ତୁ। ସମସ୍ୟା ଆସିଲା, ଆପଣ ସେ ସମସ୍ୟାକୁ ପ୍ରତିହତ କରିବେ, ତା ଆଗକୁ ଯିବେ। ସମସ୍ୟା ପଛେଇ ଯିବ, ସମସ୍ୟା ଲାଜ କରିବ, ସମସ୍ୟା ନିଜକୁ ଧିକାର କରିବ, ମୁଁ ହାରିଗଲି ବୋଲି ଏ ମଣିଷ ପାଖରେ। ସେଭଳି ହେଲେ ଆପଣ ଜିତିପାରିବେ। ଆପଣ ସକାରାତ୍ମକ ମନୋଭାବ ଦରକାର ସବୁବେଳେ। ଯଦି ଆପଣ ଭାଗ୍ୟକୁ ଦୋଷ ଦେବେ, ମୋର ଭାଗ୍ୟରେ ଏଇଟା ନଥିଲା, ମୋ ଭାଗ୍ୟ ଖରାପ, ସେ ହେଇଗଲା, ଆପଣଙ୍କୁ ଲଢ଼ିବା ପାଇଁ ପଡ଼ିବ। ଦେଖନ୍ତୁ, ପ୍ରତ୍ୟେକ ଯେଉଁମାନେ ବଡ଼ ବଡ଼ ପଦପଦବୀରେ ଅଛନ୍ତି, ଉଚ୍ଚପଦସ୍ଥ ହେଇଛନ୍ତି, ସମସ୍ତଙ୍କ ଜୀବନରେ ସଂଘର୍ଷ ଅଛି, ସମସ୍ୟା ଅଛି। ବିନା ସମସ୍ୟାରେ ଆସିକି ସୁନା ପିଲା ହେଇକି କେହି ରାଜା ହେଇନାହାନ୍ତି, ଏ ଦୁନିଆରେ କେହି ବିଜୟ ହେଇନାହାନ୍ତି। ଆଉ ଯଦି ବି ଆପଣଙ୍କର ସବୁ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ସେ ଝଡ଼ ଆପଣଙ୍କୁ କିଛି ଆଘାତ ଦେଲା, ତ ଆମେ କ'ଣ ହାରିଯିବା? ଆମ ଦେହରେ ଯେଉଁ ଆଘାତ ଲାଗେ ସେ ବି ଦିନେ ଲିଭିଯିବ। ମୁଁ ଯେମିତି ପୋଲିସ ଚାକିରିରେ ଥାଇକି ଲୋକମାନଙ୍କର ସେବା 24 ଘଣ୍ଟା କରିକି ପରିବାରକୁ ଅବହେଳା କରିକି ସେବା କରୁଛି, ତାପରେ ବି ଦଙ୍ଗାରେ ଦଙ୍ଗା କରି ମୋ ହାତରେ କ୍ଷତ ସୃଷ୍ଟି କରିଛନ୍ତି, ମୋ ହାତରେ ସିଲେଇ ଷ୍ଟିଚ୍ ପଡ଼ିଛି, ହେଲେ ମୁଁ କୋଉ ଦିନ ଗୋଟିଏ ଦିନ ମୁଁ ଛୁଟି ନେଇନି ମୋ କାମରୁ, 24 ଘଣ୍ଟା ଥାନାରେ ପଡ଼ି ରହି କାମ କରିଛି। ତାର ଫଳ ମୋତେ ମିଳିଲା, ସେଇ ଯେଉଁ ଦୁଃସମୟ ଚାଲିଗଲା, ବର୍ତ୍ତମାନ ଭଲ ସମୟ ଚାଲିଛି, ଠାକୁର ମୋତେ ସହାୟ ହେଉଛନ୍ତି, ଆପଣମାନଙ୍କ ଭଲ ପାଇବା ମୋ ସାଙ୍ଗରେ ଅଛି। ତେଣୁ ଶ୍ରୋତା ବନ୍ଧୁ, କେତେବେଳେ ସମସ୍ୟାକୁ ଆମେ ଡରିଯିବା ନାହିଁ, ସମାଧାନ

0: ସବୁବେଳେ ଆମ ପାଖରେ ରଖିବା ଉଚିତ। ସମସ୍ୟାର ଜନ୍ମ କାହିଁକି, ଏଇଟା ଗୋଟେ ଜଟିଳ ପ୍ରଶ୍ନ। ସମସ୍ୟା କାହିଁକି ଆସେ, ଏଇପାଇଁ ଆସେ ଯେ ଦୁନିଆରେ କୋଟି କୋଟି ଲୋକ ବାସ କରୁଛନ୍ତି, ଆଉ କୋଟି କୋଟି ଲୋକଙ୍କର କୋଟି କୋଟି ପ୍ରକୃତି, କାହାର ଭଲ ପ୍ରକୃତି, କାହାର ଖଳ ପ୍ରକୃତି, କାହାର ଚୋର ପ୍ରକୃତି, କାହାର ବଦମାସିଆ ପ୍ରକୃତି। ତ ସମସ୍ତଙ୍କୁ ସମସ୍ତଙ୍କ ସହିତ ନିଜକୁ ଆଡଜଷ୍ଟ କରି ଚଳିବା ପାଇଁ ପଡିବ। ତାର କାରଣ ହଉଛି, ସମସ୍ୟାର ଜନ୍ମ ହଉଛି ବେଳେବେଳେ ନିଜେ ଆମେ ଗୋଟେ ସମସ୍ୟା ସୃଷ୍ଟି କରନ୍ତି। ଯୋଉ ସମୟରେ ଯୋଉ ପରିସ୍ଥିତିରେ ଯୋଉ କଥା ବା ଯୋଉ କଥା ନ କହିବା ଉଚିତ, ଯୋଉ କାର୍ଯ୍ୟ ନ କରିବା ଉଚିତ, ଆମେ ଯଦି ସେଇ କାର୍ଯ୍ୟ ଗୁଡ଼ିକ କରନ୍ତି, ସେଇ କଥା ଗୁଡ଼ିକୁ କୁହନ୍ତି, ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ। ମୋ ଚାକିରିକାଳ ମଧ୍ୟରେ ବହୁତ ନିଜକୁ କଣ୍ଟ୍ରୋଲ କରିଛି, ନିୟନ୍ତ୍ରଣ କରିଛି, ମୁଣ୍ଡକୁ ମସ୍ତିଷ୍କକୁ ପୁରା ଥଣ୍ଡା ମିଜାଜରେ ରଖିବା ପାଇଁ ଚେଷ୍ଟା କରିଛି। ଯେତେ ବଡ଼ ନକାରାତ୍ମକ ଉପାଦାନ ମୋ ସାମ୍ନାରେ ଥିଲେ ବି ମୁଁ ଆଦୌ ଧୈର୍ଯ୍ୟ ମୁଁ ହାରିନି। ଧୈର୍ଯ୍ୟ ଧରିବା ପାଇଁ ପଡ଼ିବ ଶ୍ରୋତା ବନ୍ଧୁ। ଆଉ ଗୋଟେ କାରଣ ହେଉଛି ସମସ୍ୟାର ଜନ୍ମ କାହିଁକି, ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତି ନାହିଁ, ସମସ୍ତେ ସମସ୍ତଙ୍କ ଖୁସିରେ ଖୁସି ହୁଅନ୍ତି ନାହିଁ। କେତେ ଜଣଙ୍କର ଜ୍ୱଳନ ହୁଏ, ଈର୍ଷା ହୁଏ, ସେ ଆପଣଙ୍କୁ ଖାଲରେ ପକାଇବା ପାଇଁ ଚେଷ୍ଟା କରନ୍ତି। ତ ସେତେବେଳେ କାରଣ ଆପଣ ନିଜେ ନୁହଁ, ଆଉ ଜଣେ। ତ ଆହୁରି ଗୋଟେ କ'ଣ ପାରିପାର୍ଶ୍ୱିକ ଅବସ୍ଥା, ଆପଣଙ୍କ ଚାରିପାଖରେ କ'ଣ ଘଟୁଛି, କ'ଣ ନାହିଁ, ଗୋଟେ ଗଣ୍ଡଗୋଳ ହେଲା, ଆପଣଙ୍କର କିଛି ଦୋଷ ନାହିଁ, ଆପଣ ସେଇପଟେ ଯାଉଥିଲେ, କିଏ କାହାକୁ ଟେକା ପକାଉଥିଲା, ଆପଣଙ୍କ ଉପରେ ବାଜିଗଲା, ସେଇଟା ଗୋଟେ ପାରିପାର୍ଶ୍ୱିକ ସମସ୍ୟା। ସେଇଟାକୁ ଗୋଟେ କିଛି କାଂଶରେ ଆମେ ଭାଗ୍ୟ ବୋଲି କହିପାରିବା, ମୋର କିଛି ଦୋଷ ନାହିଁ, ଭୁଲରେ ବାଜିଗଲା, ସେଇ ଜିନିଷଟାକୁ ଭାଗ୍ୟର ନାଁ ଦେଉଛି। ଆଉ ଗୋଟେ କାରଣ ହେଇପାରେ, କ'ଣ ହେଇପାରେ, ଧର୍ମ ନିରପେକ୍ଷତାର ବିଶ୍ୱାସ ରଖୁନଥିବା ଲୋକ, ସେମାନେ ବି ସମସ୍ୟା ସୃଷ୍ଟି କରୁଛନ୍ତି ଦୁନିଆରେ, ମୁଁ ଦେଖୁଛି। ଆହୁରି କ'ଣ, ନକରାତ୍ମକ ରାଜନୈତିକ ଆଭିମୁଖ୍ୟ, ନକରାତ୍ମକ ନେଗେଟିଭ, ସେ ବି ଗୋଟେ କାରଣ। ତ ବିଭିନ୍ନ ପ୍ରକାର ଏମିତି କାରଣ ଅଛି। ମୁଁ ଏଇ ସ୍ୱଳ୍ପ ସମୟ ମଧ୍ୟରେ ମୁଁ ଯେତିକି ଚିନ୍ତା କରିକି ଆପଣଙ୍କୁ ଜଣାଇବା କଥା ଜଣାଇଲି, ଆପଣମାନେ ଭଲରେ ରୁହନ୍ତୁ। ମୋର ଏଇ ଛୋଟ ଛୋଟ କଥା ଯଦି ଆପଣମାନଙ୍କୁ ମନକୁ ଛୁଇଁଥିବ କି କାମରେ ଲଗେଇ ପାରିବେ, ବହୁତ ଖୁସି ହେବି। ଏତିକି କହି ମୁଁ ବିଦା ନେଉଛି ଏଥର ଶ୍ରୋତା ବନ୍ଧୁ, ପୁଣି ଆରଥରକୁ ଆପଣଙ୍କ ସାଙ୍ଗରେ କଥା ହେବି, ରହୁଛି, ନମସ୍କାର।
1: ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ଆପଣମାନେ ଆଦ୍ୟାଶା ମହାନ୍ତି କଟକରୁ, ସୁଦାମ ସାହୁ ସୁବର୍ଣ୍ଣପୁରରୁ ଏବଂ ଲିଙ୍ଗରାଜ ମେହେର ବରଗଡ଼ରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତେବେ ଆମକୁ ଯେଉଁମାନେ ନିୟମିତ ଭାବରେ ଶୁଣୁଛନ୍ତି ଏବଂ ସଠିକ ଉତ୍ତର ଦେଉଛନ୍ତି, ଆପଣମାନେ ହେଲେ ଭକ୍ତବନ୍ଧୁ ମହନ୍ତ କେନ୍ଦୁଝରରୁ, ଲିଙ୍ଗରାଜ ମେହେର ବରଗଡ଼ରୁ, ନୀଲିମା ପ୍ରଧାନ ବରଗଡ଼, କାହ୍ନା ପ୍ରଧାନ ମିଲନ ପ୍ରଧାନ, ଦିଲେଶ୍ୱର ମେହେର ବରଗଡ଼, ସେବାରାମ ମେହେର ବରଗଡ଼ରୁ, ସୁଦାମ ସାହୁ ସୁବର୍ଣ୍ଣପୁରରୁ, ଲକ୍ଷ୍ମୀନାରାୟଣ ବାଘ ସୁବର୍ଣ୍ଣପୁରରୁ, କରିଶ୍ମାରାଣୀ ବାଘ ସୁବର୍ଣ୍ଣପୁରରୁ, ମନବୋଧ ବିଶ୍ୱାଳ ସମ୍ବଲପୁରରୁ, ଶାନ୍ତନୁ ପଣ୍ଡା ସମ୍ବଲପୁର, ପ୍ରଫୁଲ୍ଲ ମହନ୍ତ କେନ୍ଦୁଝରରୁ, ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ, ସୁଶାନ୍ତ ସାହୁ ସାଲେପୁରରୁ, ନିରୁପମା ସାହୁ ସାଲେପୁର କଟକରୁ, ବାବନ ଚନ୍ଦ୍ରପାଲ କଟକରୁ, ଏଲିନା ଦାସ କଟକରୁ, ରବୀନ୍ଦ୍ର କୁମାର ସାହୁ କଟକରୁ, ଉର୍ମିଳା ସିଡିଏ କଟକରୁ, ଆଦ୍ୟାଶା ମହାନ୍ତି କଟକରୁ, ମାନସ ରଞ୍ଜନ ସେନାପତି, ଶ୍ରୀବତ୍ସ ବେହେରା କଟକରୁ, ହେମାମାଳିନୀ ବିଶ୍ୱାଳ, ସ୍ୱର୍ଣ୍ଣଲତା ସେଠୀ, ଅରୁଣିମା ସାହୁ ଯାଜପୁରରୁ, ରତ୍ନପ୍ରଭା କାଣ୍ଡି ସାଲେପୁରରୁ, ଆପଣମାନେ ହେଲେ ମମତା ଦାସ, ମମତା ମହାପାତ୍ର, ଶ୍ରୁତିକୀର୍ତ୍ତି ମିଶ୍ର, ଦେବାଶ୍ରିତା ନନ୍ଦ, ସବିତା ଗୀତାଞ୍ଜଳି ମହାପାତ୍ର, ଭାଗ୍ୟଶ୍ରୀ ଦାସ, ବସନ୍ତ କୁମାର ମହାପାତ୍ର, ରୁଦ୍ରନାରାୟଣ ମହାନ୍ତି, ସୁରେଶ ଚନ୍ଦ୍ର ସାହୁ, ସୁମତୀ ମିଶ୍ର ଏବଂ ସୁସ୍ମିତା ପଣ୍ଡା ଜଗତସିଂହପୁରରୁ, ଆପଣ ସମସ୍ତଙ୍କୁ ଭାରତ ମସଲା ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ। ତେବେ ଶ୍ରୋତାବନ୍ଧୁ, ମନେ ରଖନ୍ତୁ, ଆଜି ଅଧ୍ୟାୟରେ ଆପଣଙ୍କର କେଉଁ କଥାଟି ମନକୁ ଛୁଇଁଲା, ଲେଖି ପଠାଇବାର ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8847862377। ତାହେଲେ ଆଜି ପାଇଁ ଆର୍ଜି ନଳିନୀକୁ ବିଦାୟ ଦିଅନ୍ତୁ, କଥା ହେବା ଆରଥରକୁ, ନମସ୍କାର।
2: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଘନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଘନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପାନୀୟ ପ୍ରସ୍ତୁତ ହୋଇଥାଏ, ଯାହାକି ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଅଂଶୁଘାତରୁ ରକ୍ଷା କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓ

ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏହା ଏକ ସ୍ୱାସ୍ଥ୍ୟ ହିତକର ପାନୀୟ ବୋଲି କହିଛନ୍ତି। ସେ ମଧ୍ୟ ଓଡ଼ିଶାରୁ ଉତ୍ପାଦିତ ଆମ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ

ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। ଚାରୋଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଏକ କେନାଲରେ ଫସି ରହିଥିବା ଡଲଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତ ପ୍ରଥମ ଗଙ୍ଗା ଡଲଫିନ୍ ଉଦ୍ଧାର ଆମ୍ଭୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣର ଗତ 12 ବର୍ଷ ମଧ୍ୟରେ ଭାରତ ପ୍ରଯୁକ୍ତିବିଦ୍ୟା ଅନୁଗାମୀରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି। ଦୂରଦର୍ଶନ ସମ୍ଭାଦ ବିଭାଗର ଏକ ପୋଡ୍କାଷ୍ଟ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବା ସହିତ ନବସୃଜନ କ୍ଷେତ୍ରରେ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି। ଡକ୍ଟର ସିଂ କହିଛନ୍ତି ରାଷ୍ଟ୍ର ମହାକାଶ ଆଣବିକ ଶକ୍ତି କ୍ୱାଣ୍ଟମ୍ ଟେକ୍ନୋଲୋଜି ଜୈବ ପ୍ରଯୁକ୍ତିବିଦ୍ୟା କୃତ୍ରିମ ବୁଦ୍ଧିମତା ଏବଂ ସ୍ୱଚ୍ଛ ଶକ୍ତିର ଉନ୍ନତି ଦିଗରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହିସବୁ କ୍ଷେତ୍ରର ମିଳିତ ଭାବେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତାମତ ଦେଇ ଡକ୍ଟର ସିଂ କହିଛନ୍ତି କୃତ୍ରିମ ବୁଦ୍ଧିମତା ଏବେ ଶାସନ ପରିଚାଳନା ସ୍ୱାସ୍ଥ୍ୟ କୃଷି ଯୋଗାଯୋଗ ବୈଜ୍ଞାନିକ ଗବେଷଣା ଏବଂ ଜନସେବା କ୍ଷେତ୍ରରେ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରିପାରିଛି। ସେ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାର ଆକଳନ କରାଯାଇଛି, ଯାହାକି ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯାଇପାରିବ। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରା ସବ୍ଡିଭିଜନ ଅନ୍ତର୍ଗତ ବୈରାଗଡ଼ ସଚ୍ ପାସ୍ କିଲର ସଡ଼କରେ ଗଭୀର ଖାତ ମଧ୍ୟକୁ ଗୋଟିଏ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏହି କାର୍ଟି ଖାତ ମଧ୍ୟକୁ ଖସିପଡ଼ିଥିବା ପୁଲିସ୍ ସୂଚନା ଦେଇଛି। ଦୁର୍ଘଟଣାସ୍ଥଳୀରୁ ସମସ୍ତ 8ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଛତିଶଗଡ଼ର 7 ଜଣ ପର୍ଯ୍ୟଟକ ଥିବା ଜଣାଯାଇଛି। ଚୀନ୍ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଖଣି ଭୁଶୁଡ଼ିବା ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଛି। ୟୁନାନ୍ ପ୍ରଦେଶର ବାୟୁ ଗ୍ରାମରେ ବେଆଇନ ଖଣି କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ 6 ଜଣ ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦକ୍ଷିଣ ଦିଲ୍ଲୀର ସାକେତ୍ ମେଟ୍ରୋ ଷ୍ଟେସନ୍ ନିକଟରେ ଏକ ବ୍ୟବସାୟିକ କୋଠା ଭୁଶୁଡ଼ିବା ଫଳରେ 5 ଜଣଙ୍କର ମୃତ୍ୟୁ ଘଟିଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ମୋଟ 13 ଜଣଙ୍କୁ ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ମୃତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ୍ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି ରାତିସାରା ଡ୍ରୋନ୍ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ରୁଷ୍ର କ୍ରେମ୍ଲିନ୍ ନିୟନ୍ତ୍ରଣାଧୀନ ଜାଫର୍ଜିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷ୍ର ରେସ୍ତୋବ୍ ଅଞ୍ଚଳର ଗଭର୍ଣ୍ଣର ୟୁରି ସ୍କ୍ଲିସର୍ କହିଛନ୍ତି ପ୍ଲାଣ୍ଟର ଇନ୍ଧନ ସଂରକ୍ଷଣ ସ୍ଥଳୀ ନିକଟରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଡ୍ରୋନ୍ ଆକ୍ରମଣ ଯୋଗୁଁ ସାର୍ତୋବ୍ କିଭ୍ରେ ବେସାମରିକ ଭିତ୍ତିଭୂମି କ୍ଷେତ୍ର ମଧ୍ୟ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ରୁଷ୍ର ଏହି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଛି। ରୁଷ୍ର ଆଣବିକ ଶକ୍ତି କମ୍ପାନୀ ପକ୍ଷରୁ କୁହାଯାଇଛି ଡ୍ରୋନ୍ ଆକ୍ରମଣ ଯୋଗୁଁ ଗୁରୁତ୍ୱ

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ସ, ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ୍ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ମୁଁ ଅଛି ସୁଭି ଆପଣଙ୍କ ସହିତ। ସୋ ଚାଲିଛି ସନ୍ଧ୍ୟାସର। ସନ୍ଧ୍ୟାସରରେ ଆମ ପାଖରେ ଆଉ ଜଣେ ଶ୍ରୋତା ଯୋଡ଼ି ହେଇଯାଇଛନ୍ତି, ଯିଏକି ଲେଖିଛନ୍ତି, ଛାତ ଉପରେ ଜହ୍ନ ଦେଖି ଶୁଣୁଥିବା ଜଣେ ଶ୍ରୋତା, ନା ହେଉଛି ଦୋଳଗୋବିନ୍ଦ ମିଶ୍ର, ସୁଲାହି କିର୍ମିରି ଝାରସୁଗୁଡ଼ାରୁ ଲେଖିଛନ୍ତି। ନମସ୍କାର ଏଫ୍ଏମ୍ ରେନ୍ବୋ କଟକ ଟିମ୍, ସନ୍ଧ୍ୟାର ସମସ୍ତ ଶ୍ରୋତା ବନ୍ଧୁଙ୍କୁ, ନିହାତି ଭାବରେ ସମସ୍ତଙ୍କ ପାଖରେ ଆପଣଙ୍କର ନମସ୍କାର ପହଞ୍ଚି ଯାଇଥିବ ଲେଖିଛନ୍ତି।

ସନ୍ଧ୍ୟା ସୂର୍ଯ୍ୟ ଅସ୍ତ ଯାଉଛି ଆଉ ଆପଣଙ୍କ ଶୋ ଶୁଣି ମନ ଟିକେ ହାଲକା ଲାଗୁଛି। ଆଚ୍ଛା ଆଜିର ସନ୍ଧ୍ୟା ପାଇଁ ଗୋଟେ ଛୋଟ ସାଇରି ଲେଖିଛନ୍ତି। ସନ୍ଧ୍ୟା ତାରା ଜହ୍ନ ସହ ଗପ ମାରୁଛି, ମନ ମୋର ଆପଣଙ୍କ ଗୀତ ସହ ଦୋଳି ହେଉଛି। ଏଫ୍ଏମ୍ ରେନ୍ବୋର ସ୍ୱର ଯେମିତି ଶୀତଳ ବତାସ, କ୍ଲାନ୍ତ ହୃଦୟକୁ ଦେଉଛି ନୂଆ ପ୍ରକାଶ। ୱାଓ, ସୋ ଲେଖିଛନ୍ତି କି ଏଫ୍ଏମ୍ ରେନ୍ବୋ କଟକ, ଆପଣ ତ ଆମ ସନ୍ଧ୍ୟାର ସାଥୀ, ସମସ୍ତେ ହସି ହସି ରୁହନ୍ତୁ। ନିହାତି ଭାବରେ ସମସ୍ତଙ୍କ ପାଇଁ ଏହି ମେସେଜ୍ଟି ଆପଣ ପଠାଇଥିବାରୁ ଆପଣଙ୍କୁ ମଧ୍ୟ ଦିଲ୍ ସେ ଧନ୍ୟବାଦ।

ଏମିତି ଆପଣଙ୍କର ମେସେଜ ପଢୁ ପଢୁ ଆପଣଙ୍କ ପାଖରେ ଗୀତ ଗୁଡିକ ପହଞ୍ଚୁ ପହଞ୍ଚୁ କେତେବେଳେ ଷ୍ଟୁଡିଓ ଘଡ଼ିରେ ସମୟ ଧୀରେ ଧୀରେ ସରି ଆସିଲାଣି ସନ୍ଧ୍ୟା ଆସରକୁ ବନ୍ଦ କରିବା ପାଇଁ, ମାନେ ସନ୍ଧ୍ୟା ଆସରକୁ ଆସର ଛାଡି ଯିବା ପାଇଁ, ସେଇଟା ତ ଜଣା ପଡିଲାନି। କାହିଁକି ନା ଆଗକୁ ଆପଣମାନଙ୍କ ପାଇଁ ରହିଛି ଆହୁରି କିଛି ଖାସ କାର୍ଯ୍ୟକ୍ରମ। ବଟ୍ କୁଆଡେ ବି ଯିବେନି, ଏମିତି ହିଁ ଯୋଡ଼ି ହେଇ ରହିଥିବେ ଆଣ୍ଡ ଶୁଣୁଥିବେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣିପାରିବେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। କିଛି ସମୟ ପରେ ଶୁଣିପାରିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ମିଟର ରେସ୍, 100 ମିଟର ଦୌଡ଼ ପ୍ରତିଯୋଗିତା। ମାତ୍ର 2 ଦିନ ମଧ୍ୟରେ ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ 3 ଥର ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
2: ନମସ୍କାର ସାର୍।
3: ନମସ୍କାର।

0: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା। ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପିଣ୍ଟର। ଏଥର ମୁଁ 100 ମିଟରରେ 10.09ର ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ ଭାଙ୍ଗିବା ଦେଖିଲି। ଗୋଟିଏ କୌତୁକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟିଏ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେହି ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି। ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ୁଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
0: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା ଗୁରୁବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିତିଥିଲା, କ'ଣ ଭାବିଥିଲେ ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
2: ଆଜ୍ଞା, ମୁଁ ଗୁରିନ୍ଦର। ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି କାରଣ

0: ସବୁବେଳେ ଆପଣ ଜାଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ, ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ। କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି, କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇ ଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ। ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୁହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି। ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
0: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାରୁ ହୁଏ

ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାତରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା।

ନେଦରଲ୍ୟାଣ୍ଡସରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ

ତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଷ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ ତିନୋଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲ୍ରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବାଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ୍ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଡ୍ ନେଟ୍ୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲ୍ଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲ୍ଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲ୍ଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲ୍ଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ,
ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ।

0: ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୁଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ, ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲ୍ରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ୍ ଚଳାଉଛନ୍ତି, ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲ୍ର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ ଗୋଟିଏ ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ୍ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତରଣ।

ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତକ୍ ସୋ ଆରମ୍ଭ ହୋଇଯାଇଛି ଗୀତରେ ମିତରେ ଫ୍ରେଣ୍ଡସ୍ ଆମର ଶରୀର ଆମ ପାଇଁ ଗୋଟିଏ ଚମତ୍କାର ଉପହାର ଏଇଟା ଆମ ପାଇଁ ପ୍ରତି ସେକେଣ୍ଡ କାମ କରୁଛି ଯେତେବେଳେ ଆମେ ଆମ ଶରୀରର ଭଲ ଯତ୍ନ ନେଉ ଭଲ ଖାଦ୍ୟ ଖାଉ ଗୋଟିଏ ନିଶାମୁକ୍ତ ସ୍ୱଚ୍ଛ ଜୀବନ ମଞ୍ଜୁ ସେତେବେଳେ ଆମ ଭିତରେ ଗୋଟିଏ ଅଦ୍ଭୁତ ଏନର୍ଜି ଆସିଥାଏ ହଁ ଫ୍ରେଣ୍ଡସ୍ ଏଇ ତମାଖୁ ମୁକ୍ତ ରହିବାର ମାନେ ନିଜ ଶରୀରକୁ ରେସ୍ପେକ୍ଟ ଦେବା ଏବଂ ଟିକେ ସେଲ୍ଫ କେୟାର ଅଧିକ କରିବା ଆଣ୍ଡ ଏସବୁ କଲେ ହିଁ ଆମ ଲାଇଫ୍ ହୋଇପାରିବ ଟିକେ ରଙ୍ଗୀନ ଟିକେ ହସିନ ଥରେ ଭାବନ୍ତୁ ତ ପ୍ରକୃତି ଆମକୁ କେତେ ସୁନ୍ଦର ସବୁଜିବା ଏବଂ ସ୍ୱଚ୍ଛ ସକାଳର ପବନ ଦେଇଛି ଯେତେବେଳେ ଆମେ ଖୋଲା ଆକାଶ ତଳେ ଲମ୍ବା ନିଶ୍ୱାସଟେ ନେଉଛେ ଆମ ମନ ପୁରା ପ୍ରଫୁଲ୍ଲିତ ହୋଇଯାଏ ଆମେ କେତେ ଇଜି ଫିଲ୍ କରିଥାଉ ସେଥିପାଇଁ ଆମ ଚାରିପାଖର ବାୟୁକୁ ମୁକ୍ତ ଏବଂ ସଫା ରଖିବା ଆମ ସମସ୍ତଙ୍କର ଗୋଟିଏ ବଡ଼ ଡ୍ୟୁଟି ଯେଉଁ ପବନ ପାଇଁ ଆମେ ଏତେ ସୁନ୍ଦର ସ୍ୱାସ୍ଥ୍ୟକର ନିଶ୍ୱାସ ନେଇପାରୁଛେ ତାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଗୋଟିଏ ବଡ଼ ଦାୟିତ୍ୱ ଏବଂ ଏଇଟା ହିଁ ଆମେ ସମସ୍ତେ ବହୁତ କେୟାରଫୁଲି ପାଳନ କରିବା ଦରକାର

ଆମ ଲାଇଫ୍ର ସବୁଠୁ ବଡ଼ ସୁଖ ହେଉଛି ଆମ ପରିବାର ଏବଂ ସାଙ୍ଗସାଥିମାନଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବା। ଯେତେବେଳେ ଆମେ ଗୋଟେ ହେଲ୍ଦି ଏନ୍ଭାୟରମେଣ୍ଟ ତିଆରି କରୁ, ସେତେବେଳେ ଆମ ପାଖରେ ଥିବା ଛୋଟ ପିଲା ଏବଂ ଆମ ନିୟରର୍ ଆଣ୍ଡ ଡିୟରର୍ ମାନେ ବି ସୁରକ୍ଷିତ ଏବଂ ଆନନ୍ଦିତ ଅନୁଭବ କରନ୍ତି। ସେଥିପାଇଁ ଆମର ସବୁବେଳେ ଗୋଟେ ଭଲ ଷ୍ଟେପ୍ ହେଉଛି ଆମ ଘରର ବାତାବରଣକୁ ସବୁବେଳେ ହସ ଖୁସିରେ ରଖିବା, ସମସ୍ତେ ମିଶି ସ୍ୱଚ୍ଛ ନିଶ୍ୱାସ ନେବା। ଫ୍ରେଣ୍ଡସ୍, ଗୋଟେ ମଜାଦାର କଥା କହିବି, ଯେତେବେଳେ ଆମେ ଏସବୁ ନିଶାଦ୍ରବ୍ୟ ପଛରେ ଖର୍ଚ୍ଚ ହେଉଥିବା ଛୋଟ ଛୋଟ ପଇସାକୁ ସେଭ୍ କରିବା ଷ୍ଟାର୍ଟ କରୁ, ସେତେବେଳେ ଦେଖିବେ ଆମ ପାଖରେ ଗୋଟେ ଭଲ ସେଭିଙ୍ଗସ୍ ଜମା ହୋଇଯାଇଥାଏ। ସେଇ ପଇସାରେ ଆମେ ଆମ ପାଇଁ କିଛି ନୂଆ ଗ୍ୟାଜେଟ୍ କିଣିପାରିବା, ପରିବାର ସହ ବାହାରକୁ ବୁଲି ଯାଇପାରିବା ଏବଂ କୌଣସି ଗୋଟେ ହେଲ୍ଦି ସ୍ୱପ୍ନ ପୂରଣ କରିପାରିବା। ହଁ ଫ୍ରେଣ୍ଡସ୍, ସୁସ୍ଥ ଶରୀର ସହିତ ଆର୍ଥିକ ସମୃଦ୍ଧି, ସୋ ପୁରା ଡବଲ ଧମାକା। ଫ୍ରେଣ୍ଡସ୍, ଥରେ ଭାବି ଦେଖନ୍ତୁ ତ, ଗୋଟିଏ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ମୁକ୍ତ ଜୀବନ ଅନୁଭୂତି କେତେ ଚମତ୍କାର। ଚେହେରାରେ ସେଇ ନ୍ୟାଚୁରାଲ ଚମକ ଆଉ ଓଠରେ ଗୋଟିଏ ସୁନ୍ଦର ହସ ଏବଂ ମନରେ ଅସୀମ ଆତ୍ମବିଶ୍ୱାସ। ଲାଇଫ୍କୁ ସମ୍ପୂର୍ଣ୍ଣ ଭାବେ ଏନ୍ଜୟ କରିବା ପାଇଁ ଆମକୁ କେବଳ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସହିତ ହିଁ ନିଜକୁ ଯୋଡ଼ି ରଖିବାକୁ ପଡ଼ିବ। ଏହି ମୁକ୍ତ ଜୀବନ ଏବଂ ମୁକ୍ତ ବାୟୁର ଜୀବନ ହିଁ ସବୁଠାରୁ ସୁନ୍ଦର ଜୀବନ ହୋଇଥାଏ।

ଫ୍ରେଣ୍ଡସ୍, ଆମ ଟାଇମ୍ର ୟୁଥ୍ ପୁରା ହିଁ ଟ୍ୟାଲେଣ୍ଟେଡ୍ ଆଣ୍ଡ ଏନର୍ଜେଟିକ୍। ଆଜିକାଲିର ୟୁଥ୍ ନିଜର ଫିଟନେସ୍, ଜିମ୍ ଏବଂ ହେଲ୍ଦି ଲାଇଫ୍ଷ୍ଟାଇଲ୍କୁ ନେଇକି ବହୁତ ଆୱେର୍, ଆଣ୍ଡ ଏଇଟା ଦେଖିଲେ ହିଁ ବହୁତ ଖୁସି ଲାଗେ। ଯେତେବେଳେ ଆମେ ଖେଳକୁଦ, ମ୍ୟୁଜିକ୍ ଏବଂ ନିଜ ପ୍ୟାସନ୍କୁ ଟାଇମ୍ ଦେଉନା, ସେତେବେଳେ ଆମକୁ କୌଣସି ଆର୍ଟିଫିସିଆଲ୍ ଆଡିକ୍ସନ୍ର ଆବଶ୍ୟକତା ହିଁ ପଡ଼େ ନାହିଁ। ଆମର ଏଇ ପଜିଟିଭ୍ ଆଟିଚ୍ୟୁଡ୍ ହିଁ ଆମକୁ ଲାଇଫ୍ରେ ସବୁବେଳେ ଗୋଟେ ରେସ୍ରେ, ଗୋଟେ ଆଗ ଧାଡ଼ିରେ ରଖିବ। ସୋ ଫ୍ରେଣ୍ଡସ୍, ଆଜିର ଏଇ ଛୋଟ ଗୀତରେ ମିତରେ ସୋରେ ବି ଆମେ ଗୋଟେ ଭଲ ଷ୍ଟେପ୍ ନେବା, ଗୋଟେ ଭଲ ଷ୍ଟେପ୍ ନେବା ପାଇଁ ପ୍ରାକ୍ଟିସ୍ କରିବା ନିଜର ଏବଂ ଆମ ସମସ୍ତଙ୍କର, ନିୟରର ଆଣ୍ଡ ଡିୟରଙ୍କର ହେଲ୍ଥ ପାଇଁ, ଗୋଟେ ସୁସ୍ଥ ସମାଜ ପାଇଁ ସଦାସର୍ବଦା ପଜିଟିଭ୍ ରହିବା। ସ୍ୱାସ୍ଥ୍ୟକୁ ଆପଣେଇବା ଆଣ୍ଡ ମୁକ୍ତ ବାୟୁ, ମୁକ୍ତ ଜୀବନକୁ ମନ ଭରି ଉପଭୋଗ କରିବା। ସୋ ଫ୍ରେଣ୍ଡସ୍, ଏଇ ଆୱେର୍ନେସ୍ ମେସେଜ୍ ସହିତ ହିଁ ଏଣ୍ଡ କରିବାକୁ ପଡ଼ିବ ସେଗମେଣ୍ଟ ଗୀତରେ ମିତରେକୁ। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍ ଆପ୍ ଟୁ ଦିସ୍ ନ୍ୟୁଜ୍ ବ୍ରେକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 9:15 ହେଇସାରିଛି ଆଣ୍ଡ ସୋ ଷ୍ଟାର୍ଟ ହେଇଯାଇଛି ଅଭୁଲା ସ୍ମୃତି ସତରେ ଆମ ଗହଣରୁ ଏମିତି ଜଣେ ସିଙ୍ଗର ବିଦା ହୋଇଯାଇଛନ୍ତି ଯିଏକି ସତରେ ପାଲଟି ଯାଇଛନ୍ତି ଆମ ପାଇଁ ଅଭୁଲା ସ୍ମୃତି ମୁହୂର୍ତ୍ତ କେମିତି ବି ହେଉ ହ୍ୟାପି ବାଲା ହେଉ ସ୍ୟାଡ୍ ବାଲା ହେଉ ୟା ଫେର୍ ହେଉ ରୋମାଣ୍ଟିକ ବାଲା ଯେଉଁ ବି ମୁଡ୍ ହେଉ ତାଙ୍କ ଗୀତ ସବୁ ମୁଡ୍କୁ ସୁଟ୍ କରିଥାଏ ସୁକି ସେ ସିଙ୍ଗର ଆପଣମାନଙ୍କ ପାଖରେ ରହିଲା ଗେସ୍ କରିବା ପାଇଁ ମୁଁ ପ୍ଲେ କରିଦେଉଛି ଏ ଗୀତଟି ଆଣ୍ଡ ଆପଣମାନେ ବି ନିହାତି ଭାବରେ ଗେସ୍ କରିପାରିବେ କିଏ ସେ ସିଙ୍ଗର ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍

ଫୋନରେ ତାଙ୍କ ଗୀତ ଶୁଣିବାର ଚାର୍ମ ହିଁ କିଛି ଅଲଗା ଥିଲା। So let's celebrate KK musically on the show Abhulash Smriti and stay tuned to 100.4 Akashvani FM Rainbow Katak Dil Se Dil Tak।

ସୋ ଚାଲିଛି ଅଭିଳା ସ୍ମୃତି ଆଣ୍ଡ ସୁଭି ଅଛି ଆପଣଙ୍କ ସହିତ ଫ୍ରେଣ୍ଡସ୍, ଯେତେବେଳେ ପ୍ରଥମ ପ୍ରଥମେ ପ୍ରେମ ହୁଏ ସେତେବେଳେ ବି କେକେଙ୍କ ଗୀତ ହିଁ ସାଜିଥାଏ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍, କାହିଁକି ନା ତାଙ୍କ ଭଏସ୍ରେ ଏମିତି ଥିଲା କିଛି ମ୍ୟାଜିକ୍ ଯାହା ଛୁଉଁଥିଲା ସିଧା ଦିଲକୁ। ସେଥିପାଇଁ ତ ନାଇଣ୍ଟିଜ୍ର ସବୁ କିଡ୍ସଙ୍କର ସେ ଥିଲେ ଫେଭରେଟ୍ ଆଣ୍ଡ ଫେଭରେଟ୍। ଲାଇଭ୍ କନ୍ସର୍ଟରେ ତାଙ୍କର ଏନର୍ଜି ପୁରା ଅଲଗା ଲେଭେଲରେ ଥିଲା। ସେ ମାଇକ୍ ଧରି ଷ୍ଟେଜ୍କୁ ଆସିଲେ ସବୁ ଲୋକ ପାଗଳ ହେଇଯାଉଥିଲେ। ଆଣ୍ଡ ଦୁଃଖର କଥା ଯେ ସେଇ ମାହୋଲ ଆଉ କେବେ ମିଳିବନି, କାହିଁକି ନା ଆଜିକାଲିର ଅଟୋଟ୍ୟୁନ୍ର ଜମାନାରେ ସେ ମେଲୋଡି କିଙ୍ଗ୍ଙ୍କର ଚାର୍ମ ଏବେ ଆଉ ଶୁଣିବାକୁ ମିଳୁନି। ବାସ୍ ଯାହା ରହିଯାଇଛି ଆମ ପାଖରେ ଏମିତି କିଛି ଅଭୁଲା ସ୍ମୃତି, ଯାହା ମୁଁ ଆଜି ସୋ ଅଭୁଲା ସ୍ମୃତିରେ ଆପଣଙ୍କ ପାଖରେ ପହଞ୍ଚୁଛି। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ଜନ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଭି ଅଛି ଆପଣଙ୍କ ସହିତ ଶୋ ଚାଲିଛି ଅଭୁଲା ସ୍ମୃତି ସୋ ଫ୍ରେଣ୍ଡସ୍ ଏମିତି କେବେ ଲଙ୍ଗ ଟୁର୍ରେ ଗଲାବେଳେ କାର୍ ହେଉ ବା ବାଇକ୍ ହେଉ ପ୍ଲେ ଲିଷ୍ଟରେ କି କିଙ୍କ ସଙ୍ଗସ୍ ନଥିବ ଏମିତି ତ କେବେ ବି ହୁଏନି ହଁ ଫ୍ରେଣ୍ଡସ୍ ଆଣ୍ଡ ଏଇ ମେ 31ରେ ହିଁ ଲାଇଭ୍ ଶୋ କରୁ କରୁ ହୃଦଘାତରେ ପ୍ରାଣ ଚାଲିଯାଇଥିଲା କେକେଙ୍କର ଲାଷ୍ଟ ବ୍ରିଜ୍ ଯାଙ୍କେ ଆମକୁ ହିଁ ଏଣ୍ଟରଟେନ୍ କରି ଚାଲିଥିଲେ ଏଇ ସଙ୍ଗ ୱାରିୟର ସୋ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଆମର ରେନ୍ବୋ ଫ୍ୟାମିଲି ତରଫରୁ କିନ୍ତୁ ଆର୍ଟିଷ୍ଟ କେବେ ବି ମରେ ନା ଆର୍ଟିଷ୍ଟ ସବୁବେଳେ ଅମର ଥାଏ ତାର ଆର୍ଟ ଜରିଆରେ ତାର କଳା ଜରିଆରେ ଠିକ୍ ଯେମିତି ଆଜି କିଏ କିଏ ବି ଜିନ୍ଦା ଅଛନ୍ତି ଆମ ଦିଲରେ ତାଙ୍କର ସବୁ ଗୀତରେ ତାଙ୍କର ପ୍ରତିଟି ମେଲୋଡିୟସ୍ ମ୍ୟୁଜିକାଲ ଟ୍ରାକ୍ରେ ସୋ ଫ୍ରେଣ୍ଡସ୍ ଏହି ଅଭିଳା ସ୍ମୃତିକୁ ଏଣ୍ଡ କରିବା ପୂର୍ବରୁ ପହଞ୍ଚିଦେଉଛି କିଙ୍କ ଆୱାଜ୍ରେ ଆଉ କିଛି ବ୍ୟୁଟିଫୁଲ୍ ଆଣ୍ଡ ଖାସ୍ ଟ୍ରାକ୍ ଆପଣଙ୍କ ପାଖରେ ଷ୍ଟେ ଟ୍ୟୁନ୍ କିପ୍ ଏଞ୍ଜୟିଂ ଆଣ୍ଡ ଟ୍ୟୁନ୍ କରିଥାନ୍ତୁ ଏମିତି ଆମକୁ ଯୋଡ଼ି ହେଇଥାନ୍ତୁ ଆମ ସହିତ ଓନ୍ଲି ଆଣ୍ଡ ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ସ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଷ୍ଟୁଡିଓ ଘଡ଼ିରେ ବାଜି ସାରିଛି ରାତି 10:00 ଆଣ୍ଡ ରେନ୍ବୋ ଘଡ଼ିରେ ସମୟ ହୋଇଯାଇଛି ଆପଣଙ୍କ ମନପସନ୍ଦର ଗୀତଗୁଡ଼ିକୁ ଆପଣଙ୍କ ହୃଦୟ ଯାଙ୍କେ ପହଞ୍ଚିବାର ଆଣ୍ଡ ଦିଲ୍ ସେ ଦିଲ୍ ତକ୍ କନେକ୍ଟ ହେବାର ସୋ ରେନ୍ବୋ ଏସ୍ଏମ୍ଏସ୍ ନେଇ ଆପଣଙ୍କ ସୁଭି ପହଞ୍ଚି ଯାଇଛି ଆପଣଙ୍କ ପାଖରେ। ସୋ ଆପଣଙ୍କର ଢେର ସାରା ଏସ୍ଏମ୍ଏସ୍ ତ ଅଲରେଡି ଆସିଯାଇଛି, ବଟ୍ ଯେଉଁ ନ୍ୟୁ ଲିସନର ମାନେ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି, ଆଇ ହୋପ୍ ଆପଣମାନେ ମଧ୍ୟ ଆପଣଙ୍କର ମନପସନ୍ଦର ଗୀତ ନିହାତି ରିକ୍ୱେଷ୍ଟ କରିବେ। ରିକ୍ୱେଷ୍ଟ କରିବା ପାଇଁ ଆମକୁ ହ୍ୱାଟ୍ସଆପ୍ କରିଦିଅନ୍ତୁ, ନମ୍ବରଟି ହେଉଛି 8895254200। ଯଦି ଆପଣ ଏସ୍ଏମ୍ଏସ୍ କରିବାକୁ ଚାହୁଁଛନ୍ତି ତାହେଲେ FMRC ଟାଇପ୍ କରି ଆପଣଙ୍କ ମନପସନ୍ଦର ଗୀତ, ମୁଭିର ନାଁ, ଆପଣଙ୍କ ନାଁ ଆଣ୍ଡ ଠିକଣା ଲେଖି ପଠାଇ ଦିଅନ୍ତୁ ନମ୍ବର 09495963210। ସୋ ଲେଟ୍ କରିବାନି, ଆପଣଙ୍କ ମନପସନ୍ଦର ଗୀତଗୁଡ଼ିକ ବ୍ୟାକ୍ ଟୁ ବ୍ୟାକ୍ ଆପଣଙ୍କ ପାଖରେ ପହଞ୍ଚାଇବାର ସମୟ ଆସିଯାଇଛି। ଦେଖିନେବା କି କରିଛନ୍ତି ଆଜିର ଫାର୍ଷ୍ଟ ମେସେଜ୍ଟି କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ କରିଛନ୍ତି। ଆଣ୍ଡ ତାଙ୍କ ପରେ ପରେ ଆମ ସହିତ କନେକ୍ଟ ହୋଇଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ ଏବଂ ଭରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ। ଏବଂ ଶୁଣିବାକୁ ଚାହିଁଛନ୍ତି ଫିଲ୍ମ ମନ ଆକାଶରୁ ଗୋଟେ ବହୁତ ହି ଖାସ ଟ୍ରାକ୍। ସୋ ପହଞ୍ଚାଇ ଦେଉଛି ଏ ଦୁଇଟି ଗୀତ ବ୍ୟାକ୍ ଟୁ ବ୍ୟାକ୍ ଆପଣଙ୍କ ପାଖରେ। ସୋ ଷ୍ଟିକ୍ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଥକ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର ପରେ ପରେ ମେସେଜ୍ଟି କରିଛନ୍ତି କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ସୁଦାମ ଚରଣ, ଆର୍ଯ୍ୟନ ସିନ, ସବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟଣା ସାଲିପୁରରୁ ଆଣ୍ଡ ଶୁଣିବାକୁ ଚାହିଁଛନ୍ତି ହାକିମ ବାବୁ କଥା ଚିତ୍ରରୁ ଗୋଟେ ବହୁତ ହି ଖାସ ଟ୍ରାକ୍ ପହଞ୍ଚାଇଦେବି ନିହାତି ଭାବରେ ଆପଣଙ୍କ ପାଖରେ। ଆଣ୍ଡ ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ ମେସେଜ କରିଛନ୍ତି ଦୁର୍ଗା ପ୍ରସାଦ ଦଳେଇ, ଶୁଣିବାକୁ ଚାହିଁଛନ୍ତି ଖୁଦ୍ ଗର୍ଜ କଥା ଚିତ୍ରରୁ ଗୋଟେ ବହୁତ ହି ଖାସ ଟ୍ରାକ୍ ଆଣ୍ଡ ଲେଖିଛନ୍ତି ଗୁଡ୍ ଇଭିନିଂ ମ୍ୟାମ୍, ଜୟ ଜଗନ୍ନାଥ, ସମସ୍ତଙ୍କୁ ଗୁଡ୍ ଇଭିନିଂ ଆଣ୍ଡ ଜୟ ଜଗନ୍ନାଥ। ଆଣ୍ଡ ଆମ ସହିତ ହ୍ୱାଟ୍ସଆପ୍ରେ ଯୋଡ଼ି ହୋଇଛନ୍ତି ଏହି ଗୀତଟି ସହିତ ପ୍ରତିମା ମେହେର ବୁଢ଼ାପାଲି ବିଜେପୁର ବରଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଅନାଡ଼ି କଥା ଚିତ୍ରରେ ଗୋଟେ ଗୀତ। ସୋ ବ୍ୟାକ୍ ଟୁ ବ୍ୟାକ୍ ଏହି ତିନୋଟି ଗୀତ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି। ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର ମାନେ ଆପଣଙ୍କ ରିକ୍ୱେଷ୍ଟେଡ୍ ସଙ୍ଗସ୍ ଗୁଡ଼ିକୁ ଆପଣଙ୍କ ପାଖରେ ପହଞ୍ଚାଇ ପାର ରେନ୍ବୋ ଜରିଆରେ। ସୋ ଆମ ସହିତ ନେକ୍ସଟ ଯୋଡ଼ି ହେଉଛନ୍ତି ଆବାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ଅଶୋକ କୁମାର, ଆଲିସାପା, ତମନ୍ନା ରେଡ୍ଡି, ଟାଟା ଷ୍ଟିଲ୍ ପ୍ଲାଣ୍ଟ ରିକ୍ୱେଷ୍ଟ କରିଛନ୍ତି ଫିଲ୍ମ ଜିତ୍ରୁ ଗୋଟେ ବହୁତ ହି ବ୍ୟୁଟିଫୁଲ୍ ଟ୍ରାକ୍। ଆଣ୍ଡ ପରେ ପରେ ସରିତା ରାଉତରାୟ ଅଡସପୁର କଟକରୁ ରିକ୍ୱେଷ୍ଟ କରିଛନ୍ତି ଫିଲ୍ମ ତୋ ପାଇଁରୁ ୱାନ୍ ଅଫ୍ ମାଇ ଫେଭରେଟ୍ ଟ୍ରାକ୍। ଆଣ୍ଡ ଦେନ୍ ନରଗୋଡ଼ା ଛତିଶଗଡ଼ରୁ ମେସେଜ କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀନ ଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କଲ, ଡିମ୍ପଲ, ମିନାକ୍ଷୀ, ନିଶା ତୁଲସୀ ଏବଂ ଦିଶା ଗୋସ୍ୱାମୀ ଶୁଣିବାକୁ ଚାହିଁଛନ୍ତି ମୁଭି ଚୁପା ରୁସ୍ତମରୁ ଗୋଟେ ଗୀତ। ସୋ ବ୍ୟାକ୍ ଟୁ ବ୍ୟାକ୍ ପହଞ୍ଚାଇ ଦେଉଛି ଆପଣଙ୍କ ପାଖରେ ଏହି ତିନୋଟି ଗୀତ। ଆଣ୍ଡ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ରେନ୍ ଆପଣମାନେ ଶୁଣୁଛନ୍ତି ସହିତ ଚାରି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ ସୁବି ଅଛି ଆପଣଙ୍କ ସହିତ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପିଣ୍ଠ କଟକରୁ ଶୁଣିବାକୁ ଚାହିଁଛନ୍ତି ୱନ୍ସ କଥାଚିତ୍ରରୁ ଗୋଟେ ଗୀତ ଏବଂ ପରେ ପରେ ଫିଲ୍ମ ବାଗିର ଗୋଟେ ଖାସ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଦତ୍ରେଙ୍ଗୀ ଭାଟାପରା ଛତିଶଗଡ଼ରୁ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ଆଣ୍ଡ ନୋଖିଲାଲ ବର୍ମା ଆଣ୍ଡ ପ୍ରଶାନ୍ତ କୁମାର ବିଶୋଇ ଶ୍ରୀ କୁରୁଆଙ୍କ ଗୋପାଳପୁର କଟକରୁ ରିକ୍ୱେଷ୍ଟ କରିଛନ୍ତି ଆଦନାନ ସାମିଙ୍କ ଆୱାଜରେ ଯେକୌଣସି ଗୋଟେ ଗୀତ ସୋ ପହଞ୍ଚି ଦେଉଛି ଆପଣଙ୍କ ପାଖରେ ସିଟି ଓନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ଅର୍ଥାତ୍ ଜୁନ୍ ମାସ 1 ତାରିଖ ଦିନ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ ଶୁଣିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଆଲୋଚନା କରିବେ ଡାକ୍ତର କୁମାର ଅରଜ୍ୟୋତି। 7:25 ଶୁଣିବେ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରଚାର କରିବୁ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଏବଂ ରାତି 10:00। ଏଥିରେ ନିଜର ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ରିକ୍ୱେଷ୍ଟ କରିପାରିବେ। ଦିନ 11:00 ରହିଛି କାର୍ଯ୍ୟକ୍ରମ କଳାକାର। କିଛି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 11:30। କିଛି କଥା କିଛି ଗୀତ ଶୁଣିବେ 12:00। ଦିନ 1:10 ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 2:45। ଅପରାହ୍ନ 3:00 କାର୍ଯ୍ୟକ୍ରମ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିବେ 4:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 35ତମ ଭାଗ ଶୁଣିବେ 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ପ୍ରଚାର କରିବୁ 6:30।

ରାତି 7:25ରେ ରହିଛି କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ଗୀତରେ ମିତରେ କାର୍ଯ୍ୟକ୍ରମରେ କେତୋଟି ସୁପରହିଟ୍ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। ରାତି 8:02ରେ ରାତି 9:15ରେ ପ୍ରଚାର କରିବୁ ଅଭୁଲା ସ୍ମୃତି। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ସୋ ଫ୍ରେଣ୍ଡସ୍, ଏଇଠି ହିଁ ଶେଷ କରୁଛୁ ଆଜିର ଅଧିବେଶନ। ଆପଣଙ୍କର ମ୍ୟୁଜିକାଲ ହମସଫର ସୁଭିଙ୍କୁ ଦିଅନ୍ତୁ ଅଲବିଦା ଆଣ୍ଡ ଖୁସିରେ ରୁହନ୍ତୁ, ହସୁଥାନ୍ତୁ ଆଣ୍ଡ ସବୁବେଳେ ଆମ ସହିତ ଯୋଡ଼ି ହୋଇକରି ରହିଥାନ୍ତୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53ପର୍ଯ୍ୟନ୍ତ। ସେତେବେଳେ ଯାଏଁ ଟାଟା, ଟେକ୍ କେୟାର, ଗୁଡ୍ ନାଇଟ୍।

ଶୁଣିଛନ୍ତି ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ଶଙ୍ଖ ଧ୍ୱନିର ମାଧୁର୍ଯ୍ୟ ମନ୍ଦିର ଘଣ୍ଟିର ଅଲୌକିକ ନାଦ ଏବଂ ଭକ୍ତିର ସୁଗନ୍ଧ ନେଇ ଆପଣଙ୍କୁ ସ୍ୱାଗତ କରୁଛୁ ଏଫ୍ଏମ୍ ରେନ୍ବୋର ଏହି ଭକ୍ତିମୟ ଅର୍ଘ୍ୟଥାଳିକୁ।

ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ଏହି ସୁନ୍ଦର ସକାଳଟି ଆମେ ଆରମ୍ଭ କରିବା ଜଗତର ନାଥ, କଳିଯୁଗର ଆରାଧ୍ୟ ଦେବତା, ସର୍ବଧର୍ମ ସମନ୍ୱୟର ପ୍ରତୀକ ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି। ହଁ ବନ୍ଧୁ, ନୀଳାଚଳ ଧାମରେ ବିରାଜମାନ ମହାପ୍ରଭୁ କେବଳ ଓଡ଼ିଆଙ୍କର ଭାବନା ନୁହଁ, ସେ ସମଗ୍ର ବିଶ୍ୱର ଭକ୍ତି ଏବଂ ଆସ୍ଥାର କେନ୍ଦ୍ରବିନ୍ଦୁ। ତାଙ୍କର ସେହି ଦିବ୍ୟ ହସ, ବଡ଼ ବଡ଼ ନୟନ ଏବଂ ଅସୀମ କରୁଣା ଭକ୍ତର ମନକୁ ଶାନ୍ତିର ସ୍ପର୍ଶ ଦେଇଥାଏ। ବନ୍ଧୁ, କୁହାଯାଏ ଜଗତର ନାଥ ଯେଉଁଠି ଅଛନ୍ତି ସେଠି ଭୟ ନାହିଁ, ଅନ୍ଧକାର ନାହିଁ, କିଛି କେବଳ ଅଛି ତ କେବଳ ଭକ୍ତି, ବିଶ୍ୱାସ ଏବଂ ଆନନ୍ଦ। ତେଣୁ ଆସନ୍ତୁ ନା ଏହି ପବିତ୍ର ସକାଳରେ ଆମ ମନକୁ ଭକ୍ତିରେ ଭରିଦେବା, ମହାପ୍ରଭୁଙ୍କର ନାମକୁ ସ୍ମରଣ କରିବା ଏବଂ ହରି ଭୋଲ ଜୟ ଜଗନ୍ନାଥ ଧ୍ୱନିରେ କମ୍ପମାନ ହେଉ ସାରା ଜଗତ, ଏହା ହିଁ କାମନା କରିବା। ଚାଲନ୍ତୁ ଆଗାମୀ କିଛି ମୁହୂର୍ତ୍ତ ଧରି କିଛି ଶୁଣିବା ଆଧ୍ୟାତ୍ମିକ ଭଜନ, ଆଧ୍ୟାତ୍ମିକ କଥା, ଜଗନ୍ନାଥ ସଂସ୍କୃତିର ଅମୃତଧାରା ଏବଂ ମନକୁ ପବିତ୍ର କରିବା ଏହି ପବିତ୍ର ସକାଳରେ।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥଖଳାରେ ରଥ ନିର୍ମାଣର କାର୍ଯ୍ୟ। ବିଶ୍ୱକର୍ମା ମହାରଣା ସେବକମାନେ କୁରାଡ଼ିରେ ଅନୁକୂଳ କରି ରଥଖଳାରେ ଫାଶୀ କାଠରେ ବିଭିନ୍ନ ପ୍ରକାର ରୂପରେଖ ଦେଇ ଆରମ୍ଭ କରିଛନ୍ତି ରଥ ନିର୍ମାଣର କାର୍ଯ୍ୟ। ତେବେ ଏହି ରଥଖଳାରେ ଅନେକ କିଛି କଥା ରହିଥାଏ। ଏହି ଯେଉଁ ମହାରଣା ସେବକମାନେ ଉପବାସ ରହି ନିଷ୍ଠାର ସହିତ ପୂଜିଥାନ୍ତି ରଥକାଠକୁ ଏବଂ ଆରମ୍ଭ କରିଥାନ୍ତି ଏହି ରଥଖଳାର କାର୍ଯ୍ୟକ୍ରମ, ତେବେ କେଉଁଭଳି ଭାବରେ ଏଠି ରଥଖଳାରେ ସବୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ, ବିଶ୍ୱ ମହାରଣା ସେବକମାନେ ଯେଉଁମାନେ ରହିଥାନ୍ତି ସେମାନେ କେଉଁଭଳି ଭାବରେ କାର୍ଯ୍ୟ କରିଥାନ୍ତି, ଆଜି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିରେ କଥା ହେବା ଏହି ସମ୍ପର୍କରେ। ତେବେ ଚାଲନ୍ତୁ ବର୍ତ୍ତମାନ ସମୟ ଆଉ ଏକ ସୁନ୍ଦର ଭକ୍ତି ଗୀତର।

ସାଥୀ, ପନ୍ଦର ଦିନ ହେଲାଣି ରଥ ଖଳା ଚଳଚଞ୍ଚଳ ହୋଇଗଲାଣି। ସମାନ୍ତରଳ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର ତିନୋଟି ଲେଖାଏଁ ନାହକ ଚକ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ତେବେ ଅଖଚକ ନିର୍ମାଣ ଅନୁକୂଳ ପୂଜା ସରିବା ପରେ ବିଶ୍ୱକର୍ମା ସେବକମାନେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ରଥଗଢ଼ାର ତିନି ନାହକ ଅଖର ଉଭୟ ମୁଖର ବୋଳା କାର୍ଯ୍ୟ ଜାରି ରଖିଛନ୍ତି। ଏପଟେ ତିନି ରଥର ରୂପକାର ସେବକମାନେ ମଧ୍ୟ ତିନି ରଥର କୋଣ ଗୁଜ ବା ଶାଲଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି। ଓଝା ମହାରଣା ସେବକମାନେ ଆବଶ୍ୟକ ଅରକଣ୍ଟା ସହ ପନ୍ଦାରୀ ଏବଂ ତୁମ୍ବର ବାହ୍ୟ ବଳା ରଥଖଳାକୁ ଯୋଗାଇ ବାକି ଚକଗୁଡ଼ିକ ପାଇଁ ପନ୍ଦାରୀ ଏବଂ ତୁମ୍ବ ବଳା ସହ ଅରକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ବନ୍ଧୁ, ଏହି ରଥ ନିର୍ମାଣରେ ସପ୍ତରଥୀଙ୍କର ଭୂମିକା ରହିଛି। ଏହା ଅତ୍ୟନ୍ତ ବିଶେଷ ଭୂମିକା। ମହାରଣା କୂଳର ସେବକମାନେ ରଥ ନିର୍ମାଣରେ ପ୍ରଥମରୁ ଶେଷ ଯାଏ ସମ୍ପୃକ୍ତ ରହିଥାନ୍ତି। ଅକ୍ଷୟ ତୃତୀୟାରେ ରଥ ଅନୁକୂଳ କରିଥାନ୍ତି ମହାରଣା ସେବକମାନେ। ଅକ୍ଷୟ ତୃତୀୟା ପରଦିନଠାରୁ ଏହି ରଥ କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ। ତୁମ୍ଭ କାମ ପାଇଁ ମହାରଣା ସେବକମାନେ କାଠ ବାଛି କରତୀ ମହାରଣାଙ୍କୁ ସାଇଜ କରିବା ପାଇଁ ଯୋଗାଇ ଦେଇଥାନ୍ତି। ତେବେ କେଉଁଭଳି ଭାବରେ ରଥଖଳାରେ ଏହି କାର୍ଯ୍ୟକ୍ରମ ସବୁ ହୋଇଥାଏ, ମହାରଣାମାନେ କେଉଁଭଳି ଭାବରେ ରଥ କାର୍ଯ୍ୟ କରିଥାନ୍ତି, କାହାର କେଉଁ ଦାୟିତ୍ୱ ରହିଥାଏ, ସେ ବିଷୟରେ ଆଜି ଆମେ ଅର୍ଘ୍ୟଥାଳିରେ ଆଲୋଚନା କରିବା। କିନ୍ତୁ ସମୟ ବର୍ତ୍ତମାନ ଆଉ ଏକ ସୁନ୍ଦର ଭକ୍ତି ଗୀତରେ ଶୁଣିଥାନ୍ତୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

ରଥ ନିର୍ମାଣରେ ସପ୍ତରଥୀଙ୍କର ଭୂମିକା ରହିଥାଏ। ମହାରଣା କୁଳର ସେବକମାନେ ରଥ ନିର୍ମାଣରେ ପ୍ରଥମରୁ ଶେଷ ଯାଏ ସମ୍ପୃକ୍ତ ରହିଥାନ୍ତି। ବନ୍ଧୁ, ତୁମ୍ଭ କାମ ପାଇଁ ମହାରଣା ସେବକମାନେ କାଠ ବାଛି କରତି ମହାରଣାଙ୍କୁ ସାଇଜ୍ କରିବା ପାଇଁ ଯୋଗାଇ ଦିଅନ୍ତି। ପ୍ରଥମେ ବଡ଼ବାଡ଼ ତଥା ଶ୍ରୀବଳଭଦ୍ରଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି। ତାପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ରଥ କାମ କ୍ରମାନ୍ୱୟ ଅନୁଯାୟୀ ଆରମ୍ଭ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥରେ 27 ଜଣ ମହାରଣା ସେବକ, ଶ୍ରୀବଳଭଦ୍ରଙ୍କ ରଥରେ 26 ଜଣ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ 25 ଜଣ ମହାରଣା ସେବକ ନିୟୋଜିତ ହୋଇଥାନ୍ତି। ଏହିଭଳି ତିନି ରଥରେ ମୋଟ 78 ଜଣ ମହାରଣା ସେବକ ନିୟୋଜିତ ହୋଇଥାନ୍ତି।

ଅହଣା ସରିଲେ ସୂତା ବାଡ଼ିଆ ବିନ୍ଧ କାର୍ଯ୍ୟ ଅର ସଂଯୋଗ ପଇ ବିନ୍ଧ ହୋଇ ଚକରେ ଖାପ କରାଯାଇଥାଏ। ଚକ କାର୍ଯ୍ୟ ସମ୍ପନ୍ନ ହେବା ପରେ ଗୁଜ ଜଳଯନ୍ତ୍ର କୁଡ଼ୁକା ଏସବୁ ପ୍ରସ୍ତୁତ କରାଯାଏ। ଚକ ସରିବା ପରେ ଦଣ୍ଡା ଲାଗେ। ପରେ ଦଣ୍ଡା ଗୋଲେଇ ଗରଗରା ଚାରିନାହାକା ଗୟଳ ମୋଡ଼ା ପାର୍ଶ୍ୱ ଗୟଳ ନିରାଡ଼ି ଛନ୍ଦା ଗୟଳ ପ୍ରଥମରୁ ତୃତୀୟ ଭୂଇଁ ପୋଟଳ ପରାଭାଡ଼ି କଇଁଚଫାଳି ଦୁଆର ପ୍ରଭା କନକ ମୁଣ୍ଡି ବାଡ଼ ବେଦୀ ସିଂହାସନ ହଂସପଟା କନ୍ୟାପଟା ଆଦି ସଂଯୋଗ ମହାରଣା ସେବକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ।

ତେବେ ସଦୀ ଏହି ରଥଯାତ୍ରା ଆସିଲେ ଶ୍ରୀକ୍ଷେତ୍ରର ପରିବେଶ ଭକ୍ତିରେ ଭରିଯାଏ। ଏହି ପବିତ୍ର ଯାତ୍ରାର ସବୁଠାରୁ ଆକର୍ଷଣୀୟ ଏବଂ ଆଧ୍ୟାତ୍ମିକ ଅଂଶ ହେଉଛି ଏହି ରଥଖଳା। ରଥଖଳା ହେଉଛି ସେହି ପବିତ୍ର ସ୍ଥାନ ଯେଉଁଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ପାଇଁ ତିନୋଟି ବିଶାଳ ରଥ ନିର୍ମାଣ କରାଯାଏ। ଏହି ରଥଖଳା ଜଗନ୍ନାଥ ମନ୍ଦିର ସମ୍ମୁଖରେ ରହିଥାଏ। ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ପ୍ରଥମେ ବିଶେଷ ପୂଜା ଆଜ୍ଞାମଳ ଆସିବା ପରେ କାଠ କାମ ଆରମ୍ଭ ହୋଇଥାଏ। ମହାରଣା ସେବକମାନେ ପୁରୁଣା ପାରମ୍ପରିକ ନିୟମ ଅନୁସାରେ ରଥ ତିଆରି କରନ୍ତି। ଏହି ରଥଖଳାର ଏହି ଯେଉଁ ହାତୁଡ଼ିର ଶବ୍ଦ, କାଠର ସୁଗନ୍ଧ, ଶଙ୍ଖ ଧ୍ୱନି ଏବଂ ଜୟ ଜଗନ୍ନାଥ ଧ୍ୱନି ମିଶି ଏକ ଅଲୌକିକ ପରିବେଶ ସୃଷ୍ଟି କରିଥାଏ। ଭକ୍ତମାନେ ଏହି ସ୍ଥାନକୁ କେବଳ ରଥ ତିଆରି ଜାଗା ଭାବେ ନୁହଁ, ବରଂ ମହାପ୍ରଭୁଙ୍କ ସେବାର ଏକ ଜୀବନ୍ତ ଯଜ୍ଞଭୂମି ଭାବରେ ଦେଖନ୍ତି। ପ୍ରତ୍ୟେକ ରଥର ଉଚ୍ଚତା, ଚକ ସଂଖ୍ୟା, ରଙ୍ଗ ଏବଂ ଅଳଙ୍କାର ଅଲଗା ଅଲଗା ଥାଏ। ଏହି ସମସ୍ତ କାର୍ଯ୍ୟ ଶତାବ୍ଦୀ ଶତାବ୍ଦୀ ଧରି ପୁରୁଣା ପାରମ୍ପରିକ ପ୍ରଥା ଅନୁଯାୟୀ ଚାଲିଆସିଛି। ବନ୍ଧୁ, ଏହି ରଥଖଳା ଆମକୁ ଶିଖାଏ ସେବା ହିଁ ଭକ୍ତି ଏବଂ ଭକ୍ତି ହିଁ ମହାପ୍ରଭୁଙ୍କ ପାଖକୁ ପହଞ୍ଚିବାର ସର୍ବୋତ୍ତମ ପଥ।

ତେବେ ଏଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆରମ୍ଭ କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 34ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦିନେ ରାଜା ପରୀକ୍ଷିତ ବଣକୁ ଶିକାର ପାଇଁ ଯାଇଥିଲେ। କୌଣସି ଜନ୍ତୁ ପାଇଲେ ନାହିଁ। ଭୋକ ଶୋଷରେ ଆଉଟୁ ପାଉଟୁ ହେଲେ। ପାଣି ଟୋପିଏ ନ ପାଇ ଚାଲୁ ଚାଲୁ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚି ପାଣି ମାଗିଲେ। ମୁନି ସେତେବେଳେ ଗଛମୂଳେ ବସି ଧ୍ୟାନ କରୁଥିବାରୁ ରାଜାଙ୍କ କଥା ଶୁଣିପାରିଲେ ନାହିଁ। ସାଧାରଣତଃ ଋଷି ଆଶ୍ରମରେ ରାଜାଙ୍କୁ ସମ୍ମାନ ଦେଖାଇ ଚର୍ଚ୍ଚା କରାଯାଏ, ମାତ୍ର ଏଠାରେ ସେପରି କିଛି ଚର୍ଚ୍ଚା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗୋଳାରେ ପକାଇ ଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସାଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗୋଳାରେ କେହି ଜଣେ ମଲା ସାପ ପକାଇ ଦେଇ ଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗୋଳାରେ ସାପ ଯିଏ ପକାଇଛି ତାକୁ ଆଜିଠୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷି ପୁତ୍ର କାନ୍ଦିବାକୁ ଲାଗିଲେ।

ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆଜି ଶୁଣିଲେ ଏହାର 34ତମ ଭାଗ ବର୍ଣ୍ଣନା ବସନ୍ତ ମହାନ୍ତି ସଙ୍ଗୀତ ସଂଯୋଜନା ରାଖାଲ ଚନ୍ଦ୍ର ମହାନ୍ତି ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର
1: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ 6 ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ

0: ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତାର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲା ପରେ ଧରା ପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

ସବୁବେଳେ ଭଲ ପାଇଛନ୍ତି। ସେ ସିରିଏଲ ଚରିତ୍ରରେ ହେଉ କିମ୍ବା ଇମୋସନାଲ ଭୂମିକାରେ ହେଉ, ପ୍ରତ୍ୟେକ ରୋଲ୍କୁ ଏତେ ସହଜରେ ସେ ନିଭାନ୍ତି, ସେ ଚରିତ୍ରଟି ଲାଗେ ଯେମିତି ପୁରା ଜୀବନ୍ତ, ପୁରାପୁରି ସତ୍ୟ। ତାଙ୍କର ସ୍ୱରରେ ଥାଏ ଏକ ଗମ୍ଭୀରତା, ଆଉ ଅଭିନୟରେ ଥାଏ ଏକ ଅଲଗା ମାୟା। ହୋଟେଲ ମୁମ୍ବାଇ, ଅସ୍ତିତ୍ୱ ଭଳି ଅନେକ ପ୍ରୋଜେକ୍ଟରେ ତାଙ୍କର କାମ ଆଜି ମଧ୍ୟ ଲୋକଙ୍କ ମନରେ ରହିଛି। ଆଉ ଏମିତି ଅଭିନେତାମାନେ ହିଁ ସିନେମାକୁ କେବଳ ଏଣ୍ଟରଟେନମେଣ୍ଟ ନୁହଁ ବନ୍ଧୁ, ଏକ ଅନୁଭବ କରିଦେଇଥାନ୍ତି। ତେବେ ସଚିନ ଆଜି 61 ବର୍ଷରେ ପଦାର୍ପଣ କରିସାରିଲେଣି। ଏଫ୍ଏମ୍ ରେନ୍ବୋ ପକ୍ଷରୁ ସଚିନ ଖେଡେକରଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଏହିଭଳି ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କର ହୃଦୟ ଜିତୁଥାନ୍ତୁ, ଏତିକି ହିଁ ଆମେ କାମନା କରିବା।

ପୁଣି ଥରେ ସ୍ୱାଗତ କରୁଛୁ ଆପଣଙ୍କୁ ଏଫ୍ଏମ୍ ରେନ୍ବୋ ଷ୍ଟେସନକୁ ଶୁଣୁଛନ୍ତି ଆପଣମାନେ ଆଣ୍ଡ ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତିକୁ ଶୁଣୁଛନ୍ତି ସୋ ଚାଲିଛି ଶୁଭ ସକାଳ ଆଣ୍ଡ ଆଜି ଏଥିରେ ଆମେ ବଲିଉଡ୍ ସ୍ପେଶିଆଲ ବର୍ଥଡେ ସେଲିବ୍ରେଟ୍ କରୁଛୁ ତେବେ ବର୍ତ୍ତମାନ ଆଉ ଜଣଙ୍କୁ ୱିସ୍ କରିବାର ଟାଇମ୍ ଆସିଯାଇଛି ଏବେ ସମୟ ହୋଇଛି ଜଣେ ଦମଦାର ଅଭିନେତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବାର ନନ୍ ଅଦର ଦ୍ୟାନ୍ ସେ ହେଲେ ସଚିନ ଖେଡେକର ସଚିନ ଖେଡେକରଙ୍କୁ ଆପଣମାନେ ହିନ୍ଦୀ ମରାଠୀ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ନିଜର ଅଭିନୟର ଗଭୀର ଛାପ ଛାଡ଼ିଥିବା ଦେଖିଥିବେ ସଚିନ ଖେଡେକରଙ୍କୁ ଦର୍ଶକେ

0: ଦୋକାନକୁ ଯାଇ ଏଚ୍ପିଭି ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
1: କଳା ମେଘ ଦେଖି ଜମା ଡର ନାହିଁ, ଆଜି ଯଦି ଅନ୍ଧାର କାଲି ଆଲୁଅ ହେବ, ଝଡ଼ ତୋଫାନ ଆସିବ ଯେତେ ହସି ହସି ସବୁ ସାମ୍ନା କରିବାକୁ ପଡ଼ିବ। ସମୟ କାହା ପାଇଁ ରହେ ନାହିଁ, ନିଜ କର୍ମପଥେ ଆଗେଇ ଚାଲ, ଦୁଃଖ ପରେ ସୁଖ ନିଶ୍ଚୟ ଆସିବ, ଏଇ ତ ଜୀବନର ମୂଲ। Hey friends, suni chhandi Akash Bani FM Rainbow Katak 100.4 Dil se Dil tak ପରିବା ପାଇଁ ଆପଣଙ୍କ ହମ୍ ସଫର ହୋ ସ୍ମୃତି ସହିତ ଶୌଚାଳୟ ପହଞ୍ଚି ଗଲାଣି। ଆଣ୍ଡ ଏ ମେଲୋଡିୟସ୍ ମର୍ଣ୍ଣିଂରେ ଶୁଣିବା କିଛି ମେଲୋଡିୟସ୍ ଗୀତ।

0: କଥାକୁ ଆପଣମାନେ ଶୁଣୁଛନ୍ତି ଆଣ୍ଡ ଆଜିର ସକାଳରେ ଆପଣଙ୍କ ହମ୍ ସଫର ହୋ ଷ୍ଟାର ଯେ ସ୍ମୃତି ହାଜର ହେଇଯାଇଛି ଆଟ୍ ଲାଇଭ୍ ସୋ ଷ୍ଟାର୍ଟ ହେଇଗଲାଣି ଯେଉଁଥିରେ କି ମୁଁ କଥା ହେବି ଲାଇଭ୍ ବର୍ତ୍ତମାନ ଏଫ୍ଏମ୍ ରେନ୍ବୋ ପ୍ଲାଟଫର୍ମରେ ଆପଣମାନଙ୍କ ସହିତ ସୋ ଆପଣମାନେ ଫଟାଫଟ କଲ୍ କରନ୍ତୁ ଆମର ଡାଏଲ୍ ଇନ୍ ନମ୍ବର ହେଉଛି 0671-2303-153 ଗୋଟେ କଥା କହିବି ୟାର ଏପର୍ଯ୍ୟନ୍ତ ଟପିକ୍ ଡିସାଇଡ୍ ହେଇନି ଏପର୍ଯ୍ୟନ୍ତ ପ୍ରୋଗ୍ରାମ ଷ୍ଟାର୍ଟ ହେଇନି ବଟ୍ ଆପଣଙ୍କର ରିଙ୍ଗ ହେବା ଷ୍ଟାର୍ଟ ହେଇଗଲାଣି ଫୋନ୍ ଲାଇନ୍ ଯେହେତୁ ଓପନ୍ ରହିଯାଇଛି ତ ସେମିତି ଜମା ବି କରନ୍ତୁନି ଫୋନ୍କୁ ଜମା ବିଜି ରଖନ୍ତୁନି ରିକ୍ୱେଷ୍ଟ କରୁଛି କାରଣ ଆପଣମାନେ ଆମ ସହିତ କନେକ୍ଟ ହେବେ ଯଦି ଆଜିର ଟପିକ୍ ଶୁଣିବେ ସେଇଆ ନା ସୋ ଆଜି ସ୍ମୃତି ଆପଣମାନଙ୍କୁ ପଚାରିବ ଯେ ଆପଣ ସେଭିଂ କରିବାକୁ କେତେ ଭଲ ପାଆନ୍ତି ଆଣ୍ଡ କ'ଣ ସବୁ ସେଭିଂ କରିଛନ୍ତି ଆଜି ଯାଏ ତାର ସୁଫଳ କ'ଣ ମିଳିଛି ଆପଣଙ୍କୁ ସେ ବିଷୟରେ ମଧ୍ୟ ଆପଣ ମୋ ସହିତ ସେୟାର କରିପାରିବେ ସୋ ଆଜି ସେଭିଂ ବିଷୟରେ କଥା ହେବା ବିକଜ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଭିଂ ବିଷୟରେ ହିଁ କିଛି କଥା କହିଛନ୍ତି ସୋ ଚାଲନ୍ତୁ କଥା ହେବା 0671-2303-153 ଏଇ ନମ୍ବରରେ ଆମର ଫର୍ଷ୍ଟ କଲର କିଏ ଅଛନ୍ତି ଦେଖିବା ହ୍ୟାଲୋ
1: ଭଉଣୀ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ
1: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର
0: ଆଚ୍ଛା ଭୂତପୂର୍ବ କାହିଁକି କହୁଛନ୍ତି ଆପଣ ଲାଇଭ ଅଛନ୍ତି ଭୂତପୂର୍ବ
1: କଲର ବର୍ତ୍ତମାନ ଭୂତ ହେଇଯାଇଛି
0: ଆପଣ ଲାଇଭ ଅଛନ୍ତି ହେଲା ଭଗବାନ କରନ୍ତୁ ଆପଣ ଏମିତି ସୁସ୍ଥ ରୁହନ୍ତୁ ଜମା ଭୂତ ପ୍ରେତ ହୁଅନ୍ତୁନି ପ୍ଲିଜ ଡରାନ୍ତୁନି ଜମା ବି
1: କହୁଛନ୍ତି ମୁଁ ଆପଣଙ୍କର ଖାସ କଲର ହେଲା ମୁଁ ଖାସି କଲର ଏଇଠି ଖାସ କଲର କଣ ସମସ୍ତେ ତ କଲର ସମସ୍ତେ ଶ୍ରୋତା ଖାସ କଣ ତମ ଭିତରେ କଣ ଆଉ ଜଣେ କହୁଛି ରେଡିଓ ଲଭର ଅଲ୍ ଇଣ୍ଡିଆରେ ମୁଁ ଟୁର୍ କରୁଛି ଅଲ୍ ଇଣ୍ଡିଆରେ କଲ୍ କରୁଛି
0: ଠିକ ଅଛି ସମସ୍ତଙ୍କର ନିଜ ନିଜର ଗୋଟେ ପଦବୀ ଅଛି ଯେମିତି ଆପଣ ଏବେ ଭୂତପୂର୍ବ ଲଗେଇଲେ ବର୍ତ୍ତମାନ ଆମେ ରାଜେଶ ନାୟକ ଭୂତରେ ହିଁ ଚିହ୍ନିବୁ ସତ କଥା କହିଦଉଛୁ ଆଚ୍ଛା ରାଜେଶ ଭାଇ ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଛନ୍ତି ଆପଣ ଫାର୍ଷ୍ଟ କଲର ଆମର କୁହନ୍ତୁ ସେଭିଂ କରିବାକୁ କେତେ ଭଲ ପାଆନ୍ତି ଆଉ କଣ ସବୁ ସେଭିଂ କରିଛନ୍ତି ଆଜି ଯାଏ କଣ ଫାଇଦା ମିଳିଛି
1: ଆଜ୍ଞା ଭଉଣୀ ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି ଆଉ ଏ ଟପିକ ଉପରେ କହିବି ଆକ୍ଚୁଆଲି କଥା ହଉଛି କଣ ଆମର ହଉଛି ପ୍ରାଇଭେଟ ବିଜନେସ ସେଲ୍ଫ ବିଜନେସ ଆଉ ଆମେ ହଉଛି କଣ ନା ଆମର ହଉଛି ହ୍ୟାଣ୍ଡ ଟୁ ମାଉଥ ଆଡେ ଆସିଲା ସାଡେ ଗଲା ସାଡେ ଆସିଲା ସାଡେ ଗଲା ତେଣୁ ପକେଟରେ ରହିଲେ କୁଆଡେ ଉଡିଯିବ ତା ଠିକଣା ନାହିଁ ସେକେଣ୍ଡ କଥା ହଉଛି ମୁଁ ତ ଅନମ୍ୟାରେଡ ଅଛି ବାହା ହେଇନି ଯଦି ଫ୍ରି ଥାନ୍ତା କିଛି ରଖିଥାନ୍ତା କଣ ବ୍ୟାଙ୍କରେ ଯାହା କିଛି ଥିଲା କେତେବେଳେ ଅସୁବିଧା ସୁବିଧା ପଡେ ମେଡିକାଲ କେସ୍ ପଡେ ବିଭିନ୍ନ ପ୍ରକାର ପ୍ରୋବ୍ଲେମ ଯେତେବେଳେ ଆସେ ଖସି ମାନେ ପଇସା ଖର୍ଚ୍ଚ ହେଇଯାଏ ଆଉ ଏବେ ମୁଁ ଆକାଉଣ୍ଟରେ ମାତ୍ର
0: 187 ହେଲା ସମସ୍ତେ କହନ୍ତି ଯେ ମୋ ଆକାଉଣ୍ଟରେ 100 ଟଙ୍କା 10 ଟଙ୍କା 15 ଟଙ୍କା ପଡିଛି କିନ୍ତୁ ଯେମିତି ରହିବା କଥା ରହିଛି ପଇସା ହେଲା
1: ତ ମୋର ହଉଛି ରିଅଲ ଇଷ୍ଟେଟ କାମ ବିଜନେସ ଆଉ ଏଇଟା ହଉଛି କଣ ଯୋଗ ଫୋଗ କଥା ଲକ୍ କଥା ଆଉ ଗତ ଏଇ କିଛି ଦିନ ତଳେ ଗୋଟେ ଜାଗାରେ ଏସ୍ଟି ହେଲା ଦିଟା ପାର୍ଟି ମୋର ନେଲେ 21 ଲକ୍ଷ ଟଙ୍କାର ଜମି ଜଣେ କହୁଛି ଭାଇ 600 ଟଙ୍କା ଦେବି ମିଠା ପ୍ୟାକେଟ ଦେବି ଆଉ ଜଣେ କହୁଛି ଭାଇ ମୁଁ ଦେବି ମୋର ବିଲ୍ ଫିଲ୍ ମିଳୁ ବେଶୀ ନହେଲେ ଭାଇ 3,000 ଖଣ୍ଡ ଦେବି ଆଉ ଏମିତିଆ ଯଦି କଷ୍ଟମର ଆସିବେ ଆଜ୍ଞା ମୋ ଆକାଉଣ୍ଟ ଫୁଲ୍ ହେଇଯିବ ଆଉ
0: ଆଚ୍ଛା ନିହାତି ଭାବରେ ବିଜନେସ ଯୋଉମାନେ କରନ୍ତି ପଇସା ସାଙ୍ଗେ ସାଙ୍ଗେ ମିଳିନଥାଏ ବଟ୍ ମିଳିଥାଏ ଏଇଟା ସତ କଥା ଫ୍ଲୋ ଟା ଚାଲିଥାଏ
1: 21 ଲକ୍ଷରେ 2% ମୋର ହଉଛି 42,000 42,000 ନହେଲେ ଭାଇ ଟଙ୍କା 20-30,000 ଦିଅ
0: କିନ୍ତୁ ଏଇ ଯୋଉ କଥା କଥାରେ କହିଲେ ଯେ ସ୍ତ୍ରୀ ନାହାନ୍ତି ବୋଲି ସେଭିଂ କରିପାରୁନି ସେଇଟା କୋଉ କଥା ହେଲା ମାନେ ସ୍ତ୍ରୀ କଣ ବ୍ୟାଙ୍କ ଆକାଉଣ୍ଟ ନା କଣ ମାନେ ସ୍ତ୍ରୀ ଥିଲେ ହିଁ ସେଭିଂ ହବ ନହେଲେ ହବନି ସେମିତି ତ ନୁହେଁ ନା
1: ଅଛନ୍ତି ନା ମାନେ ସିଏ ମାନେ କଣ କହିଲେ ଆଜ୍ଞା ମଳି ଚୁମୁଟିକି କାହାକୁ ଦେବେନି ମାନେ ପେଟକୁ ପାଟିକି ମାରିକି ସନ୍ତିକି ରଖିଥିବେ ଆମର ତ ଯେମିତି ନିଶ୍ୱାସକୁ ବିଶ୍ୱାସ ନାହିଁ ଆମର ଆଜ୍ଞା ହ୍ୟାଣ୍ଡ ଟୁ ମାଉଥ ଖାଇ ପିଇକି ଅୟସ୍କର ଦେଖାଯିବ ପଇସା ତ ଆଉଛି ସତ ଇମାନଦାରରେ ଥିଲେ ଯେମିତି ହେଲେ ଲକ୍ଷ୍ମୀ ଆସିବ ଲକ୍ଷ୍ମୀ ସନ୍ତଳା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ପକେଟରେ ଅଛି ମୋ ପକେଟରେ କେତେବେଳେ କୁଆଡେ ଯିବେ ତା ଠିକଣା ନାହିଁ
0: ବିଲକୁଲ ବିଲକୁଲ ବହୁତ ବଢିଆ ଲାଗିଲା ରାଜେଶ ଭାଇ ଆଜି ସକାଳୁ ଫାର୍ଷ୍ଟ କଲର

0: ଆମର କଲରେ କନେକ୍ଟ ହେଲେ ଏତେ ସୁନ୍ଦର ହସେଇଲେ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ସୋ ମଚ୍
1: ଆପଣଙ୍କୁ ମା ଶାରଳା ଘଣ୍ଟ ଉଡେଇଥାନ୍ତି ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତି ରହିଲି ଭଉଣୀ ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ଏଇଠି ମୁଁ ଆପଣମାନଙ୍କୁ ଟିକେ ଆଉ ଟିକେ କ୍ଲିୟର କରିଦେଉଛି ଆଜି ସେଭିଂସ କଥା କେବଳ ଆମେ ଟଙ୍କା ପଇସାକୁ ନେଇକି ଆପଣମାନଙ୍କ ସହିତ ଆଲୋଚନା କରୁନୁ ସେଭିଂସ ବିଭିନ୍ନ କଥାକୁ ନେଇ ହେଇଥାଏ ଯେମିତିକି ଫୁଏଲ୍ର ସେଭିଂ ମାନେ ଯେମିତିକି ଆମେ ଗାଡ଼ିରେ ତେଲ ପକାଉଛୁ ତେଲକୁ ବି ସେଭିଂ କରିବା ଦରକାର ଯେଉଁଟା ପ୍ରାକୃତିକ ଉତ୍ସ ରହିଛି ସେସବୁ ଗ୍ୟାସ୍ ସେଭିଂ କରିବା ଦରକାର ତେଲ ସେଭିଂ କରିବା ଦରକାର କାରଣ ଏସବୁ ହେଉଛି ପ୍ରାକୃତିକ ଉତ୍ସ ତେଣୁ ଏହିସବୁର ସେଭିଂ ଆମକୁ ଛୋଟବେଳୁ ଶିକ୍ଷା ଦେଇଥାଏ ଯେ ଏଇଟା କେତେବେଳେ ବି ସରିଯିବ ତେଣୁ ତାକୁ ସେଭିଂ କରିବା ଆମର ନିହାତି ଭାବରେ ଆବଶ୍ୟକ ଯଦି ଅଯଥାରେ ଅନାବଶ୍ୟକ ଭାବରେ ଜମା ବି ଗାଡ଼ି ନେଇକି ପେଟ୍ରୋଲ ପୋଡ଼ିକି କୁଆଡ଼େ ଜାଗାକୁ ଯିବା ଏଇ ପାଖ ଜାଗାକୁ ଯିବା ଜମା ବି ଉଚିତ ନୁହଁ ତା ବଦଳରେ ଯଦି ଆପଣ ଚାଲିକି ଯାଉଛନ୍ତି ଆପଣଙ୍କର ହେଲ୍ଥ ବି ଭଲ ରହିବ ପ୍ଲସ୍ ଆପଣଙ୍କର ଫୁଏଲ୍ ବି ସେଭ୍ ହେଇଯିବ ତ ଏହିସବୁ କଥାକୁ ନେଇକି ଆମେ ଆଜିର ଟପିକ୍ ନେଇକି ଆସିଛୁ ମୁଁ ନେଇକି ଆସିଛି ଆପଣମାନଙ୍କ ପାଖକୁ ଯେ ସେଭିଂ କରିବାକୁ କେତେ ଭଲ ପାଆନ୍ତି ଆଜି ଯାଏ କ'ଣ କ'ଣ ସବୁ ସେଭିଂ କରିଛନ୍ତି ଆଣ୍ଡ ତାର ଫାଇଦା କେମିତି ଆପଣଙ୍କୁ ମିଳିଛି 0671-23-03-153 ଏଇ ନମ୍ବରରେ ଆପଣମାନେ କଥା ହେଉଛନ୍ତି ସ୍ମୃତି ସହିତ ଏଫ୍ଏମ୍ ରେନ୍ବୋ ପ୍ଲାଟଫର୍ମରେ ଦେଖିବା ଆଉ ଜଣେ କଲ୍ରେ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ନମସ୍କାର
0: ନମସ୍କାର କିଏ କହୁଛନ୍ତି
2: ମୁଁ ଅତି କ୍ଷୁଦ୍ରାତି କ୍ଷୁଦ୍ର ଓ ଛୋଟିଆ ମୁଣି ଛୋଟି ଅଧ୍ୟାପକ ରବି ଆଚାର୍ଯ୍ୟ କଟମଙ୍ଗଦେବପୁରୁ କହୁଛି
0: ଆଚ୍ଛା ଆଚ୍ଛା ରବି ଆଚାର୍ଯ୍ୟ ଭାଇ ଆମ ସହିତ କନେକ୍ଟ ହେଇଛନ୍ତି ଫର୍ଷ୍ଟ ଟାଇମ୍ କଲ୍ କରୁଛନ୍ତି ଆପଣ ଏଫ୍ଏମ୍ ରେନ୍ବୋକୁ ୱେଲକମ୍ କରୁଛୁ ଆପଣଙ୍କୁ ଯାହା ଆମର ଜଣେ ନୂଆ ଶ୍ରୋତା ଆମ ସହିତ କନେକ୍ଟ ହେଇଗଲେଣି ତେବେ କୁହନ୍ତୁ ଯେ ଯୋଉ ସେଭିଂ କରିବାକୁ କେତେ ଭଲ ପାଆନ୍ତି ଆଉ କ'ଣ ଆଜି ଯାଏ ସେଭିଂ କରିଛନ୍ତି ତାର ଉପକାର କେମିତି ମିଳିଛି ଆପଣଙ୍କୁ
2: ନିଶ୍ଚିତ ଭାବରେ ଏଇଟା ବହୁତ ଶିକ୍ଷଣୀୟ ପ୍ରୋଗ୍ରାମ ଆଜ୍ଞା ଆଦ୍ୱାରା ମୁଁ କ'ଣ ମୋ ଶିକ୍ଷାନୁଷ୍ଠାନରେ ମୁଁ ଶିକ୍ଷା ଦେଉଥିବା ମହାବିଦ୍ୟାଳୟରେ ତଥା ବିଭିନ୍ନ ଶିକ୍ଷାନିକେତନରେ ମୋ ପିଲାମାନେ ଆଗରୁ ମଧ୍ୟ ଶିଖିବେ ଏଇଟା ଗୋଟେ ଭଲିଆ ବଢିଆ ଜିନିଷ ବେଳେବେଳେ ଆମେ ସବୁ ଜାଣିଥାଉ ଭୁଲିଯାଉ ଯେ ଆମକୁ କଣ କରିବାକୁ ପଡିବ ମୁଁ ଏତିକି କହିବି ମ୍ୟାଡମ ନିଶ୍ଚିତ ଭାବରେ ମୁଁ ଦୈନନ୍ଦିନ ସାଇକେଲ 35-35-70 କିଲୋମିଟର କରେ ତାଦ୍ୱାରା ମୋର ଦେହ ସୁସ୍ଥ ରହେ ମାନସିକ ସ୍ତରରେ ମୁଁ ଶାନ୍ତି ପାଏ ଏବଂ ମୋ କର୍ମମୟ ଜୀବନରୁ ଫେରିଲା ପରେ ମଧ୍ୟ ମୁଁ ଶାନ୍ତିରେ ଟିକେ ଶୋଇପାରେ ରାତିରେ ଏବଂ ଦ୍ୱିତୀୟ କଥା ହେଲା ମ୍ୟାଡମ ଆବଶ୍ୟକ ସ୍ଥଳେ ବର୍ତ୍ତମାନ ଆମେ ଦେଶର ସଂକଟ ଦେଖୁଛେ ସମସ୍ତଙ୍କୁ ଅନୁରୋଧ କରୁଛେ ପ୍ରୋଗ୍ରାମ ମାଧ୍ୟମରେ ଯେ ଆବଶ୍ୟକ ଅନୁସାରେ ପ୍ରତ୍ୟେକ ଗ୍ୟାସ ହଉ ବା ପେଟ୍ରୋଲ ହଉ ଆବଶ୍ୟକ ଅନୁସାରେ ସଞ୍ଚୟ କରିବା ଉଚିତ ଯଦି ଆମେ ଚାଲିକି ଯାଇପାରୁଛେ ଚାଲିକି ଯିବା ଏବଂ ସାଇକେଲକୁ ମଧ୍ୟ ଆପଣେଇବା ଉଚିତ ବର୍ତ୍ତମାନ ସମୟରେ
0: ତା
2: ଶରୀର ପାଇଁ ଫିଟ୍ ନିଜ ପାଇଁ ଫିଟ୍ ଏବଂ ପଇସା ମଧ୍ୟ ବଞ୍ଚିପାରିବ
0: ବିଲକୁଲ ବିଲକୁଲ ବହୁତ ବଢିଆ କଥା ଯାହା ହଉ ଆପଣ ଜଣେ ଟିଚର ଆଣ୍ଡ ଏମିତି ବ୍ୟକ୍ତି ଆମ ସହିତ ଯୋଡ଼ିବା ଦରକାର ଯିଏକି ଏହିସବୁ କଥା ଉପରେ ଅତି ଗୁରୁତ୍ୱ ଦେଇକି ବହୁତ ସୁନ୍ଦର ଭାବରେ ବୁଝେଇ ପାରିବେ କହିପାରିବେ ବହୁତ ଭଲ ଲାଗିଲା ଆପଣ ଆଜି କଲ୍ କଲେ ଏମିତି କଲ୍ କରନ୍ତୁ ଆମ ସହିତ କନେକ୍ଟ ରୁହନ୍ତୁ ମଝିରେ ମଝିରେ ଆସନ୍ତୁ ଆମକୁ ଆମ ସହିତ କଥା ହୁଅନ୍ତୁ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବା ନମସ୍କାର ଫ୍ରେଣ୍ଡସ୍ ଆମେ କଥା ହଉଛୁ ଆଜି ସେଭିଂସ ବିଷୟରେ ଏହି ସେଭିଂସ ବିଭିନ୍ନ ପ୍ରକାରର ହେଇଥାଏ ଯେମିତିକି ବର୍ତ୍ତମାନ ଆମକୁ ଆହ୍ୱାନ ଦିଆଯାଉଛି ଯେ ସମସ୍ତେ ବର୍ତ୍ତମାନ ସେଭିଂ କର ନିଜ ନିଜ ବ୍ୟକ୍ତିଗତ ସ୍ତରରେ ଯାହାଦ୍ୱାରା କି ଗୋଟେ ସୋସାଇଟି ଉପକୃତ ହେବ ଗୋଟେ ପରିବାର ଉପକୃତ ହେବ ଗୋଟେ ସୋସାଇଟି ଉପକୃତ ହେବ ଗୋଟେ ଦେଶ ଉପକୃତ ହେବ ଏସବୁ ଜିନିଷ ଆମେ ଆମ ନିଜ ହାତରେ ହିଁ ରହିଛି ତେଣୁ ଆମକୁ ସେଭିଂ କରିବା ପାଇଁ ପଡ଼ିବ ପ୍ରାକୃତିକ ବିଶେଷ କରି ପ୍ରାକୃତିକ ଉତ୍ସ ଯେଉଁ ସବୁ ଜିନିଷ ଆମେ ବ୍ୟବହାର କରୁଛୁ ସେସବୁକୁ ସେଭିଂ କରିବା ନିହାତି ଭାବରେ ଆବଶ୍ୟକ ବର୍ତ୍ତମାନ ସମୟ ଆସିଗଲାଣି ତେବେ ଆଜି ଆମେ ବି କଥା ହେଉଛୁ ସେ ବିଷୟରେ ଯେ ସେଭିଂ କରିବାକୁ କେତେ ଭଲ ପାଆନ୍ତି ଅଭ୍ୟାସ ଅଛି ନା ନାହିଁ ଆପଣଙ୍କର ଆଣ୍ଡ ଯଦି ସେଭିଂ କରୁଛନ୍ତି ତାହେଲେ କ'ଣ କ'ଣ ଆଜି ପର୍ଯ୍ୟନ୍ତ ସେଭିଂ କରିଛନ୍ତି ତାର ଉପକାର କେମିତି ଆପଣଙ୍କୁ ମିଳିଛି କେଉଁଭଳି ଭାବରେ ଆପଣ ଉପକୃତ ହୋଇଛନ୍ତି ଦେଖିବା ଆଉ ଜଣେ କଲର ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ ହ୍ୟାଲୋ
3: ନମସ୍କାର
0: ନମସ୍କାର କିଏ କହୁଛନ୍ତି ଆଚ୍ଛା ଆପଣ ଯେତେବେଳେ ଯୋଉ କଥା ହଉଛନ୍ତି ଆପଣ ଟିକେ ରେଡିଓକୁ କମ୍ କରିଦିଅନ୍ତୁ
3: ହଁ ମ୍ୟାଡମ୍
0: ଆଜ୍ଞା କିଏ କହୁଛନ୍ତି
3: ମୁଁ କହୁଥିଲି ମ୍ୟାଡମ୍ ଗଞ୍ଜାମ ଜିଲ୍ଲା ସୋରା ବ୍ଲକ ଲୋକାମାରରୁ ରାଜୀବ ଗୌଡ କହୁଥିଲି
0: ରାଜୀବ ଗୌଡ ଆପଣ ସହିତ କନେକ୍ଟ ହେଇଛନ୍ତି ଫର୍ଷ୍ଟ ଟାଇମ୍ କଲ୍ କରୁଛନ୍ତି ଭାଇ
3: ହଁ ମ୍ୟାଡମ୍ ଆପଣଙ୍କ ସହିତ ଫାର୍ଷ୍ଟ ଟାଇମ୍ କଥା
0: ହଁ ମୋ ସହିତ ଫାର୍ଷ୍ଟ ଟାଇମ୍ କ'ଣ କରନ୍ତି ରାଜୀବ ଭାଇ ଆପଣ
3: ଟିଚର
0: ଅଛି ମ୍ୟାଡମ୍ ଟିଚର ୱାଓ କ୍ୟା ବାତ୍ ହୈ ୟା ପୂର୍ବରୁ ବି ଆମ ସହିତ ଜଣେ ଟିଚର ହିଁ ଯୋଡ଼ି ହେଇଥିଲେ କୁହନ୍ତୁ ଆଜିର ଟପିକ ଉପରେ କ'ଣ କହିବେ
3: ମ୍ୟାଡାମ ପେଟ୍ରୋଲ ଡିଜେଲ ସେଭିଂ କରିବା ବର୍ତ୍ତମାନ

0: ସିଚୁଏସନ୍ ଆସି ନିହାତି ପେଟ୍ରୋଲ ଡିଜେଲ ସେଭିଙ୍ଗ କରିବାକୁ ପଡିବ, ଯୋଉଟା ନିହାତି ଅର୍ଜେଣ୍ଟ ଦରକାର। ଆମେ ବାଇକ୍ରେ ଯିବା ନହେଲେ
1: ବର୍ତ୍ତମାନ ଆମକୁ ପବ୍ଲିକ ଟ୍ରାନ୍ସପୋର୍ଟ ୟୁଜ୍ କରିବା ପାଇଁ କୁହାଯାଉଛି, ପର୍ସନାଲ ବାଇକ୍ ହଉ କିମ୍ବା କାର୍ ହଉ, ଏହିସବୁ ଜିନିଷ ଯେତେ କମ୍ ବ୍ୟବହାର କରିବ ସେତେ ଭଲ। ପବ୍ଲିକ ଟ୍ରାନ୍ସପୋର୍ଟ ୟୁଜ୍ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି, ତ ଏସବୁ ବିଷୟରେ ମଧ୍ୟ କରିବା ଦରକାର। ଆଚ୍ଛା, ଆପଣ ଏ ଯୋଉ ପାଠ ପଢ଼ାଉଛନ୍ତି ପିଲାମାନଙ୍କୁ, ଆପଣ ସେଭିଂସ ବିଷୟରେ ସେମାନଙ୍କୁ କହୁଛନ୍ତି, ପିଲାମାନଙ୍କୁ ଶିକ୍ଷା ମିଳୁଛି ସେସବୁ?
0: ହଁ ମ୍ୟାଡମ୍, ପିଲାମାନଙ୍କୁ କିଛି କିଛି ଖର୍ଚ୍ଚ ନ କରି ସଞ୍ଚୟ କରି ରଖନ୍ତୁ, ଅସମୟରେ ଯେତେବେଳେ ଟଙ୍କାର ଆବଶ୍ୟକ ପଡିବ ବହୁତ କାମରେ ଆସିବ ବୋଲି।
1: ନିଶ୍ଚୟ ନିଶ୍ଚୟ, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ରାଜୀବ ଭାଇ।
0: ହଉ ମ୍ୟାଡମ୍, ରହୁଛି, ନମସ୍କାର।
1: ନମସ୍କାର। ଏଇ ପିଲାମାନଙ୍କ କଥାରୁ ମନେ ପଡୁଛି ଯେ ଯେତେବେଳେ ଆମେ ଛୋଟ ଥିଲୁ ନା, ସେତେବେଳେ ଆମକୁ ଗୁଲକ ଦିଆଯାଉଥିଲା, ଯେଉଁଥିରେ କି ଆମେ ଗୋଟେ ଗୋଟେ କଏନ୍ ସେଭ୍ କରୁଥିଲୁ ରଖିକି। ଆମକୁ ଏଇଟା ଶିଖାଯାଉଥିଲା ଯେ ତୁ ରଖେ, ଆଣ୍ଡ ଯେତେବେଳେ ବେଶୀ ହେଇଯିବ ସେତେବେଳେ ତାକୁ ଆମେ ଭାଙ୍ଗିବା, ଆଣ୍ଡ ତାପରେ ସେଟା ଗୋଟେ କୋଉ କାମରେ ଆସିବ ବୋଲି ଆମକୁ ସେସବୁ ଶିକ୍ଷା ଦିଆଯାଉଥିଲା ଛୋଟବେଳୁ। ଆଜି ପର୍ଯ୍ୟନ୍ତ ବି ଛୋଟ ଛୋଟ ପିଲାମାନଙ୍କୁ ସେଭିଂସର ଯୋଉ ଶିକ୍ଷାଟି ଦିଆଯାଇଥାଏ, କାରଣ ସେଭିଂ ଆମ ଲାଇଫ୍ ପାଇଁ ବହୁତ ଆବଶ୍ୟକ, ଯୋଉଟାକି ଦରକାରୀ ସମୟରେ ଏମର୍ଜେନ୍ସି ଟାଇମ୍ରେ ଆମ କାର୍ଯ୍ୟରେ ଆସିଥାଏ। ସୋ ଆପଣମାନେ ସେଭିଂ କରିବାକୁ କେତେ ଭଲ ପାଆନ୍ତି, କ'ଣ କ'ଣ ସବୁ ସେଭିଂ କରିଛନ୍ତି ଆଜି ପର୍ଯ୍ୟନ୍ତ, ସେ ବିଷୟରେ କୁହନ୍ତୁ ଆମକୁ, ଆଣ୍ଡ ଆମ ସହିତ କନେକ୍ଟ ହୁଅନ୍ତୁ 0671230315 ଏହି ନମ୍ଘରରେ। ସ୍ମୃତି ରହିଛି ଆଜିର ସକାଳରେ ଆପଣମାନଙ୍କ ପାଖରେ। ହ୍ୟାଲୋ,
2: ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପ୍ତ ନରହରି। ନମସ୍କାର ଆଜ୍ଞା।
1: ନମସ୍କାର ସମୀର ଭାଇ,
2: ମୁଁ ସମୀର ପଣ୍ଡା କହୁଛି ତେଲଙ୍ଗା ପିଣ୍ଠ କଟକରୁ।
1: ବିଲକୁଲ ସମୀର ଭାଇ ଆମ ସହିତ କନେକ୍ଟ ହେଇଛନ୍ତି, ଆମର ଜଣେ ଶ୍ରୋତା। ତେବେ କୁହନ୍ତୁ କେମିତି କ'ଣ ସେଭିଂ କରିବାକୁ ଭଲ ପାଆନ୍ତି, କ'ଣ ସେଭିଂ ସବୁ କରିଛନ୍ତି ଆଜି ପର୍ଯ୍ୟନ୍ତ କୁହନ୍ତୁ।
2: ସେଥିପାଇଁ ତ କହିଲି କେବଳ ସେଭିଂ ଅର୍ଥର ନୁହେଁ, କିଛି ଧର୍ମ ବଳର ମଧ୍ୟ ସଞ୍ଚୟ କରିବା ଦରକାର, କିଛି କର୍ମ ବଳର ମାନେ କର୍ମବଳ ମାଧ୍ୟମରେ କିଛି ଅର୍ଜନ କରିବା ଦରକାର। ସଞ୍ଚୟର ଅର୍ଥ କେବଳ ତାକୁ ଜାକି ଜୁକି ସାଇତିକି ରଖିବା ନୁହଁ, ତାକୁ ଅର୍ଜିତ କର୍ମ ବା ନିଜର କର୍ମବଳରେ ତାକୁ ଅର୍ଜନ କରିବା ଦରକାର। ବର୍ତ୍ତମାନ ଯୋଉ ସଙ୍କଟମୟ ପରିସ୍ଥିତି ଆସିଛି, କେବଳ ବର୍ତ୍ତମାନର ସଙ୍କଟ ନୁହେଁ, ପ୍ରତ୍ୟେକ ସମୟରେ ପ୍ରତ୍ୟେକ ଜିନିଷର ସହଜ ସୁବିଧା ଏବଂ ଯୋଉଟା କୁହନ୍ତି ସରଳ ଉପାୟରେ ତାକୁ ଅର୍ଜନ କରି ତାକୁ ସଞ୍ଚୟ କରିବା ଉଚିତ, ଏବଂ ଯାହା ଅସୁବିଧା ସମୟରେ ଆମକୁ ଦରକାର କାମରେ ଆସିବ। ଏବଂ ତାର ଉଦାହରଣ ଆମେ ଆମ ପାଖରେ ଥିଲା 2021 ମସିହାର ଭୟାବହ କରୋନା ମହାମାରୀ ସମୟରେ କେତେ ଲୋକ ମାନେ ଏଇଟା ଆର୍ଥିକ ଉପାୟରେ ମଧ୍ୟ ଏବଂ କର୍ମକ୍ଷେତ୍ରରୁ ଛଟେଇ ହେଇଛନ୍ତି। ତେଣୁ ଯଦି କିଛି ସ୍ୱଳ୍ପ ସଞ୍ଚୟ ଆମେ କରିଥିବା ତାହେଲେ ନିଶ୍ଚିନ୍ତ ସେଥିରୁ ମୁକୁଳିବା। ମୁଁ ତ କହୁଛି ସେ ସମୟରେ ଆମେ ଏ ଯୋଉ କରୋନା ସମୟର କଥା ମୁଁ କହୁଛି, ଆମେ ଯୋଉଠି କାର୍ଯ୍ୟ କରୁ ଆମର କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ମଧ୍ୟ କମିଗଲା, ଏବଂ ଆମକୁ ଯାହା ମାସକୁ 15 ଦିନ ପାସ୍ ମିଳିଥିଲେ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନକୁ ଗସ୍ତ କରିବାର ଥିଲେ ମଧ୍ୟ ମାସକୁ ମାତ୍ର 15 ଦିନ କାମ କରିବାକୁ ପଡୁଥିଲା, ଏବଂ ସେ ମୁତାବକ ଅଧା ସାଲାରୀ ମିଳୁଥିଲା। ତ ସେ ସମୟରେ ଯାହା ଆମର କିଛି ସଞ୍ଚିତ ଅର୍ଥ ଥିଲା ତାକୁ ଆମେ ଚେଷ୍ଟା କଲୁ। ତେଣୁ ବର୍ତ୍ତମାନ ସମୟରେ ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି, କେବଳ ଆପଣ ଯାହା କହୁଛନ୍ତି କେବଳ ଧନର ସଞ୍ଚୟ କରିବା ନେଇ, ତା ସହିତ ଅନ୍ୟାନ୍ୟ ବିକଳ୍ପ ଅଛି। ଯେମିତି ପୂର୍ବରୁ ସାର୍ କହୁଥିଲେ ଯେ ସିଏ ନିତ୍ୟ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାଇକେଲ ନେଇକି ଯାଉଛନ୍ତି, ଏବଂ ଏଇଟା ଗୋଟେ ବଢିଆ ଅଭ୍ୟାସ, କୌଣସି କାମ ନାହିଁ ଅଯଥାରେ ଆମେ ମୋଟର ସାଇକେଲଟେ ଧରି ଘେରା ମାରିକି ଚାଲି ଆସୁଛେ, ପେଟ୍ରୋଲ ଖର୍ଚ୍ଚ ହଉଛି ନା ନାହିଁ। ତେଣୁ ସେ ଦିଗରେ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡିବ। ଏବଂ ଏହି କ୍ଷେତ୍ରରେ ମୁଁ କହିବି, ମୁଁ ବି ମଝିରେ ଗୋଟେ ଅସହଜ ହେଇଯାଇଥିଲି, 1 କିଲୋମିଟର ଯିବାକୁ ପଡୁଥିଲା, 1/2 କିଲୋମିଟର ଯିବାକୁ ପଡୁଥିଲା, ଧର ମୋଟର ସାଇକେଲ ଚାଲ, ସେଥିରୁ ମଧ୍ୟ ନିଜକୁ ଏକତ୍ର ୟାଦ୍ୱାରା ଶରୀର ସୁସ୍ଥ ରହିବ। 1 କିଲୋମିଟର 2 କିଲୋମିଟର ମତେ କିଏ ଆସି ଅଟକେଇଲେ ମୁଁ ଚାଲିକି ଯାଉଥିବି, କିଏ ଅଟକେଇବ ବସନ୍ତ ଭାଇ ନା ନେଇଯିବୁ, ମୁଁ କହୁଛି ନାଇଁ ମୋର ଚାଲିବା ଅଭ୍ୟାସ ଅଛି। ଏବଂ ସମସ୍ତଙ୍କୁ ମଧ୍ୟ ଆହ୍ୱାନ ଦେବା ଦରକାର, କେବଳ ଆମେ ନିଜ ଡେଙ୍ଗୁରା ବଜେଇଲେ ଆମେ ଏହା କରୁଛେ ବା ଆମେ ଏହା କରୁଛେ, ଏହାଦ୍ୱାରା ଅନ୍ୟମାନେ ସଚେତନ ହେବା ଦରକାର। ଏବଂ ସଚେତନ ହେଲେ ଯାହା ସଞ୍ଚୟ କରିଥିବା ନିଜ ପାଇଁ, ଜନମାନସ ପାଇଁ, ସମାଜ ପାଇଁ, ଏବଂ ନିଜର ମଙ୍ଗଳ ହେବା ସହିତ ସମାଜର ମଙ୍ଗଳ ହେବ।
1: बिल्कुल बहुत बढ़िया कथा समीर भाई आज आप।

0: କହିଲେ ବହୁତ ବିସ୍ତୃତ ଭାବରେ ଆପଣ ଆଜି ଏ କଥାଟିକୁ ବୁଝେଇ ପାରିଲେ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ
1: ଧନ୍ୟବାଦ ଆଜ୍ଞା ନମସ୍କାର
0: ସମୀର ଫ୍ରେଣ୍ଡସ୍ ଏଇ ଅଭ୍ୟାସ କଥା ଯୋଉ କଥା ସମୀର ଭାଇ କହିଲେ ଯେ ଅଭ୍ୟାସର ବଶବର୍ତ୍ତୀ ଆମେ ସମସ୍ତେ ଅତି ସହଜରେ ହେଇଯାଇଥାଉ ଆଉ ସେଇ ଯୋଉ ଅଭ୍ୟାସଟାକୁ ପରିବର୍ତ୍ତନ କରିବା ବହୁତ କଷ୍ଟକର ହେଇପାରିଥାଏ କିନ୍ତୁ ଚେଷ୍ଟା କରନ୍ତୁ ଏଇସବୁ ଭଲ ଅଭ୍ୟାସକୁ ଆପଣେଇବା ପାଇଁ ଲାଇଫ୍ରେ ଯଦି କିଛି ଏଭଳି ଭାବରେ ଖରାପ ଅଭ୍ୟାସ ରହିଛି ସଞ୍ଚୟ କରିପାରୁନାହାନ୍ତି ଆପଣ ତେଣୁ ସଞ୍ଚୟ କରିବା ଆରମ୍ଭ କରିଦିଅନ୍ତୁ ଆଣ୍ଡ ଆଗାମୀ ପିଢ଼ିମାନଙ୍କୁ ଘରେ ଯେଉଁମାନେ ପିଲାମାନେ ଅଛନ୍ତି ସେମାନଙ୍କୁ ବି ସଞ୍ଚୟ କରିବା ଶିଖାନ୍ତୁ କାରଣ ଏଇ ଯୋଉ ପ୍ରାକୃତିକ ଉତ୍ସ ହେଉ କିମ୍ବା ଆପଣଙ୍କର ଅର୍ଥରାଶି ହେଉ କିମ୍ବା ଯେକୌଣସି କଥା ବି ହେଉ ଯୋଉଟା ଅଯଥାରେ କୌଣସି ପ୍ରକାର ଜିନିଷ କୌଣସି ଗୋଟେ ଯଦି ପେପରରେ ଆପଣ ଯଦି ଗାରଉଛନ୍ତି ବି ଲେଖୁଛନ୍ତି ବି ତାହେଲେ ବହୁତ ଆମର ଅଭ୍ୟାସ ଅଛି ଯେ ଗୋଟେ ପେପରକୁ ଆମେ ଏମିତିରେ ନର୍ମାଲି ଗାରେଇକି ତାକୁ କାଢ଼ି ଦେଇଥାଉ ଆଉ ଗୋଟେ ପେପର ଆମେ ୟୁଜ୍ କରିଥାଉ ତ ଅଯଥାରେ ନଷ୍ଟ ସେ ଯୋଉ ପେପରର ନଷ୍ଟ ବା ସ୍ପେସ୍ର ଯୋଉ ଆମେ ୟୁଜ୍ କରୁ ବା ସ୍ପେସ୍ ବହୁତ ଛାଡ଼ି ଛାଡ଼ିକି ଆମେ ଲେଖିଥାଉ ତ ୟାଦ୍ୱାରା ଆମେ ଭାବୁ ଯେ ଏଥିରେ କ'ଣ ହେଇଯିବ ଏଇ ଛୋଟିଆ ସ୍ପେସ୍ରେ ଯଦି ମୁଁ ନ ଲେଖୁଛି ସେଥିରେ କ'ଣ ହେଇଯିବ ବହୁତ କିଛି କଥା ହେଇଯିବ ୟାର ଛୋଟ ଛୋଟ ଯୋଉ କୁହାଯାଏ ବିନ୍ଦୁ ବିନ୍ଦୁରୁ ସିନ୍ଧୁ ତ ସେଇଭଳି ଭାବରେ ଯଦି ଏମିତି ଛୋଟ ଛୋଟକୁ ଆମେ ଅଣଦେଖା କରିବା ତାହେଲେ ଏଇଟା ଆମ ଅଭ୍ୟାସରେ ପରିଣତ ହେବ ଏହି ଅଭ୍ୟାସ ପୁଣି ବଡ଼ ଆକାର ଧାରଣ କରିବ ଏବଂ ବହୁତ କ୍ଷତି ହେବ ଆମେ ସେଇ ଜିନିଷଟିକୁ ଏବେ ଆକଳନ କରିପାରୁନୁ କିନ୍ତୁ ଆଗକୁ ଆକଳନ କରିପାରିବା ଆମେ ଜାଣିପାରିବା ଯେତେବେଳେ ପରିସ୍ଥିତି ଭୟାବହ ହେବ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ହ୍ୟାଲୋ
0: କିଏ କହୁଛନ୍ତି ସୁଚିତ୍ରା କହୁଛନ୍ତି ଆଚ୍ଛା ଆଉ ଟିକେ ଖାଲି ଆଡ୍ରେସ୍ଟା କୁହନ୍ତୁ ଚିତ୍ରା ସିପ୍ରା ଓକେ ଆଉ ଥରେ ଟିକେ ଆଡ୍ରେସ୍ କାରଣ ଆପଣଙ୍କ କଲ୍ଟି କଟି କଟି ଯାଉଛି ତେଣୁ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ଟିକେ
2: ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ
0: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗରୁ ଆପଣ ଚିତ୍ରା ଫୋନ୍ କରିଛନ୍ତି ସିପ୍ରା ଫୋନ୍ କରିଛନ୍ତି ଓକେ ତ ସିପ୍ରା ଭଉଣୀ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ ଆଚ୍ଛା ଫାର୍ଷ୍ଟ ଟାଇମ୍ କଲ୍ କରିଛନ୍ତି କ୍ୟା ବାତ୍ ହେ ସିପ୍ରା ଭଉଣୀ କ'ଣ କରନ୍ତି ଆପଣ ପାଠ ପଢୁଛନ୍ତି ଏମିତି ଏତେ ଭାବିକି କାଇଁ କହିଲେ ଆଚ୍ଛା ଠିକ୍ ଅଛି ଆଚ୍ଛା ଏଫ୍ଏମ୍ ରେନ୍ବୋ କେମିତି ଲାଗେ ଆପଣଙ୍କୁ
2: ବହୁତ ଭଲ ଲାଗେ
0: ଓକେ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କଲେ ଆପଣ ଆମ ସହିତ କନେକ୍ଟ ହେଲେ କୁହନ୍ତୁ ଆମେ ସେଭିଙ୍ଗ ବିଷୟରେ ଆଜି ପଚାରୁଛୁ ସେଭିଙ୍ଗ କରିବାକୁ କେତେ ଭଲ ପାଆନ୍ତି ଆଉ କ'ଣ କ'ଣ ସବୁ ସେଭିଙ୍ଗ କରିଛନ୍ତି ସେ ବିଷୟରେ କୁହନ୍ତୁ କିଛି କରିନାହାନ୍ତି ଓକେ ଆଚ୍ଛା ତାହେଲେ ଆଗକୁ କରିବେ ନା କରିବେନି ନା ଏମିତି ହିଁ ଚାଲିବ ଅଭ୍ୟାସଟି ଆଚ୍ଛା ଠିକ୍ ଅଛି ବଟ୍ ଛୋଟବେଳୁ ହିଁ ସେଭିଙ୍ଗ କରିବା ଆବଶ୍ୟକ ମୁଁ କେବଳ ଟଙ୍କା ପଇସା ବିଷୟରେ କହୁନି ବିଭିନ୍ନ କଥା ରହିଛି ସବୁ କଥାକୁ ଆମେ ସେଭିଙ୍ଗ କରିବା ଉଚିତ ସବୁ ଜିନିଷକୁ ତେଣୁ ଠିକ୍ ଅଛି ଆପଣ ସେଭିଙ୍ଗ କରନ୍ତୁ ଆଣ୍ଡ ତାପରେ ଆମ ସହିତ କନେକ୍ଟ ହେବେ ଯେବେ ନେକ୍ସଟ ଟାଇମ୍ ଆମକୁ କହିବେ ଓକେ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ ତେବେ ଏଇଠି ଆମ ଫ୍ରେଣ୍ଡସ୍ ମାନଙ୍କୁ କହି ରଖୁଛୁ ଆଜି ଦିନ ସକାଳ 9:30 ଆପଣମାନେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍ ତେବେ ବର୍ତ୍ତମାନ ଟାଇମ୍ ହେଇଗଲାଣି ଆଉ ଗୋଟେ ସୁନ୍ଦର ଗୀତ ଆସୁଛି ଆପଣମାନଙ୍କ ପାଖକୁ ଏଇ ବ୍ୟୁଟିଫୁଲ ମର୍ଣ୍ଣିଂରେ ଏଞ୍ଜୟ କରୁଥାନ୍ତୁ ଏମିତି ରହିଥାନ୍ତୁ ସ୍ମୃତି ସହିତ ଚିପକିକି ଆଣ୍ଡ କହୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ ଦିଲ୍ ସେ ଦିଲ୍ ତକ୍

0: ଆମର ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ତଥା ସରକାର ପ୍ରଶାସନିକ ତଥା ଅଭିଭାବକ ସମସ୍ତେ ବଢିଆ ଜାଣିଛନ୍ତି ଯେ କେମିତି ଆମେ ଘରେ ରହି ପିଲାଙ୍କୁ ଅନ୍ଲାଇନ୍ରେ ପାଠ ପଢ଼େଇବୁ ଆଉ ପିଲାମାନଙ୍କ ପାଠ ପଢ଼େଇବା ପାଇଁ ନିଶ୍ଚିତ ସହଯୋଗ କରିବେ। ଆମେ ଜାଣିବା ଯେ ସେ ପିଲାଟି ଜନ୍ମ ହୋଇଛି ଖାଲି ବାପା ମାଙ୍କ ମାନେ ହିଁ ନୁହଁ, କାଲି ସେ ପିଲା ହୁଏତ କଣ ନାହିଁ କଣ ହେଇପାରେ ଦେଶରେ, ତେଣୁ ସେ ଭାରତର ସନ୍ତାନ, ସେ କେବଳ ତମର ସନ୍ତାନ ନୁହଁ। ସେଭଳି ଭାବୁଛି ନିଶ୍ଚିତ ଏଇ ଯୋଉ ଆଗାମୀ ଭାରତର ପିଲାମାନଙ୍କୁ ସେମାନେ ଭବିଷ୍ୟତ ତାଙ୍କ ପ୍ରତି ଭଲ ଭାବେ ସଚେତନ ନେବାର ଶିକ୍ଷା ମଧ୍ୟ ପାଇଛନ୍ତି ଆମର ଅଭିଭାବକ ମାନେ ପୂର୍ବରୁ କୋଭିଡରୁ, ଏଥର ମଧ୍ୟ ସହଯୋଗ କରିବେ। ସେଇଭଳି ଆମର ଗୋଟେ ଛୋଟିଆ ପଦକ୍ଷେପ, ତେଣୁ ନିଶ୍ଚିତ ଭାବରେ ଭାବୁଛି କୁ ସମସ୍ତେ ସ୍ୱାଗତ କରିବେ। ତା ସହିତ ଆମେ ନିଶ୍ଚିତ ଭାବରେ ସଂକଳ୍ପ ନେବା କିଭଳି ଏଇ ଯୋଉ ଭାରତ ମସଲା ସ୍କୁଲ ଟାଇମ୍ରେ ଏଥିରେ ଅଭିଭାବକ ଟିଚର ତଥା ରାଜ୍ୟ ସରକାରଙ୍କ ଅଫିସର ସମସ୍ତଙ୍କର ମିଳିତ ଭାବରେ ଏଇଟା ଅନୁଷ୍ଠାନ ହେଉଛି, ଆମେ କେମିତି ଭଲରୁ ଭଲ ଭାବେ କରିପାରିବୁ। ତ ଆପଣମାନଙ୍କର ଯୋଉ ଉପଦେଶ ନିହାତି ଦରକାର, ମୁଁ ଆଶା କରୁଛି ଆପଣଙ୍କର ମଧ୍ୟ ଛୋଟିଆ ଛୋଟିଆ ଯୋଉ ଉପଦେଶ ଆମକୁ ଦେଲେ ଆମେ ନିଶ୍ଚିତ ସେ କାର୍ଯ୍ୟକ୍ରମ ଆହୁରି ଆଗକୁ ନେବୁ। ତା ସହିତ ପ୍ରତି ଗୁରୁବାର ସକାଳ 9:30 ମୁଁ ଅଭିଭାବକ ତଥା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ସମସ୍ତଙ୍କୁ ଅନୁରୋଧ କରିବି ଆପଣମାନେ କାର୍ଯ୍ୟକ୍ରମକୁ ଶୁଣନ୍ତୁ, ତା ସହିତ ଆପଣ ମୂଲ୍ୟବାନ ମତାମତ ମଧ୍ୟ ଦିଅନ୍ତୁ।
1: ପିଲାମାନେ, ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ମହୋଦୟ ଯେଉଁ ଯେଉଁ କଥା ସବୁ କହିଲେ ତମକୁ କେମିତି ଲାଗିଲା? ଭାବୁଛି ସମସ୍ତଙ୍କ ମନକୁ ପାଇଥିବ।

0: ହେଲେ ପିଲାଏ ଜାଣିଛ, ଆମ ରାଜ୍ୟର ପ୍ରତିଟି ଜିଲ୍ଲାରେ ଜଣେ ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟ କରୁଛନ୍ତି ଆମର ଏହି ଶିକ୍ଷା ବ୍ୟବସ୍ଥାକୁ ସଠିକ ଭାବେ ପରିଚାଳନା କରିବା ପାଇଁ। ତେଣୁ ଆମ କଟକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକ ମହୋଦୟ ଆଜିର ଅଧ୍ୟାୟରେ ତୁମମାନଙ୍କ ଲାଗି କେମିତି କଥାମାନ ରଖିଛନ୍ତି ଚାଲ ଶୁଣିବା।
1: ଏଇଟା ଏ ବର୍ଷ ନୂଆ ହଉନି, ଏଇଟା କରୋନା ପରେ ପରେ ଅଲରେଡି ଅନଲାଇନ୍ ପାଠ ପଢିବା ବ୍ୟବସ୍ଥା ସରକାର ସ୍ଥିରୀକୃତ କରିଛନ୍ତି, ତାର ବେନିଫିଟ ମଧ୍ୟ ଆମେ ପୂର୍ବ ବର୍ଷ ମାନଙ୍କରେ ନେଇଛନ୍ତି। ବଟ ଏଥର ଟିକେ ନିଆରା ଢଙ୍ଗରେ ହଉଛି। ଏଥର ପ୍ରତ୍ୟେକ ଜିଲ୍ଲା ପାଇଁ କଣ ରାଜ୍ୟ ପାଇଁ ଟୋଟାଲି ସମର ଲର୍ଣ୍ଣିଂ ପ୍ରୋଗ୍ରାମ ଗୋଟେ ସିଡ୍ୟୁଲ କରାହେଇଛି, ସେଟା ପିଲା ତା ନିଜ ପେସ୍ରେ ପଢିପାରିବ। ସେଥିପାଇଁ ପ୍ୟାରେଣ୍ଟସ୍ ମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ କରାହେଇଛି, ଯେହେତୁ ଛୋଟ ଛୋଟ ପିଲା ତାଙ୍କ ପାଖରେ ନିଜର ତ ମୋବାଇଲ ନଥାଏ, ତେଣୁ ତାଙ୍କ ପ୍ୟାରେଣ୍ଟସ୍ ମାନଙ୍କର ମୋବାଇଲ ନମ୍ବରକୁ ନେଇକରି ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ କରାହେଇଛି, କ୍ଲାସ୍ ୱାରି କରାହେଇଛି। ପ୍ରତ୍ୟେକ ବ୍ଲକ ପାଇଁ ସରକାର ଗୋଟେ ଗୋଟେ ଚାଟବୋଟ ନମ୍ବର ଦେଇଛନ୍ତି, ଆମେ ସେଟା ପ୍ରତ୍ୟେକ ବ୍ଲକ ସହିତ ସେୟାର କରିଛନ୍ତି। ହ୍ୱାଟ୍ସଆପ୍ ଗ୍ରୁପ୍ ସମସ୍ତଙ୍କର ତିଆରି ହେଇଯାଇଛି, ଆଉ ଏକର୍ଡିଂଲି ସେ ଚାଟବୋଟ ନମ୍ବରକୁ ୟୁଜ୍ କରିକି ପିଲାମାନେ ତାଙ୍କର କଣ୍ଟେଣ୍ଟ ଦେଖିପାରିବେ, ଆଉ ଯୋଉଟା ସରକାରଙ୍କ ତରଫରୁ ବ୍ୟବସ୍ଥା କରାହେଇଛି, ଆଉ ତାର ଇଭାଲୁଏସନ ୱାର୍କ ମଧ୍ୟ କରାଯାଇପାରିବ, ଯେ କନ୍ସର୍ନ ଟିଚରକୁ ସେଇ ପ୍ୟାରେଣ୍ଟସ ଓଭର ଫୋନ ପିଲାର ଆକ୍ଟିଭିଟିଟା ଦେଲେ ଟିଚର ଫାଇନାଲି ତାଙ୍କୁ ଇଭାଲୁଏଟ କରିକି ୱାନ୍ ଟୁ ୱାନ୍ ବି କହିପାରିବେ। କ୍ଲାସ ଯୋଉ ଗ୍ରୁପ ଅଛି ସେ ଗ୍ରୁପରେ ମଧ୍ୟ ଟିଚର ସେୟାର କରିପାରିବେ, କାହାର ଠିକ ଅଛି ଭୁଲ ଅଛି, କାହାର କଣ ଇମ୍ପ୍ରୁଭମେଣ୍ଟ ଦରକାର, ସେମିତି ଇଭାଲୁଏସନ ମଧ୍ୟ କରିହେବ। ବାସ୍ତବିକ ଏଠି ଟିଚର୍ସ ମାନଙ୍କର ତତ୍ତ୍ୱାବଧାନ ତ ରହିବ, ପ୍ରତ୍ୟେକ ଦିନ ଟିଚର୍ସ ମାନେ ପିଲାଙ୍କ ସହିତ ଓଭର ଫୋନ କିମ୍ବା ତାଙ୍କ ପ୍ୟାରେଣ୍ଟସଙ୍କ ସହିତ ଫାଙ୍କା ସମୟରେ ପିଲାର ଦିନଚର୍ଯ୍ୟା କେମିତି କଟିଲା ଟିଚର୍ସ ମାନେ ଟିକେ କଥା ହେବା ଦରକାର, ଆଉ ପ୍ୟାରେଣ୍ଟସ ମାନଙ୍କୁ ମଧ୍ୟ ଅନୁରୋଧ ରହିବ ସେମାନେ ତାଙ୍କ ପିଲାମାନେ କେମିତି ସମୟ କାଟୁଛନ୍ତି, ଆଉ ଯେତେବେଳେ ମୋବାଇଲରେ ସେ ପଢୁଛନ୍ତି ତ ପ୍ରକୃତରେ ମୋବାଇଲ ଧରିକି ବସିଛନ୍ତି ସେ ମୋବାଇଲରେ ପାଠ ପଢୁଛନ୍ତି କି ଆଉ କଣ କରୁଛନ୍ତି, ସେଟାକୁ ଟିକେ ଯଦି ପ୍ୟାରେଣ୍ଟସ ମାନେ ଧ୍ୟାନ ଦେବେ ତାହେଲେ ପାଠପଢା ଠିକ ଢଙ୍ଗରେ ପିଲାଙ୍କର ହେଇପାରିବ, ବ୍ୟବସ୍ଥା ହେଇଛି। ବଟ ବୋଥ ପ୍ୟାରେଣ୍ଟସ ଆଉ ଟିଚର୍ସ ଟିକେ ପ୍ରପରଲି ମନିଟର କରିବାକୁ ପଡିବ, ଜିନିଷଟା ଠିକ ଢଙ୍ଗରେ ହଉଛି ନା ନାହିଁ ପିଲାଙ୍କ ସହିତ। ଗାର୍ଡିଆନ ମାନଙ୍କର ବହୁତ ଦାୟିତ୍ୱ ଅଛି, ବିକଜ ଟିଚର ଡିଷ୍ଟାନ୍ସ ମୋଡରେ ପିଲା ସହିତ କନେକ୍ଟେଡ ହବ, ଫିଜିକାଲି ପିଲାଟା ଆସୁନାହିଁ ଯେହେତୁ ସ୍କୁଲକୁ, କିନ୍ତୁ ପ୍ୟାରେଣ୍ଟସ ଫିଜିକାଲି କନେକ୍ଟେଡ ରହୁଛି ପିଲା ସହିତ, ତେଣୁ ପ୍ୟାରେଣ୍ଟସର ଦାୟିତ୍ୱ ଟିକେ ଅଧିକା ରହିବ। ଟିଚର୍ସ ମାନେ ଏ କଥା ତ ନିହାତି ବୁଝିବା ଦରକାର ଯେ ପାଠ ପଢେଇଲେ ପିଲା ପଢିବେ ତାର ମାନେ ନାହିଁ, ଟିଚର ମାନେ ଅଛନ୍ତି ବ୍ୟବସ୍ଥାରେ। ମତେ ପ୍ରତୀୟମାନ ହୁଏ ପାଠ ପଢେଇବା ପାଇଁ ନୁହେଁ, ଆଜିର ଏଇ ଯୋଉ ଅନଲାଇନ ଯୁଗରେ ଏଆଇ ଯୁଗରେ ଇନଫର୍ମେସନ ଦବା ପାଇଁ ଜମା ନୁହେଁ, ଇନଫର୍ମେସନ ଚାରିଆଡେ ଆଭେଲେବଲ, ପିଲା ଭିତରେ ପଢିବା ପ୍ରତି ମାନସିକତା ତିଆରି କରିବା ପାଇଁ ଆମ ଶିକ୍ଷକ ମାନେ ବ୍ୟବସ୍ଥାରେ ଅଛନ୍ତି ବୋଲି ବୁଝିବା ଦରକାର। ପିଲାମାନଙ୍କୁ ଖାଲି ମୁଁ ଏତିକି କହିବି, ପାଠ ପଢିବା ବୟସ ସବୁବେଳେ ଆସେନି,

0: ଏଇ ପିଲା ବୟସରେ ହିଁ ପଢିବା ବୟସ ଅଛି। ଆମର ଏଇଟା ଫର୍ମେଟିଭ ପିରିୟଡ, ଆମେ ନିଜକୁ ଫର୍ମ କରିବା। ଆଉ 10 ବର୍ଷ 15 ବର୍ଷ ପରେ ସେ ସୁଯୋଗ ଆସିବନି, ତେଣୁ ସୁଯୋଗଟାକୁ ହାତ ଛଡ଼ା ଆମେ କରିବାନି। ପଢିବା ବୟସରେ ଆମେ ପଦାର୍ପଣ କରିଛେ, ଆମେ ପଢିବା, ଇନ୍ସପିରେସନ ନବା ବଡ଼ମାନଙ୍କ ପାଖରୁ, ଗୁରୁଜନ ମାନଙ୍କ ପାଖରୁ, ଶିକ୍ଷକ ମାନଙ୍କ ପାଖରୁ। ଇଟ୍ସ ଏ ଗୁଡ୍ ଥିଙ୍ଗ, ଆଇ ୱିଶ୍ ଅଲ୍ ଦ ବେଷ୍ଟ ଫର ଭାରତ ମସଲା। ଆଣ୍ଡ ଗୋଟେ ବେନେଭୋଲେଣ୍ଟ କାମ ସେ କରୁଛନ୍ତି, ବହୁତ କମ୍ କର୍ପୋରେଟ ସେକ୍ଟର ଆସନ୍ତି ଏସବୁ କାମ କରିବା ପାଇଁ, ଆଉ ସେ ଦିଗରେ ସିଏ ଆସିଛନ୍ତି। ପିଲାମାନଙ୍କର ପାଠପଢ଼ାର ବିକାଶ, ପିଲାମାନଙ୍କୁ ପ୍ରେରିତ କରିବା ପାଇଁ ଏମିତି ଗୋଟେ କାର୍ଯ୍ୟକ୍ରମ କରିଛନ୍ତି। ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ।
1: ପିଲାମାନେ ଦେଖୁଛନ୍ତି ଆମ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟ କେଡ଼େ ସୁନ୍ଦର ସୁନ୍ଦର କଥାମାନ କହିଲେ। ଏ ମୁହୂର୍ତ୍ତ ଇଚ୍ଛା ହଉଛି ପିଲାମାନେ, ମୁଁ ତମମାନଙ୍କ ବୟସକୁ ଫେରି ଯାଆନ୍ତି କି, ପୁଣି ମନ ଲଗେଇ ପାଠ ପଢି ମୁଁ କଣ ନାଇଁ କଣ ଗୋଟେ ହେଇଯାନ୍ତି। ହେଲେ ପିଲେ ସବୁ ପରେ ମୁଁ ବି କହିବି, ଭାରତ ମସଲା ଯୋଉଠି ଏ ଭରତ ମଉସା ସେଇଠି। ଦେଖରେ ପିଲେ ଆଉ କିଛି କଥା କହି ତୁମମାନଙ୍କ ମନକୁ ଆଉ ଟିକେ ସହଜ ଏବଂ ସରଳ କରିଦେବେ ଆମର ଲକ୍ଷ୍ମୀପ୍ରିୟା ଦିଦି।
2: ମୁଁ ଲକ୍ଷ୍ମୀପ୍ରିୟା ରାଉତ, ସିଆର୍ସିସି ତିନିଘରିଆ, ବର୍ତ୍ତମାନର ମାଷ୍ଟର ଟ୍ରେନର। ରାଷ୍ଟ୍ରର ବିକାଶରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଇ ଯୋଉ ଆପଣ ଯୋଉ କହିଲେ ଯେ ସମର ଲର୍ଣ୍ଣିଂ ପ୍ରୋଗ୍ରାମ, ଏହା ହଉଛି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। 3 ବର୍ଷରୁ 18 ବର୍ଷ ବୟସର ସମସ୍ତ ପିଲାମାନଙ୍କୁ 4ଟି ପର୍ଯ୍ୟାୟରେ ବିଭକ୍ତ କରାଗଲା। ଫାର୍ଷ୍ଟ ହେଲା ଆମର ଫାଉଣ୍ଡେସନାଲ ଷ୍ଟେଜ, ଦେନ୍ ଆସିଲା ପ୍ରିପାରେଟୋରୀ ଷ୍ଟେଜ, ତାପରେ ମିଡିଲ ଷ୍ଟେଜ, ତାପରେ ସେକେଣ୍ଡାରୀ ଷ୍ଟେଜ। ଫାର୍ଷ୍ଟ ଷ୍ଟେଜ ହଉଛି ଯେ କି ଫାଉଣ୍ଡେସନାଲ ଷ୍ଟେଜ। ଅନେକ ସାଇକୋଲୋଜିଷ୍ଟ ମାନେ ଦେଖିଛନ୍ତି ଯେ ଗୋଟେ ଶିଶୁ ଜନ୍ମରୁ 6 ବର୍ଷ ବୟସ ମଧ୍ୟରେ ତାର 85% ବ୍ରେନ୍ ଡେଭଲପ କରିଥାଏ। ସେଥିପାଇଁ ଆମର ଶିଶୁ ବାଟିକାକୁ ଏଥିରେ ଇନଭଲ୍ଭ କରାଯାଇଛି। ଆଉ ଏଇ ଯୋଉ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ହଉଛି, ଏଥିରେ ଶିଶୁ ବାଟିକାରୁ କ୍ଲାସ୍ 8 ପର୍ଯ୍ୟନ୍ତ ପିଲାମାନଙ୍କୁ ନିଆଯାଇଛି। ଏଥିରେ ଆର ମୁଖ୍ୟ ଉଦ୍ଦେଶ୍ୟ ହେଲା ତାଙ୍କର ଯୋଉ ଲର୍ଣ୍ଣିଂ କଣ୍ଟିନ୍ୟୁ ହବ। ଯୋଉ ପିଲାମାନେ ଛୁଟିରେ ରହିଯାଉଥିଲେ ଦୀର୍ଘ ଦିନେ ଆମର ଗ୍ରୀଷ୍ମକାଳୀନ ଛୁଟି, ଯାହାଫଳରେ କି ପିଲାମାନେ ସ୍କୁଲ ଖୋଲିଲା ବେଳକୁ ଭୁଲି ଯାଉଥିଲେ ପାଠ, କିନ୍ତୁ ସେ ଭୁଲିବେ ନାହିଁ, ସେ ବ୍ୟବସ୍ଥାକୁ ବଦଳେଇ ଦିଆଯାଇଛି। ଯେମିତି ଆଜି ଯୁଆଲେ ବିଦ୍ୟାଳୟରେ ଯେମିତି ପଢୁଥିଲେ, ଘରେ ବି ସେମିତି ବିଦ୍ୟାଳୟ ଭାବି ପିଲାମାନେ ପାଠ ପଢିବେ। ଏଇଟା ହେଲା ଆମର ସମର ଲର୍ଣ୍ଣିଂ ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ, ଯେ କି ତାଙ୍କର ଲର୍ଣ୍ଣିଂ କଣ୍ଟିନ୍ୟୁ କରିବ। ତେଣୁ ଗାର୍ଡିଆନ ମାନଙ୍କୁ ଅନୁରୋଧ, ଆମେ ଏତେ ସୁନ୍ଦର ପ୍ରୟାସ, ଏତେ ସୁନ୍ଦର ପଦକ୍ଷେପ ଯେହେତୁ ସରକାର ନେଇଛନ୍ତି ଆମ ପିଲାମାନଙ୍କ ପାଇଁ, ତେଣୁ ଗାର୍ଡିଆନ ମାନଙ୍କର ସହଯୋଗ ନିହାତି ଆବଶ୍ୟକ, ଟିଚର ମାନଙ୍କର ସହଯୋଗ ଆବଶ୍ୟକ।
1: ପିଲାମାନେ, ଏ ଦିଦି ମଧ୍ୟ କେଡ଼େ ସୁନ୍ଦର ସୁନ୍ଦର କଥା କହିଲେ। ଦିଦିଙ୍କୁ ମଧ୍ୟ ଆମର ଏଇ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ପିଲାମାନେ, ଏଥର ଭାରତ ମସଲା ସ୍କୁଲ ଟାଇମର ପ୍ରଥମ ଅଧ୍ୟାୟର ପ୍ରଶ୍ନଟି ଟିପି ରଖ। ପ୍ରଶ୍ନଟି ହେଲା, ଗୋଟିଏ ଶିଶୁ ଜନ୍ମରୁ 6 ବର୍ଷ ବୟସ ମଧ୍ୟରେ ତାର ବ୍ରେନ୍ କେତେ ପରସେଣ୍ଟ ଡେଭଲପ କରିଥାଏ? ଆମକୁ ସଠିକ ଉତ୍ତର ଲେଖି ପଠେଇବାର ଆମର ହ୍ୱାଟ୍ସଆପ ନମ୍ବରଟି ହେଲା 8847862377। ତାହେଲେ ଆଜି ପାଇଁ ଭାରତ ମସଲାର ଭରତ ମଉସକୁ ବିଦାୟ ଦିଅନ୍ତୁ। ମୁଁ ପୁଣି ଆସିବି ଆସନ୍ତା ଗୁରୁବାର ଠିକ 9:30 PM।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ମସଲା।
4: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍। ଶୁଣିଛନ୍ତି ଆକାଶବାଣୀ FM ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

0: ଓକେ ଓକେ ଓକେ ବହୁତ ସାରା ଆମ ସହିତ ଲିସନର୍ସ ମାନେ ଧୀରେ ଧୀରେ ଯୋଡ଼ି ହେଇଯାଉଛନ୍ତି। 10:07 ଅଲରେଡି ହେଇଗଲାଣି ୟାର, ଗୋଟେ ଘଣ୍ଟା ଭିତରେ ଏତେ ସାରା ସମସ୍ତଙ୍କର ରିକ୍ୱେଷ୍ଟ ଗୀତ କେମିତି ପ୍ଲେ କରିବି ସେଇଟା ହିଁ ଭାବିପାରୁନି, ବଟ୍ ସ୍ମୃତି ଟ୍ରାଏ କରିବ। ଓକେ, ସୋ ଆମ ସହିତ କଳ୍ପନା ମହାନ୍ତି, ସୋମପ୍ରକାଶ, ଭାରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ଆମ ସହିତ କନେକ୍ଟ ହେଇଛନ୍ତି। ଲେଖିଲେ ଜୟ ଜଗନ୍ନାଥ ଆଣ୍ଡ ଅଲଗ ଅଲଗ ହିନ୍ଦୀ ଫିଲ୍ମ କା ଗାନା କୁଛ ହମକୋ ତୁମସେ, ୟେ ଗାନା ସୁନ୍ନା ଚାହତେ ହେଁ ଲତା ମଙ୍ଗେସକର ଜୀ କି ଆୱାଜ ମେ। ତୋ ଚଲିଏ ଦୋସ୍ତୋ, ପହଞ୍ଚାତେ ହେଁ ଆପକୋ ଅପନି ଆପକେ ପସନ୍ଦିଦା ୟେ ସୁନ୍ଦର ସା ଗାନା।
1: କୁଛ ହମକୋ
2: କ୍ୟା,
1: କୁଛ ତୁମକୋ।

ଫରେଭର ଓକେ ତ ଶୁଣିବା ପାଇଁ ଚାହିଁଛନ୍ତି ତପସ୍ୟା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଝୁଲି ଝୁଲି ଖେଳେ ଦୋଳି ବହୁତ ହି ସୁନ୍ଦର ଗୀତଟି ଅନୁରୋଧ କରିଛନ୍ତି ବାଣୀ ଜୟରାମଙ୍କ କଣ୍ଠରୁ ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟି ତପସ୍ୟା ମୁଭିର ଚାଲନ୍ତୁ ଶୁଣାଉଛି ଆପଣଙ୍କୁ

ନେକ୍ସଟ ଏସ୍ଏମ୍ଏସ୍କୁ ପଢିବା ଆମ ସହିତ କନେକ୍ଟ ହୋଇଛନ୍ତି ସୁମନ୍ତ କୁମାର ରାଉତ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ଏଣ୍ଡ ଶୁଣିବା ପାଇଁ ଚାହିଁଛନ୍ତି ରାଜ ଫିଲ୍ମର ଇତନା ମେ ଚାହୁଁ ତୁଝେ।

ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆବନ୍ଧରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଲେଖିଲେ ଜୟ ଜଗନ୍ନାଥ, ଶୁଭ ସକାଳ, ନମସ୍କାର। ଅନୁରୋଧର ଗୀତ ହିସାବ ନିକାଶ ଚଳଚ୍ଚିତ୍ରରୁ ଗୀତ ଆସିଛି ଏକା ଯିବି, ମୁଁ ଏକା ଏହି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଆଣ୍ଡ ଡେଡିକେଟ୍ କରିଛନ୍ତି ମୁନ୍ନା ଭାଇନା, ବାମଦେବ ଭାଇ, ବାସନ୍ତୀ ଭଉଣୀ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ। ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, ଦୁଇ ସାଙ୍ଗ କୁଆଁରପାଳ ମାଣିଆବନ୍ଧ କଟକରୁ।

କାହିଁକି ସମୟ ଆଗକୁ ବଢି ଚାଲିଛି, ଆଇ ଡୋଣ୍ଟ ନୋ। ସମସ୍ତେ ଜାଣିଛୁ ଆମେ କାହିଁକି ସମୟ ଆଗକୁ ବଢେ, ସମୟ କେବେ ବି ପଛକୁ ଫେରେନି, ସମୟ ଆଗକୁ ହିଁ ବଢେ, କେବେ ବି ଷ୍ଟପ୍ ହୁଏନି। ଓକେ, ବଟ୍ ସମୟର ସହିତ ତାଳ ଦେଇ ଦେଇ ଆମକୁ ବି ଚାଲିବାକୁ ପଡିବ, ଏଇ ଜୀବନକୁ ଏଇ ମୁହୂର୍ତ୍ତକୁ ଏନ୍ଜୟ କରିବାକୁ ପଡିବ। ଆପଣଙ୍କ ସାଥୀ ସ୍ମୃତିକୁ ସମୟ ବର୍ତ୍ତମାନ ସକାଳ 10:44। ଆମ ସହିତ କନେକ୍ଟ ହୋଇଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ ଆଣ୍ଡ ଆକୃତି, ଦେଓକାଳୀ ଶଙ୍ଖତରାସ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ସଜନା ଓ ସଜନା ଗୀତ ଜିନା ତେରି ଗଲି ମେ, ଏଇ ଫିଲ୍ମର ଗୀତଟି। ଆଣ୍ଡ ଓକେ, ସୋ ଚାଲନ୍ତୁ ପହଞ୍ଚଉଛି ଆପଣଙ୍କ ମନପସନ୍ଦର ଗୀତ।

ହଁ ସାଥି, ସେ ମେଲୋଡି କୁଇନ୍ ଭାବେ ପରିଚିତ, ଭାରତୀୟ ସଙ୍ଗୀତ ଜଗତରେ ଏକ ଦୀପ୍ତିମାନ ନାମ। ତାଙ୍କର ସୁମଧୁର କଣ୍ଠ, ଭାବପ୍ରବଣ ଗାୟନ, ଅସାଧାରଣ ସଙ୍ଗୀତ ପ୍ରତିଭା ତାଙ୍କୁ ଦେଶ ବିଦେଶରେ ଅପାର ସମ୍ମାନ ଦେଇଛି। ଖାଲି ସେତିକି ନୁହେଁ, ସେ ଅନେକ ଭାଷାରେ ମଧ୍ୟ ହଜାର ହଜାର ଗୀତ ଗାଇ ଭାରତୀୟ ସଙ୍ଗୀତକୁ ସମୃଦ୍ଧ କରିଛନ୍ତି। ଆପଣ ଭାବୁଥିବେ ନା ସେ କିଏ? ସେ

ଦେଖୁଛନ୍ତି ଭାରତର କୋଇଲି ମାନେ କେଏସ୍ ଚିତ୍ରା। ତେବେ ସାଥୀ ଆଗକୁ ତ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଉଛି ତାଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି। କନେକ୍ଟେଡ଼ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି କଳାକାର ସାଥୀ କେ ଏସ୍ ଚିତ୍ରାଙ୍କ ଜନ୍ମ 27 ଜୁଲାଇ 1963 ମସିହାରେ କେରଳର ରାଜଧାନୀ ଥିରୁଅନନ୍ତପୁରମ୍ରେ ହୋଇଥିଲା। ତାଙ୍କ ପିତା କୃଷ୍ଣନ୍ ନାରାୟଣ ଜଣେ ସଙ୍ଗୀତଜ୍ଞ ମଧ୍ୟ ଥିଲେ। ମାତା ଶାନ୍ତା କୁମାରୀ ମଧ୍ୟ ସଙ୍ଗୀତ ପ୍ରେମୀ ଥିଲେ। ଛୋଟବେଳୁ ଘରେ ସଙ୍ଗୀତମୟ ପରିବେଶ ଥିବାରୁ ଚିତ୍ରାଙ୍କ ମନରେ ସଙ୍ଗୀତ ପ୍ରତି ଗଭୀର ଆକର୍ଷଣ ଜନ୍ମ ନେଇଥିଲା।

ହଁ ସାଥୀ, ଛୋଟବେଳୁ ଶାସ୍ତ୍ରୀୟ ସଙ୍ଗୀତରେ ଶିକ୍ଷା ଗ୍ରହଣ କରିଥିଲେ ଚିତ୍ରା। ତାଙ୍କ ଗୁରୁମାନଙ୍କ ନିର୍ଦ୍ଦେଶରେ ସେ କର୍ଣ୍ଣାଟକ ସଙ୍ଗୀତରେ ପାରଦର୍ଶୀ ମଧ୍ୟ ହୋଇଯାଇଥିଲେ। ତାଙ୍କ କଣ୍ଠରେ ଥିବା ମାଧୁର୍ଯ୍ୟ, ସଫଳ ସ୍ୱର ଶୈଶବରୁ ହିଁ ସମସ୍ତଙ୍କୁ ଆକର୍ଷିତ କରିଥିଲା।

ୟୁନିଭର୍ସିଟି ଅଫ୍ କେରଳରୁ ସଙ୍ଗୀତରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ସେ କର୍ଣ୍ଣାଟକ ସଙ୍ଗୀତରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ। ସ୍ୱର ରାଗ ତାଳରେ ଗଭୀର ପାରଦର୍ଶିତା ଅର୍ଜନ କରିଥିଲେ ଚିତ୍ରା। ଶିକ୍ଷା କାଳରେ ସେ ଅନେକ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ମଧ୍ୟ ହାସଲ କରିଥିଲେ।

ଚିତ୍ରା ତାଙ୍କର ଦୀର୍ଘ ସଙ୍ଗୀତ ଜୀବନରେ 20,000 ଅଧିକ ଗୀତ ଗାଇଛନ୍ତି ବୋଲି ମାନ୍ୟତା ରହିଛି। ସେ ଅନେକ ଭାଷାରେ ଗୀତ ଗାଇ ଭାରତୀୟ ସଙ୍ଗୀତକୁ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପରିଚିତ କରାଇଛନ୍ତି। ବିଦେଶରେ ମଧ୍ୟ ଅନେକ ସଙ୍ଗୀତ ଅନୁଷ୍ଠାନ କରି ଭାରତୀୟ ସଂସ୍କୃତିର ଗୌରବ ମଧ୍ୟ ବଢ଼ାଇଛନ୍ତି। ତାଙ୍କର ଅସାଧାରଣ ସଙ୍ଗୀତ ଅବଦାନ ପାଇଁ ଅନେକ ସମ୍ମାନ ମଧ୍ୟ ପାଇଛନ୍ତି। ସେ 6 ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଓ ପରେ ପରେ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରିଛନ୍ତି। ଏହାଛଡ଼ା ଅନେକ ରାଜ୍ୟ ସରକାରୀ ପୁରସ୍କାର ଓ ସଙ୍ଗୀତ ସମ୍ମାନ ମଧ୍ୟ ସେ ପାଇଛନ୍ତି।

ହଁ ବନ୍ଧୁ, ସେ ଆଜି ମଧ୍ୟ ସଙ୍ଗୀତ ମାଧ୍ୟମରେ ଲୋକମାନଙ୍କ ହୃଦୟରେ ବାସ କରନ୍ତି। ତାଙ୍କର ଗୀତ ଆଗାମୀ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ। ତେବେ ସାଥୀ, ସମୟ ତ ଇସାରା ଦେଲାଣି ଏଇଠି ଶେଷ କରୁଛୁ କଳାକାର କାର୍ଯ୍ୟକ୍ରମକୁ।

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନେଟୱାର୍କଟା ଦିଲ୍ସ ଦିଲ୍ ତକ୍ ସମୟ ଦିନ 12 ବାଜି ସାରିଲେଣି। ହଁ ସାଥୀ, ସମୟ ବି କାହାକୁ ଅପେକ୍ଷା କରିବ, ସେ ତା ବାଟରେ କଢି ଚାଲିବ, କିନ୍ତୁ ଆମେ ତ ଆମ କର୍ମମୟ ଜୀବନରେ ଆଗକୁ ବଢିବା ନିହାତି ଦରକାର ନା। ଜାଣିଛି ସାଥୀ, ଆପଣ ବହୁତ ବ୍ୟସ୍ତ ଥିବେ, କିନ୍ତୁ ସେଇ ବ୍ୟସ୍ତତା ଭିତରେ ଆପଣଙ୍କ ମାଇଣ୍ଡକୁ ଟିକେ ଫ୍ରେଶ୍ କରିବା ପାଇଁ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ହଁ ସାଥୀ, ଆମେ ଢେର ସାରା ମିଠା ମିଠା କଥା ହବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି, ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋଟା ଦିଲ୍ ସେ ଦିଲ୍ ତକ୍ ସହିତ। ସୁଜାତା ଅଛି ଆପଣମାନଙ୍କ ସହିତ, ନିହାତି ମିଠା ମିଠା ଗୀତ ଶୁଣେଇବ। ହଁ ସାଥୀ, ସାଥୀ ମନୁଷ୍ୟମାନେ ଆମ ଜୀବନ ଗୋଟେ ଅଦ୍ଭୁତ ଯାତ୍ରା ନା। ହଁ, ଯେଉଁ ଯାତ୍ରା କି ଅନେକ ଘଟଣା, ଅନୁଭବ, ଭାବନା ଓ ସମ୍ପର୍କ ମନରେ ସ୍ମୃତି ଭାବେ ସଞ୍ଚିତ ହୋଇ ରହିଯାଇଥାଏ। ସ୍ମୃତି ଆମ ଜୀବନର ଅମୂଲ୍ୟ ଧନ।

ଆମେ ସେହି ସ୍ମୃତିକୁ ସଜୀବ ରଖିବାରେ ସଙ୍ଗୀତର ଭୂମିକା ଅତ୍ୟନ୍ତ ଗଭୀର ଅପରିମିତ। ସ୍ମୃତି ସଙ୍ଗୀତ ମଧ୍ୟରେ ଏମିତି ଗୋଟିଏ ଅଭିନ୍ନ ସମ୍ପର୍କ ରହିଛି ନା, ଯାହା ଆମ ହୃଦୟକୁ ସ୍ପର୍ଶ କରେ ଓ ପୁରୁଣା ଦିନକୁ ଆଉଥରେ ଫେରେଇ ଆଣେ। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ତ ଢେର ସାରା କଥା ହବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ବ୍ୟୁଟିଫୁଲ ସା ଟ୍ରାକ୍ର। ଏଞ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନିର୍ମକଟକ ଦିଲ୍ସା ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ସଙ୍ଗୀତ ହେଉଛି ହୃଦୟର ଭାଷା। ଯେମିତି ଶବ୍ଦ ବିନା ସଙ୍ଗୀତ ମନର କଥା କହିପାରେ, ହଁ ଗୋଟିଏ ସୁର, ଗୋଟିଏ ଧୁନ୍ କିମ୍ବା ଗୋଟିଏ ଗୀତ ଆମକୁ ଏମିତି ଗୋଟିଏ ସମୟରେ ନେଇଯାଏ ଯେଉଁଠାରେ ଆମେ ପୂର୍ବରୁ ବଞ୍ଚିଥିଲୁ।

ଯେମିତିକି ଛୋଟବେଳେ ଶୁଣିଥିଲେ ବୋ ଲୋରି, ଲୋରି ଗୀତ ଆଜି ମଧ୍ୟ ଶୁଣିଲେ ଆମ ମନରେ ମାର ଆଞ୍ଚଳ ଓ ସ୍ନେହର ସ୍ପର୍ଶ ମଧ୍ୟ ଅନୁଭବ ହୁଏ। ସେହି ସୁର ସହିତ ଜଡ଼ିତ ଆମ ସ୍ମୃତିମାନେ ମଧ୍ୟ ଆମ ହୃଦୟର ଅମିଟ ଛାପ ରଖିଥାଏ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ଶୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ଯେମିତିକି ମନୋବିଜ୍ଞାନୀମାନେ କୁହନ୍ତି ଯେ ସଙ୍ଗୀତ ମନୁଷ୍ୟ ମସ୍ତିଷ୍କର ଏକ ବିଶେଷ ଅଂଶକୁ ସକ୍ରିୟ କରେ ଯାହା ସ୍ମୃତି ସହିତ ଜଡ଼ିତ ଯେତେବେଳେ ଆମେ କୌଣସି ପ୍ରିୟ ଗୀତ ଶୁଣୁ ଆମ ମନରେ ପୂର୍ବ ଅନୁଭବଗୁଡ଼ିକ ଆସିଯାଏ ନା ହଁ ଗୋଟିଏ ପୁରୁଣା ଚଳଚ୍ଚିତ୍ର ଗୀତ ଶୁଣିଲେ ସେହି ସମୟର ମାନେ ସାଙ୍ଗ ବନ୍ଧୁ ପରିବେଶ ଓ ସେହି ସମୟର ଆନନ୍ଦମୟ ମୁହୂର୍ତ୍ତମାନ ସାମ୍ନାରେ ଭାସିଯାଏ ନା କ'ଣ କହୁଛନ୍ତି ଯାହା ପ୍ରମାଣ କରେ ଯେ ସଙ୍ଗୀତ ସ୍ମୃତିକୁ ଜୀବନ୍ତ କରିବାରେ ଏକ ଅଦ୍ଭୁତ ଶକ୍ତି ରଖେ

ଅଂଶକୁ ସକ୍ରିୟ କରେ ଯାହା ସ୍ମୃତି ସହିତ ଜଡ଼ିତ। ଯେତେବେଳେ ଆମେ କୌଣସି ପ୍ରିୟ ଗୀତ ଶୁଣୁ ଆମ ମନରେ ପୂର୍ବ ଅନୁଭବ ଗୁଡ଼ିକ ଆସିଯାଏ ନା। ହଁ, ଗୋଟିଏ ପୁରୁଣା ଚଳଚ୍ଚିତ୍ର ଗୀତ ଶୁଣିଲେ ସେହି ସମୟର ମାନେ ସାଙ୍ଗ ବନ୍ଧୁ ପରିବେଶ ଓ ସେହି ସମୟର ଆନନ୍ଦମୟ ମୁହୂର୍ତ୍ତ ମାନ ସାମ୍ନାରେ ଭାସିଯାଏ ନା, କଣ କହୁଛନ୍ତି? ଯାହା ପ୍ରମାଣ କରେ ଯେ ସଙ୍ଗୀତ ସ୍ମୃତିକୁ ଜୀବନ୍ତ କରିବାରେ ଏକ ଅଦ୍ଭୁତ ଶକ୍ତି ରଖେ।

ହଁ ସାଥି, ସ୍ମୃତି ଓ ସଙ୍ଗୀତ ହେଉଛି ଜୀବନର ଦୁଇଟି ଅଭିନ୍ନ ଅଂଶ। ସ୍ମୃତି ବିନା ଜୀବନ ନିର୍ଜୀବ, ଯେମିତିକି ସଙ୍ଗୀତ ବିନା ଜୀବନ ନିରାଶ। ସଙ୍ଗୀତ ସ୍ମୃତିକୁ ସଜୀବ କରେ ଓ ସ୍ମୃତି ସଙ୍ଗୀତକୁ ମାନସିକ ଗଭୀରତା ଦେଇଥାଏ। ଯେଉଁଠି ଦୁଇଟି ସମ୍ପର୍କ ମନୁଷ୍ୟ ହୃଦୟର ସବୁଠୁ ସୁନ୍ଦର ଅନୁଭବ। ସଙ୍ଗୀତ ଆମକୁ ଗତକାଲି ସହିତ ଯୋଡ଼େ, କିନ୍ତୁ ବର୍ତ୍ତମାନ ରଙ୍ଗୀନ କରେ, ଭବିଷ୍ୟତ ପାଇଁ ସୁନ୍ଦର ସ୍ମୃତି ଗଢ଼ିଥାଏ। ସ୍ମୃତି ଓ ସଙ୍ଗୀତର ସମ୍ପର୍କ ଅତୁଟ ଓ ଅମଳିନ ଓ ଅନନ୍ତ, ଯାହା ଆମକୁ ଜୀବନକୁ ଅର୍ଥବାନ କରେ, ହୃଦୟକୁ ସଦା ସୁରିଲା ରଖେ।